0: ନୁନୁ ଆଖି ଲାଗିଗଲା। ଆଖି ଖୋଲିଲା ବେଳକୁ ଦେଖିଲା ବ୍ୟାଗ୍ରୁ ଟୋପି ସବୁ ଗାଏବ। ଦଳେ ମାଙ୍କଡ଼ ସେସବୁ ନେଇ ଗଛ ଡାଳରେ ଆରାମରେ ବସିଥିଲେ। କିଛି ସମୟ ଚିନ୍ତା କଲାପରେ ସେ ଗୋଟିଏ ଉପାୟ ଭାବିଲା। ରହିଯାଇଥିବା ଦୁଇ ଚାରିଟା ଟୋପିରୁ ଗୋଟିଏ ଟୋପିକୁ ସିଏ ଗଛ ଡାଳରେ ବସିଥିବା ମାଙ୍କଡ଼ମାନଙ୍କ ଉଦ୍ଦେଶ୍ୟରେ ଫୋପାଡ଼ିଲା। ମାଙ୍କଡ଼ମାନେ ଯାହା କଲେ ତାହା ଥିଲା ଅନୁକରଣ। ସେମାନେ ବି ତଳକୁ ନିଜେ ଧରିଥିବା ଟୋପି ସବୁ ଫୋପାଡ଼ିଦେଲେ। ମାଧିଆ ସେସବୁ ଗୋଟେଇ ଯତ୍ନର ସହ ରଖିଲା ଓ ହାଟକୁ ବାହାରିଗଲା। ଆପଣମାନେ ଯଦି ଭାବୁଥିବେ କାହାଣୀଟି ଏଇଠି ସରିଗଲା, ତେବେ ଭୁଲ। ଆହୁରି ଲମ୍ବିଛି କାହାଣୀ ଆଜ୍ଞା। ଶୁଣନ୍ତୁ, କିଛି ବର୍ଷ ପରେ ମାଧିଆ ବୁଢ଼ା ହୋଇଗଲା। ଟୋପି ବିକିବାକୁ ଯିବା ପାଇଁ ବଳ ବୟସ ନଥିଲା। ତା ପୁଅ ନରୋତ୍ତମ ଓରଫ ନରିଆ ଟୋପି ବିକିବା ଆରମ୍ଭ କଲା। ସିଏ ବି ଦିନେ ଯାଉଥିବା ବେଳେ ଥକା ମେଣ୍ଟେଇବାକୁ ସଂଯୋଗକୁ ସେଇ ଆମ୍ବ ଗଛ ତଳେ ଶୋଇପଡ଼ିଲା, ଯେଉଁଠି ତା ବାପା କିଛି ବର୍ଷ ଆଗରୁ ଶୋଇଥିଲା। ଉଠି ଦେଖିଲା ବେଳକୁ ପୁଣି ସେଇ କଥା ହେଲା ଯାହା ଆଗରୁ ହେଇଥିଲା। ଦୁଷ୍ଟ ମାଙ୍କଡ଼ମାନେ ଟୋପି ପିନ୍ଧି ଗଛ ଡାଳରେ ଗମାତ କରୁଥିଲେ। ନରିଆ ବାପା ପାଖରୁ ଶୁଣିଥିଲା ତାର ଅନୁଭୂତି। ସୁତରାଂ ବୁଦ୍ଧି ଖଟେଇ ରହିଯାଇଥିବା ଦୁଇ ଚାରିଟା ଟୋପି ମାଙ୍କଡ଼ମାନଙ୍କୁ ଲକ୍ଷ୍ୟ କରି ଫୋପାଡ଼ିଲା। ଆଶ୍ଚର୍ଯ୍ୟର କଥା, ମାଙ୍କଡ଼ମାନେ ସେଇ ଟୋପି ବି ରଖିନେଲେ ଆଉ ଧରିଥିବା ଟୋପି ଫୋପାଡ଼ିଲେ ନାହିଁ। ଆଶ୍ଚର୍ଯ୍ୟ ହିଁ ସେମାନଙ୍କୁ ଚାହିଁ ରହିଥିବା ନରିଆ ଉଦ୍ଦେଶ୍ୟରେ ସେମାନଙ୍କ ନେତା ଭଳିଆ ଦିଶୁଥିବା ସ୍ମାର୍ଟ ମାଙ୍କଡ଼ଟେ କହିଲା, ତୁ ମାଧିଆର ପୁଅ ନିଶ୍ଚୟ, ତୋ ବାପା ତତେ ଯେମିତି ଗୁରୁ ଜ୍ଞାନ ଦେଇଥିଲା ଆମ ଅଜା ବି ସେମିତି ଗୁରୁ ଜ୍ଞାନ ଦେଇଯାଇଛି। ଆମେ ଆଉ ମଣିଷମାନଙ୍କୁ ଅନୁକରଣ କରୁନାହୁଁ। ଯାହା ପଳା, ଅନୁକରଣ ଯେ ସବୁବେଳେ ଘଟିବ ତାର ଗ୍ୟାରେଣ୍ଟି ନାହିଁ, ସୁଫଳ ବି ମିଳିବ ତାର ମଧ୍ୟ ଗ୍ୟାରେଣ୍ଟି ନାହିଁ। ତଥାପି ମଣିଷ ବେଶ ଅନୁକରଣ ପ୍ରିୟ, ନହେଲେ ହଠାତ୍ ଦୁଇ ତିନି ବର୍ଷ ଭିତରେ ଆପଣ ବିଚିତ୍ର କେଶ ବିନ୍ୟାସ କେମିତି ଦେଖନ୍ତେ, ଯୁବବର୍ଗର ଷ୍ଟାଇଲ ଦେଖନ୍ତୁ, କେଉଁଠି କୁକୁଡ଼ା ଚୂଳ ତ କେଉଁଠି ଫୁଲକୋବିର ତଳପତ୍ର ଅଂଶକୁ କାଟିଦେଲା ପରି କେଶ ବିନ୍ୟାସ। ସିନେମା ହିରୋ ହିରୋଇନ୍, କ୍ରିକେଟ୍ ଖେଳାଳି ଏମାନଙ୍କ ବେଶ ପୋଷାକ, କେଶ ଶୈଳୀ, ନିଶଦାଢ଼ି ପ୍ରଭୃତିର ଅନୁକରଣ ଯୁବ ସମାଜ କରିଥାଏ। ଫ୍ୟାସନ୍ କହିବାର ଜିନିଷଟା ସବୁବେଳେ ବଦଳୁଥାଏ, ତାର ଅନୁକରଣ ନକଲେ ଅନେକଙ୍କୁ ଲାଗେ କାଳେ ପୁରୁଣାକାଳିଆ ହୋଇଯିବେ। ବାହାରେ ଚାକିରି କରୁଥିବା ପିତା ମାସେ ପରେ ଘରକୁ ଫେରି ଦେଖିଲେ ଟିନ୍ ଏଜ୍ ପୁତ୍ରର ବିଚିତ୍ର କେଶ ବିନ୍ୟାସ, ଦୁଇ କାନର ଉପରକୁ 2 ଇଞ୍ଚ ବାଳ ପୁରା ଚିକ୍କଣ, ଏ ମୁଣ୍ଡରୁ ସେ ମୁଣ୍ଡ, ମୁଣ୍ଡ ମଝିରେ କେରାଏ ଚୁଟି। ପଚାରିଲେ, ଆରେ ଇଏ କି ରୂପ? ପୁଅ କହିଲା, ବାପା ଇଏ ହେଲା ବ୍ରାଜିଲର ବିଖ୍ୟାତ ଫୁଟବଲ ଖେଳାଳି ମେଣ୍ଟାରିଓ ପେଣ୍ଟାରିଓର ହେୟାରଷ୍ଟାଇଲ। ବାପା ହସିବେ କି କାନ୍ଦିବେ ଜାଣିପାରୁନଥିଲେ। ଅନୁକରଣରେ ଥାଏ ପରଭାବ, ନଥାଏ ସ୍ୱଭାବ। ପ୍ରତ୍ୟେକ ମଣିଷକୁ ପ୍ରକୃତି ଅଦ୍ୱିତୀୟ କରି ସୃଷ୍ଟି କରିଛି, ଦେଇଛି ନିଜସ୍ୱ ମୌଳିକତା ସ୍ୱଭାବ। ସାହିତ୍ୟ, କଳା, ଅଭିନୟ ପ୍ରଭୃତିରେ ଅନୁକରଣ ଦେଖିବାକୁ ମିଳେ, ମାତ୍ର ତାହା ମୌଳିକତା ଠାରୁ ଅଧିକ ପ୍ରଶଂସା ପାଏ ନାହିଁ। ଶାସ୍ତ୍ର କହିଲା, ମହାଜନ ଗତଃ ସପନ୍ଥା, ଅର୍ଥାତ୍ ବିଜ୍ଞ ବ୍ୟକ୍ତିମାନେ ଯେଉଁ ମାର୍ଗରେ ଯାଆନ୍ତି ତାର ଅନୁକରଣ କରିବା ଉଚିତ, ବା ସେହି ମାର୍ଗରେ ଯାତ୍ରା କରିବା ଉତ୍ତମ କଥା। ଜୀବନଶୈଳୀରେ ମଧ୍ୟ ଅନୁକରଣ ଆଜିକାଲି ବ୍ୟାପକ ଦେଖାଯାଉଛି। ପାଶ୍ଚାତ୍ୟ ଜୀବନଶୈଳୀର ବ୍ୟାପକ ଅନୁକରଣ ଦ୍ୱାରା ନୂଆ ନୂଆ ସମସ୍ୟା ସୃଷ୍ଟି ହେଉଛି। ବେଶ ପୋଷାକ ଯାଏଁ ଅନୁକରଣ ହୁଏତ ଚଳିଯିବ, ମାତ୍ର ଖାଦ୍ୟପେୟରେ ଅନୁକରଣ ସ୍ୱାସ୍ଥ୍ୟ ସମସ୍ୟା ହିଁ ସୃଷ୍ଟି କରେ। ଫାଷ୍ଟଫୁଡ଼୍ର କୁପ୍ରଭାବ କଥା ସମସ୍ତେ ଜାଣୁଛୁ। ଅନୁକରଣ ଯୁଗେ ଯୁଗେ ମଣିଷ ସମାଜରେ ରହିଥିଲା, ରହିବ। ଉଚ୍ଚ ଆଦର୍ଶ, ମୂଲ୍ୟବୋଧ, ମହାପୁରୁଷଙ୍କ ପଦାଙ୍କ ଅନୁକରଣ ଜୀବନକୁ ସମୁନ୍ନତ କରିପାରେ। ଶେଷରେ ଏ ପ୍ରସଙ୍ଗରେ ପବିତ୍ର ଭାଗବତର ଧାଡ଼ିଏ, ଉଦ୍ଧବ ଗଲେ ଯେଉଁ ଦାଣ୍ଡେ, ସେ ରେଣୁ ପଡ଼ୁ ମୋର ମୁଣ୍ଡେ।
1: ଶୁଣୁଥିଲେ ଆଜିର ଭାବନା, ଉପସ୍ଥାପନା କଲେ ମନୋଜ କୁମାର ପୂଜାରୀ। ଆକାଶବାଣୀ ବଲାଙ୍ଗୀର ପ୍ରଚାର କରୁଛୁ ଅତିବଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତ ଭାଗ 444।

ସମ୍ରାଟଙ୍କୁ ଯେପରି ଅନୁଜୀବୀ ଭାଟମାନେ ତାଙ୍କ ଯଶ ଓ ପରାକ୍ରମ ଗାନ କରି ସକାଳୁ ଉଠାଇଥାନ୍ତି, ସେହିପରି ପ୍ରଳୟ ଶେଷବେଳକୁ ନିର୍ଗୁଣ ବ୍ରହ୍ମଙ୍କୁ ତିନି ବେଦ ପରମାତ୍ମା ପ୍ରତିପାଦକ ବଚନରେ ସ୍ତୁତି କରିଥାନ୍ତି। ବେଦ ବ୍ରହ୍ମଙ୍କର ଦୁଇ ପ୍ରକାର ଲୀଳା ପ୍ରତିପାଦନ କରିଥାଏ। ଘଟ ଆଦି ବିକୃତ ପଦାର୍ଥ ମୃତ୍ତିକାରୁ ଉତ୍ପନ୍ନ ହୋଇ ସେଥିରେ ଲୀନ ହୋଇଥାନ୍ତି। ସେପରି ବିକୃତି ରୂପରେ ଯେଉଁ ବିଶ୍ୱର ଉତ୍ପତ୍ତି ଘଟେ ତାହାର ପ୍ରଳୟ ସାଧିତ ହୁଏ ଅବିକୃତ ବ୍ରହ୍ମ ମଧ୍ୟରେ। ବ୍ରହ୍ମ ଏକମାତ୍ର ଅବଶିଷ୍ଟ ଥାନ୍ତି, ସେ ତ୍ରିଗୁଣମୟୀ ମାୟାର ଅଧିପତି। ସେହି ମାୟା ଶକ୍ତି ବଳରେ ସେ ସୃଷ୍ଟି ଆଦି ଲୀଳା କରିଥାନ୍ତି।

0: ଆକାଶବାଣୀର ବିକଳ୍ପ ନାହିଁ, ଆକାଶବାଣୀ ହିଁ ଶ୍ରେଷ୍ଠ ମାଧ୍ୟମ ସମସ୍ତଙ୍କ ସହ ସମ୍ପର୍କ ଯୋଡ଼ିବା ପାଇଁ।
1: ଆକାଶବାଣୀ ସମ୍ବଲପୁର ଜୁହାର ଆଞ୍ଚଳିକ ଖବର ପଢୁଛନ୍ ସଙ୍ଗୀତା ପଣ୍ଡା। ପଶ୍ଚିମବଙ୍ଗ ନୂଆ ମୁଖ୍ୟମନ୍ତ୍ରୀ ଭାବେ ବିଜେପିର ବରିଷ୍ଠ ନେତା ଶୁଭେନ୍ଦୁ ଅଧିକାରୀ ଆଜି ଶପଥ ଗ୍ରହଣ କରିବେ। ସକାଳ 11 ବଜେ କୋଲକାତାର ବ୍ରିଗେଡ୍ ପରେଡ୍ ଗ୍ରାଉଣ୍ଡନ ଶ୍ରୀ ଅଧିକାରୀ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ। ସ୍ୱାଧୀନତା ଉତ୍ତରୁ ପଶ୍ଚିମବଙ୍ଗନ ବିଜେପି ପହେଲା କରି ସରକାର ଗଠନ କରବା। ଏହି ଶପଥ ଗ୍ରହଣ ଉତ୍ସବଟି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହିତ କେନ୍ଦ୍ର ମନ୍ତ୍ରିମଣ୍ଡଳର ଅନେକ ସଦସ୍ୟ, ବିଜେପି ଆର୍ ଏନ୍ଡିଏ ଶାସିତ ରାଜ୍ୟମାନଙ୍କର ମୁଖ୍ୟମନ୍ତ୍ରୀମାନେ ଭିଲ୍ ଯୋଗଦେବେ। ଗଲାକାଲି ଶ୍ରୀ ଅଧିକାରୀ ବିଜେପିର ବିଧାୟକ ଦଳ ନେତା ନିର୍ବାଚିତ ହେବା ଋତୁରୁ କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ଆଉ ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ତାଙ୍କର ନାଁ ଘୋଷଣା କରିଥିଲେ। ଶ୍ରୀକ୍ଷେତ୍ର ପୁରୀନ ଭଉଁରୀ ଅବସରରେ ଆଜି ପରମ୍ପରା ଅନୁସାରେ ରଥ ଖଳାନ ଚକ ଅଖ ଡେରା ନୀତି ହେବା। ସକାଳ ଧୂପନୀତି ଶେଷ ହେବା ଋତୁରୁ ଘଣ୍ଟଛତା ବିଜେ କାହାଳୀ ସହିତ ପଟୁଆର୍ଥୀ ଆଜ୍ଞାମାଳ ବିଜେ ହେବା। ପୂଜାପଣ୍ଡା ସେବକମାନେ ବିଧି ଅନୁସାରେ ତିନି ରଥ ଲାଗି ଆଜ୍ଞାମାଳକେ ରଥ ଖଳାଥି ବିଜେ କରବାର ଉତ୍ତରୁ ଫି ରଥର ଦୁଇଟା ଚକଥି ଅଖଡେରା ନୀତି ଭୋଇ ସେବକମାନେ କରବେ। ସେନ୍ତା ଆଜି ବାହାର ଚନ୍ଦନଯାତ୍ରାର ଶେଷ ଦିନେ ନରେନ୍ଦ୍ର ପୁଷ୍କରିଣୀଥି ରାତି ଚାପଥି 21 ଘେରା ଜଳକ୍ରୀଡ଼ା ସହିତ ଭଉଁରୀ ବିଧି ହେବା। ଉପମୁଖ୍ୟମନ୍ତ୍ରୀ ଆଉ ଶକ୍ତିମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ ଗଲାକାଲି ମୟୂରଭଞ୍ଜ ଜିଲ୍ଲାର ଦେଉଳିଠାରେ 33-11 KV ସବ୍ଷ୍ଟେସନ୍କେ ଆଭାସୀ ଜରିଆ ଉଦ୍ଘାଟନ କରିଛନ୍। ଏ ଅବସରରେ ଶ୍ରୀ ସିଂହଦେଓ କହିଛନ୍ ଯେ ଇଟା ଗ୍ରାମୀଣ ବିଦ୍ୟୁତ୍ ବ୍ୟବସ୍ଥାକେ ବରକସ କରବାର ସହିତ ପିଏମ୍ ସୂର୍ଯ୍ୟଘର ମାଗଣା ବିଜୁଳି ଯୋଜନାକେ ଅପନେଇକରି ସ୍ୱଚ୍ଛ ଶକ୍ତିକେ ପ୍ରୋତ୍ସାହିତ କରବା। ଏହି ସବ୍ଷ୍ଟେସନ୍ଥି ଚୁହାଟା, କାନିମହୁଲ, ନୂଆଗାଁ, ଝାଲିଆମରା, ଆଳକୁଦା ଆର୍ ଦେଉଲି ପଞ୍ଚାୟତର 15,000 ଅତ୍କା ପରିବାର ଉପକୃତ ହେବେ। ସ୍ୱାସ୍ଥ୍ୟ ଆଉ ପରିବାର କଲ୍ୟାଣ ମନ୍ତ୍ରୀ ଡାକ୍ତର ମୁକେଶ ମହାଲିଙ୍ଗ ଗଲାକାଲି ବଲାଙ୍ଗୀର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିଦର୍ଶନ କରିକରି ଜିଲ୍ଲାର ସ୍ୱାସ୍ଥ୍ୟସେବା ବ୍ୟବସ୍ଥାର ସମୀକ୍ଷା କରିଛନ୍। ଡାକ୍ତର ମହାଲିଙ୍ଗ ଜାତୀୟ ସ୍ୱାସ୍ଥ୍ୟ ମିଶନ ଅଧୀନଥି ମାତୃ ଆଉ ଶିଶୁ ସ୍ୱାସ୍ଥ୍ୟ, ଟିକାକରଣ ଆର୍ ପରିବାର କଲ୍ୟାଣ କାର୍ଯ୍ୟକ୍ରମର ଅଗ୍ରଗତି ବାବଦେ ସମୀକ୍ଷା କରିଥିଲେ। ଏତାର ଛଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଆର୍ ସବୁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରମାନଙ୍କେ ଆବଶ୍ୟକ ଭିତ୍ତିଭୂମି ଆଉ ଉପକରଣ ରଥିତି ବାବଦେ ଆଲୋଚନା କରିଥିଲେ। ସାଇବର ଅପରାଧୀ ଆର୍ ସାମାଜିକ ସମସ୍ୟାନୁ ସୁରକ୍ଷା ଲାଗି କିଶୋର କିଶୋରୀମାନେ ନାଇଁ ଡରିକରି ପୁଲିସ୍ ସାଙ୍ଗେ ଯୋଗାଯୋଗ କରବାର୍କେ ପୁଲିସ୍ ମହାନିର୍ଦ୍ଦେଶକ ଯୋଗେଶ ବାହାଦୁର ଖୁରାନିଆ ଅନୁରୋଧ କରିଛନ୍। ଗଲାକାଲି ଭୁବନେଶ୍ୱରନ ପୁଲିସ୍ ସେବା ଭବନ, ଓଡ଼ିଶା ପୁଲିସ୍ ଆଉ ୟୁନିସେଫ୍ ତରଫୁ ଜୁଭେଣ୍ଟିକା କିଶୋର କିଶୋରୀମାନଙ୍କ ସଙ୍ଗେ ପୁଲିସ୍ର ସଚେତନତା ଆର୍ ସମ୍ପର୍କ କାର୍ଯ୍ୟକ୍ରମର ଶୁଭାରମ୍ଭ କରିକରି ପୁଲିସ୍ ମହାନିର୍ଦ୍ଦେଶକ ଶ୍ରୀ ଖୁରାନିଆ କହିଛନ୍, ଜୁଭେଣ୍ଟିକା ଜରିଆ ପୁଲିସ୍ ବ୍ୟବସ୍ଥାକେ ଶିଶୁ ଆଉ କିଶୋର କିଶୋରୀମାନଙ୍କ ଲାଗି ଅତ୍କା ସୁରକ୍ଷିତ ଆର୍ ବନ୍ଧୁତ୍ୱପୂର୍ଣ୍ଣ କରବାର୍କେ ଇ ଉଦ୍ୟମ କରାଯାଇଛି। ଇନ ଜନେଇ ଦିଆଯାଇପାରେ ଯେ ରାଜ୍ୟର ପୁଲିସ୍ ଥାନାମାନଙ୍କେ ହୋଇଥିବା ଏହି କାର୍ଯ୍ୟକ୍ରମଟି 15,000 ଅତ୍କା କିଶୋର କିଶୋରୀ ଯୋଗ ଦେଇଛନ୍। ଏତାର ଛଡ଼ା ଅଙ୍ଗନବାଡ଼ି ୱାର୍କର ଆର୍ ପାରାଲିଗାଲ ଭଲେଣ୍ଟିୟର୍ସମାନେ ଭିଲିଥି ସାମିଲ ହୋଇଥିଲେ। ବରଗଡ଼ ଜିଲ୍ଲାର କେନାଲ ଜଳସେଚିତ ଅଞ୍ଚଳର ଡାଲୁଆଧାନ ଏପତକ ନାଇ ପାଚିଥିବାରୁ କେନାଲଥି ଜଳଯୋଗାଣ ଆଇବା 15 ତକ ବଢ଼ାଯାଇଛି। ଇ ବାବଦେ ବରଗଡ଼ କେନାଲ ଡିଭିଜନ ତରଫୁ ବିଜ୍ଞପ୍ତି ବାହାରିଛି। ସେ ଅଞ୍ଚଳମାନଙ୍କେ ଆବଶ୍ୟକ ପାନ୍ ପହଞ୍ଚାବାରକେ ଜଳଯୋଗାଣ ସମୟ ବଢ଼ାଯାଇଛି ବୋଲି ଏ ଘୋଷଣା କରାଯାଇଛି। ଦେବଗଡ଼ ଜିଲ୍ଲାପାଳଙ୍କର ବିକାଶ ଭବନ ସମ୍ମିଳନୀ କକ୍ଷନ ଜିଲ୍ଲାପାଳ କବୀନ୍ଦ୍ର କୁମାର ସାହୁଙ୍କର ଅଧ୍ୟକ୍ଷତାରେ ରାଜସ୍ୱ ସମୀକ୍ଷା ବୈଠକ ହୋଇଯାଇଛି। ବୈଠକଟି ଭୂ ରାଜସ୍ୱ, ରୟାଲ୍ଟି ଆଦାୟ, ଜଳକର, ବସୁନ୍ଧରା, ସ୍କୁଲ କଲେଜର ଜମିପଟା, ଘରବାରୀ ଜମି ଆବଣ୍ଟନ, ହାଇଟେକ୍ ସର୍ଭେ ଅଧୀନଥି 23 ସଂଶୋଧନ ମାମଲା ଆର୍ ଭିନ୍ ଭିନ୍ କର ଆଦାୟ ବାବଦେ ତହସିଲଦାର ଆଉ ଜିଲ୍ଲାସ୍ତରୀୟ ଅଧିକାରୀମାନେ ଆଲୋଚନା କରିଥିଲେ। ସୁବର୍ଣ୍ଣପୁର ଜିଲ୍ଲା ରେଡ୍କ୍ରସ ସୋସାଇଟି ଆଉ ରକ୍ତଭଣ୍ଡାର ତରଫୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଗଲାକାଲି ଗୋଟିଏ ରକ୍ତଦାନ ଶିବିର ହୋଇଯାଇଛି। ଏଥିମୋଟ 21 ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଛି।

ତିରିଶ ମିନିଟ୍ରେ, ସନ୍ଧ୍ୟା 6:10ରେ ଶୁଣିବେ ହିନ୍ଦୀ ଭକ୍ତି ଗୀତ। ଆଞ୍ଚଳିକ ଗୀତ ପ୍ରଚାର କରିବୁ 6:30ରେ। ପ୍ରାୟୋଜିତ କାର୍ଯ୍ୟକ୍ରମ ବନାନୀ ଶୁଣିବେ ରାତି 7:30ରେ। ରାତି 8:00ରେ ଗଳ୍ପଝର, ଏଥିରେ ଶୁଣିବେ ଗଳ୍ପ ମା ନିଷାଦ, ଗାଳ୍ପିକ ଉତ୍ତମ କୁମାର ପ୍ରଧାନ। 8:15 ପ୍ରଚାର କରିବୁ ଭକ୍ତଚରଣ ଦାସକୃତ ମଧୁରା ମଙ୍ଗଳର ଅଷ୍ଟମ ଭାଗ। ଓଡ଼ିଆ କଥାଚିତ୍ର ଗୀତ ଶୁଣିବେ ରାତି 10:00ରେ। ରାଗ ସଙ୍ଗୀତ କାର୍ଯ୍ୟକ୍ରମରେ ସାରଙ୍ଗୀ ବାଦନ ଶୁଣିବେ ରାତି 10:30ରେ। ପରିବେଷଣ କରିବେ ଉସ୍ତାଦ ସଫ୍ରି ଖାନ। ଶ୍ରୋତାବନ୍ଧୁ, ଏଥିଲା ଆଜି ପ୍ରଚାରିତ ହେବାକୁ ଥିବା ଆମର କାର୍ଯ୍ୟକ୍ରମର ସୂଚନା। ଆକାଶବାଣୀ ବଲାଙ୍ଗୀର, ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଶୁଣନ୍ତୁ ଆକାଶବାଣୀ କଟକ କେନ୍ଦ୍ରରୁ।

0: ପ୍ରତି ଅସ୍ତ୍ରରେ ପରିଣତ କରିବାର କ୍ଷମତା ରଖେ। ଏଥିରେ ଅତ୍ୟାଧୁନିକ ଜ୍ଞାନକୌଶଳ ଓ କମ୍ ଖର୍ଚ୍ଚ ସମ୍ପନ୍ନ ପ୍ରଯୁକ୍ତିର ବ୍ୟବହାର କରାଯାଇଛି। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଏହି ସଫଳ ପରୀକ୍ଷଣ ପାଇଁ ଡିଆର୍ଡିଓ ଓ ବାୟୁସେନାକୁ ଶୁଭେଚ୍ଛା ଜଣାଇବା ସହ ଏହା ଦେଶର ସ୍ୱଦେଶୀ ପ୍ରତିରକ୍ଷା କ୍ଷମତାକୁ ଆହୁରି ସୁଦୃଢ଼ କରିବ ବୋଲି କହିଛନ୍ତି। ରାଜସ୍ୱ ପର୍ଷଦ ଅଧୀନସ୍ଥ ରିଭିଜନ କୋର୍ଟଗୁଡ଼ିକର କାର୍ଯ୍ୟଦକ୍ଷତା ବୃଦ୍ଧି ପାଇଁ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ସମୀକ୍ଷା କରିଛନ୍ତି। କୋର୍ଟଗୁଡ଼ିକରେ ମାମଲାର ତ୍ୱରିତ ଶୁଣାଣି ପାଇଁ ପଦକ୍ଷେପ ନେବାକୁ ବୈଠକରେ ମନ୍ତ୍ରୀ ପରାମର୍ଶ ଦେଇଛନ୍ତି। ଖାଲି ପଡ଼ିଥିବା କୋର୍ଟଗୁଡ଼ିକର ପଦବୀଗୁଡ଼ିକ ତୁରନ୍ତ ପୂରଣ କରାଯିବ ଓ କୋର୍ଟ ପରିଚାଳନାକୁ ଅଧିକ ମଜବୁତ କରିବାକୁ ଶ୍ରୀ ପୂଜାରୀ ଗୁରୁତ୍ୱାରୋପ କରିଛନ୍ତି। ଏଥିସହିତ ଜମିଜମା ମାମଲାଗୁଡ଼ିକରେ ପଞ୍ଜୀକରଣ ପ୍ରକ୍ରିୟାକୁ ସରଳୀକରଣ କରାଯିବା ପାଇଁ ଆବଶ୍ୟକୀୟ ପଦକ୍ଷେପ ନେବାକୁ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ରାଜସ୍ୱ ପର୍ଷଦ କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଥିବା ଏହି ବୈଠକରେ 41ଟି ରିଭିଜନ କୋର୍ଟର ପ୍ରିଜାଇଡିଂ ଅଧିକାରୀମାନେ ଯୋଗ ଦେଇଥିଲେ। ଭୁବନେଶ୍ୱରସ୍ଥିତ ପୋଲିସ ସେବା ଭବନଠାରେ ଜୁଭେଣ୍ଟିକା କିଶୋର କିଶୋରୀମାନଙ୍କ ସହ ପୋଲିସର ସଚେତନତା ଓ ସମ୍ପର୍କ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ପୋଲିସ ମହାନିର୍ଦ୍ଦେଶକ ଯୋଗେଶ ବାହାଦୁର ଖୁରାନିଆ ଯୋଗଦେଇ କହିଛନ୍ତି, ଏହା ମାଧ୍ୟମରେ ପୋଲିସ କିଶୋର କିଶୋରୀମାନଙ୍କ ସହ ସୁସମ୍ପର୍କ ସ୍ଥାପନ କରି ସେମାନଙ୍କ ସୁରକ୍ଷା ପ୍ରତି ଅଧିକ ସଚେତନ ଓ ଯତ୍ନବାନ ହେବା ଉଚିତ। ରାଜ୍ୟବ୍ୟାପୀ ଏହି କାର୍ଯ୍ୟକ୍ରମରେ ପ୍ରାୟ 555ଟି ପୋଲିସ ଥାନାର 15,000ରୁ ଅଧିକ କିଶୋର କିଶୋରୀ ଅଂଶଗ୍ରହଣ କରିଥିଲେ। ଗଞ୍ଜାମ ଜିଲ୍ଲା ଚମାଖଣ୍ଡି ଓ ଛତ୍ରପୁର ଥାନା ଏବଂ ନବରଙ୍ଗପୁର ଜିଲ୍ଲାର ଝରିଗାଁ ଥାନା ପକ୍ଷରୁ ଜୁଭେଣ୍ଟିକା କାର୍ଯ୍ୟକ୍ରମ ମାଧ୍ୟମରେ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଶ୍ରୀକ୍ଷେତ୍ର ପୁରୀରେ ଭଉଁରୀ ଅବସରରେ ଆଜି ପରମ୍ପରା ଅନୁସାରେ ରଥଖଳାରେ ଚକ ଅଖ ଡେରା ନୀତି ଅନୁଷ୍ଠିତ ହେବ। ସକାଳ ଧୂପ ନୀତି ଶେଷ ହେବା ପରେ ଘଣ୍ଟ ଛତା ବିଜେ କାହାଳି ସହ ପଟୁଆରରେ ଆଜ୍ଞାମାଳ ବିଜେ ହେବେ। ପୂଜାପଣ୍ଡା ସେବକମାନେ ବିଧି ଅନୁଯାୟୀ ତିନି ରଥ ପାଇଁ ଆଜ୍ଞାମାଳକୁ ରଥଖଳାରେ ବିଜେ କରିବା ପରେ ପ୍ରତି ରଥର ଦୁଇଟି ଚକରେ ଅଖଡେରା ନୀତି ଭୋଇ ସେବକମାନେ ସମ୍ପନ୍ନ କରିବେ। ସେହିଭଳି ଆଜି ବାହାର ଚନ୍ଦନଯାତ୍ରାର ଶେଷ ଦିବସରେ ନରେନ୍ଦ୍ର ପୁଷ୍କରିଣୀରେ ରାତ୍ରଚାପରେ 21 ଘେରା ଜଳକ୍ରୀଡ଼ା ସହ ଭୌରୀ ବିଧି ଅନୁଷ୍ଠିତ ହେବ। ସୁବର୍ଣ୍ଣପୁର ଜିଲ୍ଲା ରେଡ୍କ୍ରସ ସୋସାଇଟି ପକ୍ଷରୁ ରକ୍ତଦାନ ଶିବିର ଆୟୋଜିତ ହୋଇଯାଇଛି। ଜିଲ୍ଲାପାଳ ଡକ୍ଟର ନୃପରାଜ ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ରକ୍ତଦାନ କରିବାକୁ ଯୁବଗୋଷ୍ଠୀଙ୍କୁ ଆହ୍ୱାନ ଦେଇଥିଲେ। ଶିବିରରେ ମୋଟ 21 ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିଲା। ଗଞ୍ଜାମ ଜିଲ୍ଲା ଛତ୍ରପୁର ସହରର ଅଧିଷ୍ଠାତ୍ରୀ ଦେବୀ ମାରା ରାମାୟଣ ମାଙ୍କ ଠାକୁରାଣୀ ଯାତ୍ରାର ପଞ୍ଚମ ଦିନରେ ମାଙ୍କ ଘଟ ସହର ପରିକ୍ରମା କରିଥିଲା। ପୂର୍ବାହ୍ନରେ ରୀତିନୀତି ଅନୁଯାୟୀ ପୂଜା ପରେ ପାରମ୍ପରିକ ରୀତିନୀତି ଅନୁଯାୟୀ ଦହିଭାତ ଭୋଗ କରାଯାଇଥିଲା। ପାଣିପାଗ ଦକ୍ଷିଣ ଆଣ୍ଡାମାନ ସାଗରରେ ସୃଷ୍ଟ ଘୂର୍ଣ୍ଣିବଳୟ ଆସନ୍ତା 2-3 ଦିନ ମଧ୍ୟରେ ଆହୁରି ଘନୀଭୂତ ହୋଇ ଲଘୁଚାପରେ ପରିଣତ ହେବାର ସମ୍ଭାବନା ରହିଛି। ଏହାର ପ୍ରଭାବରେ ରାଜ୍ୟରେ ବର୍ଷାର ପରିମାଣ ବୃଦ୍ଧି ପାଇବ ବୋଲି ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି। ଆସନ୍ତା 24 ଘଣ୍ଟା ମଧ୍ୟରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହେବା ନେଇ 20ଟି ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି। ବର୍ଷାର ପ୍ରଭାବରେ ରାଜ୍ୟରେ ତାପମାତ୍ରା ହ୍ରାସ ପାଇଛି। ଗତକାଲି ପ୍ରାୟ ସମସ୍ତ ସହରର ତାପମାତ୍ରା 40 ଡିଗ୍ରୀ ତଳେ ରହିଥିଲା। ରାଜ୍ୟରେ ଆଜିଠାରୁ ପ୍ରଥମ ଥର ପାଇଁ ସ୍କ୍ୱାସ୍ ଚାମ୍ପିୟନ୍ସିପ୍ ଆରମ୍ଭ ହେବ। ଭୁବନେଶ୍ୱର ନୟାପଲ୍ଲୀରେ ଆୟୋଜିତ ହେବାକୁ ଥିବା ପ୍ରତିଯୋଗିତାରେ ମୋଟ 6ଜିଲ୍ଲାରୁ 34 ଜଣ ଖେଳାଳି ଅଂଶଗ୍ରହଣ କରିବେ। ଓଡ଼ିଶା ଫୁଟବଲ ଆସୋସିଏସନ୍ ଏବଂ ଜିଲ୍ଲା ଆଥ୍ଲେଟିକ୍ ଆସୋସିଏସନ୍ର ମିଳିତ ଆନୁକୂଲ୍ୟରେ ନୟାଗଡ଼ଠାରେ ସିଏମ୍ ଟ୍ରଫି ଫୁଟବଲ ଟୁର୍ଣ୍ଣାମେଣ୍ଟର ଫାଇନାଲ୍ ମ୍ୟାଚ୍ରେ ଶରଣକୁଳ ଏଫ୍ସି ବିଜୟୀ ହୋଇଛି। ଖଣ୍ଡପଡ଼ା ଦଳକୁ 2-0 ଗୋଲ୍ରେ ପରାସ୍ତ କରି ଚାମ୍ପିୟନ୍ ହୋଇଛି। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଅପରାହ୍ନ 2:32।
1: ଆକାଶବାଣୀ କଟକ ଆମର ସ୍ୱାସ୍ଥ୍ୟ ଆଜି ଏଥିରେ ଶୁଣନ୍ତୁ ଆୟୁର୍ବେଦରେ ଖାଦ୍ୟ ଓ ପୋଷଣ ଏ ସମ୍ପର୍କରେ କହିଛନ୍ତି ଡାକ୍ତର ମଦନ ମୋହନ ପାଢ଼ୀ।
2: ଆୟୁର୍ବେଦ ବିଶ୍ୱର ପ୍ରାଚୀନତମ ଚିକିତ୍ସା ପଦ୍ଧତି ଯାହା ପ୍ରାୟ 1000 ଖ୍ରୀଷ୍ଟପୂର୍ବର ଭାରତୀୟ ମହର୍ଷିମାନଙ୍କ ଦ୍ୱାରା ରଚିତ ହୋଇଥିଲା। ଏହା କାୟ ଚିକିତ୍ସା ଶଲ୍ୟ ଚିକିତ୍ସା ପରି 8ଟି ଅଙ୍ଗରେ ବିଭକ୍ତ କରାଯାଇ ବିଶେଷଜ୍ଞମାନଙ୍କ ଦ୍ୱାରା ଚିକିତ୍ସା କରାଯାଉଥିଲା। ଏହାର ଉଦ୍ଦେଶ୍ୟ ଥିଲା ସୁସ୍ଥ ଲୋକର ସ୍ୱାସ୍ଥ୍ୟ ରକ୍ଷା କରିବା ଏବଂ ରୋଗୀର ରୋଗ ଉପଶମ କରିବା। ମୁଖ୍ୟତଃ ବିଭିନ୍ନ ବୃକ୍ଷଲତାର ଅଂଶବିଶେଷକୁ ନେଇ ଚିକିତ୍ସା କରାଯାଉଥିଲେ ମଧ୍ୟ କେତେକ ଧାତୁ ଏବଂ ଖନିଜ ଦ୍ରବ୍ୟର ଶୋଧନ ତଥା ଭସ୍ମ ତିଆରି କରାଯାଇ ଔଷଧ ଭାବରେ ମଧ୍ୟ ପ୍ରୟୋଗ କରାଯାଏ। ଆମର ଚିକିତ୍ସାରେ ଔଷଧ ସହିତ ଆହାର ଏବଂ ବିହାରର ମଧ୍ୟ ଭୂମିକା ରହିଥିଲା। ବର୍ତ୍ତମାନ ଆଧୁନିକ ଚିକିତ୍ସା ପଦ୍ଧତି ଅନେକ ସଫଳ ଚିକିତ୍ସା ଏବଂ ଶଲ୍ୟକର୍ମ କରିପାରୁଥିଲେ ମଧ୍ୟ କେତେକ ରୋଗର ସଫଳ ଚିକିତ୍ସା ବା ସନ୍ତୋଷଜନକ ଚିକିତ୍ସା ହୋଇପାରୁନାହିଁ। ତେଣୁ ଅନେକ ରୋଗର ସମାଧାନ ଆୟୁର୍ବେଦ ଚିକିତ୍ସା ଦ୍ୱାରା ସମ୍ଭବ। ଏହା ଭିନ୍ନ ଆୟୁର୍ବେଦ ଚିକିତ୍ସା କୁପ୍ରଭାବ ବିହୀନ, ତେଣୁ ସମଗ୍ର ପୃଥିବୀରେ ଆୟୁର୍ବେଦ ଚିକିତ୍ସାର ଆଦର ବଢ଼ିବାରେ ଲାଗିଛି। ଆମର ଭାରତବର୍ଷରେ ଗ୍ରାମାଞ୍ଚଳରେ ବାସ କରୁଥିବା ଲୋକ ବିଶେଷ କରିକି ଗର୍ଭବତୀ ମହିଳା ଏବଂ ଶିଶୁମାନେ କୁପୋଷଣର ଶିକାର ହେଉଛନ୍ତି ଏବଂ ଶିଶୁମାନଙ୍କର ଶାରୀରିକ ଏବଂ ମାନସିକ ବୃଦ୍ଧି ବାଧିତ ହେଉଛି। ଆମର ବୈଶ୍ୱିକ ଯେଉଁ କ୍ଷୁଧା ସୂଚକାଙ୍କ ବା ଗ୍ଲୋବାଲ୍ ହଙ୍ଗର ଇଣ୍ଡେକ୍ସରେ ଭାରତର ସ୍ଥାନ

0: 94 ଏବଂ ପ୍ରାୟ 39% ଶିଶୁ କୁପୋଷଣର ଶିକାର ହେଉଛନ୍ତି। ଏକ ପକ୍ଷରେ ଧନିକ ବର୍ଗରେ ବା ସହରାଞ୍ଚଳରେ ଓଜନ ଅଧିକ ଏବଂ ତାହାର ଉପଦ୍ରବ ଜନିତ ରୋଗ ସୃଷ୍ଟି ହେଉଥିବା ବେଳେ ଅନ୍ୟ ପକ୍ଷରେ କୁପୋଷଣ ଜନିତ ରୋଗ ସୃଷ୍ଟି ହେଉଛି। ତେଣୁ ଏ କ୍ଷେତ୍ରରେ ବହୁତ ଶସ୍ତା ଏବଂ ସୁଲଭ ଉପାୟରେ ଆୟୁର୍ବେଦ ପଦ୍ଧତି ଅବଲମ୍ବନ କରିକି ଆମେ କୁପୋଷଣରୁ ବଞ୍ଚିପାରିବା। ତେଣୁ ଆୟୁର୍ବେଦରେ ବିଭିନ୍ନ ଖାଦ୍ୟ ପଦାର୍ଥକୁ ବିଭିନ୍ନ ବର୍ଗରେ ବିଭକ୍ତ କରାଯାଇଛି, ଯେମିତି ଶୁକଧାନ୍ୟ ବର୍ଗ ଧାନ ଚାଉଳ ଗହମ, ସମିଧାନ୍ୟ ବର୍ଗରେ ଯେତେ ଡାଲି ଜାତୀୟ ମୁଗ ହରଡ଼ ମଟର ଆଦି ରହିଲା, ପତ୍ର ଶାଗ ପୁଷ୍ପ ଶାଗ ଫଳ ଶାଗ ପନିପରିବା ରହିଲା, ଏସବୁର କ'ଣ ଗୁଣ ରହିଛି ସେଗୁଡ଼ିକ ପଥ୍ୟ ଭାବରେ ବର୍ଣ୍ଣନା ହୋଇଛି। ଏଗୁଡ଼ିକ ଅଧିକ ଖାଇଲେ ବା କେଉଁ ଖାଦ୍ୟ ଖାଇଲେ ରୋଗ ହେବ ସେ ବିଷୟରେ ମଧ୍ୟ ବର୍ଣ୍ଣନା ରହିଛି। ଆୟୁର୍ବେଦର ବର୍ଣ୍ଣନା ଅନୁସାରେ ଆମେ ସବୁ ଜିନିଷ ଭାତ ଗହମ ରୁଟି ସହିତ ପନିପରିବା ଡାଲି କ୍ଷୀର ଏବଂ ଦୁଗ୍ଧଜାତ ପଦାର୍ଥ ମାଛ ମାଂସ ଅଣ୍ଡା ଯେଉଁମାନେ ଆମିଷାଛି ସେମାନେ ସବୁ ମିଶାଇକି ସେବନ କରିବା ଉଚିତ। ଆହୁରି ମଧ୍ୟ କୁହାଯାଇଛି ଯଦି ଶିଶୁଟିଏ ଅଛି ତାକୁ ଭଲ ରକମ କ୍ଷୀର ହେଉନି ତାହେଲେ ଯେଉଁ ପ୍ରସୂତା ମା ସେ ଯଦି କଳମ ଶାଗ ବା ଅମୃତଭଣ୍ଡା ଲାଉ ଏକୁ ଖାଏ ତାହେଲେ କ୍ଷୀର ପର୍ଯ୍ୟାପ୍ତ ହୁଏ। ତେଣୁ ତାକୁ ମଧ୍ୟ ସେ ସମୟରୁ ପୋଷଣ ପ୍ରତି ଧ୍ୟାନ ଦେବା ଉଚିତ ଏବଂ ପୋଷଣ ପରେ ପିଲାଟି ଯେତେବେଳେ କ୍ରମଶଃ ବଡ଼ ହେଉଛି ତାକୁ ଆମେ ବିଭିନ୍ନ ପ୍ରକାରର ଖାଦ୍ୟ ଖାଇବାକୁ ଦେଉଛୁ। ଆୟୁର୍ବେଦ ପଦ୍ଧତିରେ ଆମର ପ୍ରତ୍ୟେକ ଖାଦ୍ୟ 6 ରସ ବିଶିଷ୍ଟ, ଯଥା ମଧୁର ବା ମିଠା, ଅମ୍ଳ ହେବା ଖଟା, ଲବଣ ବା ଲୁଣିଆ, କଟୁ ବା ରାଗ, ତିକ୍ତ ବା ପିତା ଏବଂ କଷାୟ ବା କଷାରସ। ତେଣୁ ସବୁଦିନେ ମନୁଷ୍ୟ ଏହି ସବୁ 6 ରସକୁ ମିଶାଇକି କିଛି ନା କିଛି ଖାଦ୍ୟ ଖାଇବା ଉଚିତ। ଆମର ଯେଉଁ ମୁଖ୍ୟ ଖାଦ୍ୟ ଭାତ ରୁଟି ଗହମ ଏଗୁଡ଼ିକ ମଧୁର ରସ ବିଶିଷ୍ଟ, ଆମର ପନିପରିବା ମଧ୍ୟ ଆମର ଯେଉଁ ଖାଉଛୁ ଜହ୍ନି ଝୁଡ଼ଙ୍ଗ ବାଇଗଣ ଶିମ୍ବ ଭେଣ୍ଡି ଅମୃତଭଣ୍ଡା ଲାଉ ବୋଇତ କଖାରୁ ପାଣି କଖାରୁ କନ୍ଦମୂଳ ଆଦି ଯାହା ଏଗୁଡ଼ିକ ମଧ୍ୟ ମଧୁର ରସ ବିଶିଷ୍ଟ। କିନ୍ତୁ ଆମକୁ କିଛି ଅମ୍ଳ ପଦାର୍ଥ ବା ସାଇଟ୍ରସ୍ ଫ୍ରୁଟ୍ ଅଳ୍ପ ମାତ୍ରାରେ ଖାଇବା ଦରକାର, ଯେଉଁଥିରେ ଲେମ୍ବୁ କମଳା ଲେମ୍ବୁ ତେନ୍ତୁଳି ଦହି ଓ କରମଙ୍ଗା ବିଲାତି ବାଇଗଣ ଭଳି ପଦାର୍ଥ ରହିଛି ତାକୁ ଅଳ୍ପ ମାତ୍ରାରେ ଖାଇବା ଦରକାର। ଲୁଣ ଆହୁରି କମ୍ ଖାଇବା ଦରକାର, ଯେଉଁଥିରେ କି ଆମେ ଆୟୋଡିନ୍ ମିଶା ଲୁଣ ବା ରଗଡ଼ା ଲୁଣ ବା ସୈନ୍ଦବ ଲୁଣ ବା କଳା ଲୁଣ ସେବନ କରିପାରିବା। ଆଉ କଟୁ ବା ରାଗ ଜିନିଷ ଅଳ୍ପ ଖାଇବା ଦରକାର, ଯେଉଁଥିରେ ଆମର ଲଙ୍କାମରିଚ ଗୋଲମରିଚ ପିପଳି ଆଦିର ପ୍ରୟୋଗ ରହିଛି। ଆଉ ପିତା ମଧ୍ୟ ସମୟ ସମୟରେ ଖାଇବା ଦରକାର, ଯେମିତି ଆମର କଲରା ହଉ ନିମ୍ବ ପତ୍ର ହଉ ଏକୁ ସମୟ ସମୟରେ ଖାଇଲେ ଆମର ରୋଗ ପ୍ରତିରୋଧକ କ୍ଷମତା ବଢ଼ିଥାଏ ଏବଂ ଦେହକୁ ବିଭିନ୍ନ ରାସାୟନିକ ତତ୍ତ୍ୱ ମଧ୍ୟ ଆସିଥାଏ ଯେଉଁଟା ରୋଗରୁ ରକ୍ଷା କରେ। ଏବଂ କିଛି କଷା ଫଳ ଯେମିତି ଗୁଆଁର ହଉ କଇଥ ହଉ କାଙ୍କଡ଼ ହଉ ଏଭଳି କଷା ଫଳ ମଧ୍ୟ କିଛି କିଛି ଖାଇବା ଦରକାର। ଏମିତି ଯଦି 6 ରସକୁ ମିଶାଇକି ଆମେ ଖାଦ୍ୟ ଖାଇବା ତାହେଲେ ଆମ ଦେହକୁ ପୁଷ୍ଟିସାର ଜୀବସାର ଏବଂ ଅନ୍ୟାନ୍ୟ ଦରକାରୀ ରାସାୟନିକ ତତ୍ତ୍ୱ ମିଳିପାରିବ, ପୋଷଣ ମିଳିପାରିବ। ଏହା ସହିତ ଆମର କୃମି ଦୂରେଇକି ରହିବା ଦରକାର ପିଲାମାନଙ୍କର ବିଶେଷ କରିକି, ଏବଂ ହଜମ ଠିକ ହେବା ଦରକାର, ତାହେଲେ ମଧ୍ୟ ପୋଷଣ ଠିକ ହେବ। ଏଇ ଦୁଇଟା ପ୍ରତି ଧ୍ୟାନ ଦେବା ଦରକାର। ଏବଂ ମସଲା ଭିତରେ ହଳଦୀ ଡାଳଚିନି ଅଳେଇଚ ଜିରା ଜୁଆଣି ହିଙ୍ଗୁ ଆଦି ମସଲା ମଧ୍ୟ ଠିକ୍ ମାତ୍ରାରେ ବିଭିନ୍ନ ସବ୍ଜି ସହିତ ମିଶାଇକି ଖାଇବା ଦରକାର। ତେଣୁ ଆମେ ଗାଁ ଗହଳିରେ ଥିଲେ ମଧ୍ୟ ବିଭିନ୍ନ ପ୍ରକାର ଶାଗ ମାଛ ଅଣ୍ଡା ବା ପନିପରିବା ମିଶାଇକି ଏକ ସନ୍ତୁଳିତ ଆହାର ଯଦି ସେବନ କରିବା ତାହେଲେ ଆମେ କୁପୋଷଣରୁ ବଞ୍ଚିପାରିବା ଏବଂ କୁପୋଷଣ ଜନିତ ରୋଗମାନଙ୍କରୁ ରକ୍ଷା ପାଇପାରିବା।
1: ଆୟୁର୍ବେଦରେ ଖାଦ୍ୟ ଓ ପୋଷଣ ଏ ସମ୍ପର୍କରେ କହିଲେ ଡାକ୍ତର ମଦନ ମୋହନ ପାଢ଼େ। ଆକାଶବାଣୀ କଟକ ସମୟ ସକାଳ 7:15 ଶୁଣନ୍ତୁ ଓଡ଼ିଆରେ ସମ୍ବାଦ।
2: ସମ୍ବାଦ ପଢୁଛନ୍ତି ପ୍ରଜ୍ଞା ପରିମିତା ଜେନା। ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ଭାବେ ଆଜି ଶପଥ ଗ୍ରହଣ କରିବେ ବିଜେପିର ବରିଷ୍ଠ ନେତା ଶୁଭେନ୍ଦୁ ଅଧିକାରୀ। ତାମିଲନାଡୁରେ ସରକାର ଗଠନ ନେଇ ଅନିଶ୍ଚିତତା ଜାରି, ଦେଶର ସୁରକ୍ଷା ବ୍ୟବସ୍ଥା ନାଗରିକଙ୍କୁ ସୁରକ୍ଷା ଦେବା ପାଇଁ ଉଦ୍ଦିଷ୍ଟ କହିଲେ ପ୍ରତିରକ୍ଷା ମନ୍ତ୍ରୀ। ରୁଷ ଓ ୟୁକ୍ରେନ୍ ମଧ୍ୟରେ 3-ଦିନିଆ ଅସ୍ତ୍ରବିରତି ଘୋଷଣା। ଏବଂ ଆଇପିଏଲ୍ କ୍ରିକେଟ୍ରେ ଦିଲ୍ଲୀ କ୍ୟାପିଟାଲ୍ସକୁ 8 ପରାସ୍ତ କଲା କୋଲକାତା ନାଇଟ୍ ରାଇଡର୍ସ। ପଶ୍ଚିମବଙ୍ଗରେ ଆଜି ବିଜେପିର ପ୍ରଥମ ମୁଖ୍ୟମନ୍ତ୍ରୀ ଭାବେ ଶୁଭେନ୍ଦୁ ଅଧିକାରୀ ଶପଥ ଗ୍ରହଣ କରିବେ। କୋଲକାତାର ବ୍ରିଗେଡ୍ ପ୍ୟାରେଡ୍ ଗ୍ରାଉଣ୍ଡଠାରେ ଶପଥ ଗ୍ରହଣ ଉତ୍ସବ ସମାରୋହ ଅନୁଷ୍ଠିତ ହେବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା, ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବୀନ, କେନ୍ଦ୍ରମନ୍ତ୍ରୀ ଏବଂ ଏନ୍ଡିଏ ଶାସିତ ରାଜ୍ୟଗୁଡ଼ିକର ମୁଖ୍ୟମନ୍ତ୍ରୀମାନେ ଶପଥ ଗ୍ରହଣ ସମାରୋହରେ ଯୋଗଦେବାର କାର୍ଯ୍ୟସୂଚୀ ରହିଛି। ଗତକାଲି ଶ୍ରୀ ଅଧିକାରୀ ରାଜ୍ୟ ବିଜେପି ବିଧାୟକ ଦଳର ନେତା ରୂପେ ନିର୍ବାଚିତ ହୋଇଥିଲେ। ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହାଙ୍କ ଉପସ୍ଥିତିରେ କୋଲକାତାଠାରେ ବିଧାୟକ ଦଳର ବୈଠକ ବସିଥିଲା। ବୈଠକରେ ଅଧ୍ୟକ୍ଷତା କରି ଶ୍ରୀ ଶାହା କହିଛନ୍ତି ଶୁଭେନ୍ଦୁ ଅଧିକାରୀଙ୍କ ସପକ୍ଷରେ ବହୁ ପ୍ରସ୍ତାବ ଆସିଥିଲା। ବିଜେପି ବିଧାୟକ ଦଳର ନେତା ରୂପେ ନିର୍ବାଚିତ ହେବା ପରେ ଶ୍ରୀ ଅଧିକାରୀ ପଶ୍ଚିମବଙ୍ଗ ରାଜ୍ୟପାଳ ଆର୍ଏନ୍ ରବିଙ୍କୁ ସାକ୍ଷାତ କରି ରାଜ୍ୟରେ ନୂତନ ସରକାର ଗଠନ ପାଇଁ ଦାବି ଉପସ୍ଥାପନ

ଉପସ୍ଥାପନ କରିଥିଲେ। ରାଜ୍ୟରେ ଟିଏମ୍ସିର 15 ବର୍ଷ ଶାସନର ଅବସାନ ପରେ ବିଜେପି ଚଳିତ ବିଧାନସଭା ନିର୍ବାଚନରେ ଐତିହାସିକ ବିଜୟ ହାସଲ କରିଥିଲା। ଶୁଭେନ୍ଦୁ ଅଧିକାରୀଙ୍କ ଘର ପଶ୍ଚିମବଙ୍ଗର ପୂର୍ବ ମେଦିନୀପୁର ସହରରେ ଅବସ୍ଥିତ। ବିଜେପି ବିଧାୟକ ଦଳର ନେତା ରୂପେ ନିର୍ବାଚିତ ହେବା ପରେ ତାଙ୍କ ନିର୍ବାଚନ ମଣ୍ଡଳୀ ନନ୍ଦୀଗ୍ରାମରେ ବିଜୟ ଉତ୍ସବ ପାଳନ କରାଯାଇଛି। ତାମିଲନାଡୁରେ ଟିଭିକେ ମୁଖ୍ୟ ସି ଜୋସେଫ୍ ବିଜୟଙ୍କ ନେତୃତ୍ୱରେ ସରକାର ଗଠନ ନେଇ ଏବେ ବି ଅନିଶ୍ଚିତତା ଜାରି ରହିଛି। ଆଇୟୁଏମ୍ଏଲ୍ ଟିଭିକେକୁ ସମର୍ଥନ କରିବା ନେଇ ଅଗ୍ରାହ୍ୟ କରିଥିବାରୁ ସରକାର ଗଠନ ପ୍ରକ୍ରିୟାରେ ବାଧା ସୃଷ୍ଟି ହୋଇଛି। ଆଜି ହେବାକୁ ଥିବା ଶପଥ ଗ୍ରହଣ ସମାରୋହ ହୋଇପାରିବ ନାହିଁ ବୋଲି ସୂଚନା ମିଳିଛି। ପୂର୍ବରୁ ଟିଭିକେ ମୁଖ୍ୟ ବିଜୟ ରାଜ୍ୟପାଳଙ୍କୁ ଭେଟି ସରକାର ଗଠନ ପାଇଁ ଦାବି ଉପସ୍ଥାପନ କରିଥିଲେ। ଆଇୟୁଏମ୍ଏଲ୍ର ମୁଖ୍ୟ ପ୍ରଫେସର ଖାଦର ମୟଦିନ କହିଛନ୍ତି ତାଙ୍କ ଦଳ ଟିଭିକେକୁ ସମର୍ଥନ ଦେବା ପାଇଁ ସମ୍ମତିପତ୍ର ପ୍ରଦାନ କରିନାହିଁ। ଡିଏମ୍କେ ଅଧ୍ୟକ୍ଷ ଏମ୍କେ ଷ୍ଟାଲିନ୍ ରାଜ୍ୟପାଳ ବିଶ୍ୱନାଥ ଆର୍ଲେକରଙ୍କୁ ଭେଟି ନୂତନ ସରକାର ଗଠନ ପାଇଁ ତୁରନ୍ତ ସାମ୍ବିଧାନିକ ବ୍ୟବସ୍ଥା ଆରମ୍ଭ କରିବା ଲାଗି କହିଛନ୍ତି। ନିର୍ବାଚନ ଆୟୋଗ ପକ୍ଷରୁ ନବନିର୍ବାଚିତ ବିଧାୟକମାନଙ୍କର ତାଲିକା ପ୍ରକାଶ ପାଇଥିବାରୁ ସରକାର ଗଠନ ସମୟର ଆବଶ୍ୟକତା ରହିଛି ଏବଂ ଏହା ରାଜ୍ୟ ପାଇଁ ମଙ୍ଗଳଦାୟକ ହେବ ବୋଲି ଷ୍ଟାଲିନ୍ କହିଛନ୍ତି। ସରକାର ଗଠନରେ ବିଳମ୍ବ କରିବା ଉଚିତ ନୁହେଁ ଏବଂ ରାଜ୍ୟପାଳଙ୍କୁ ଏ ଦିଗରେ ବିହିତ ବ୍ୟବସ୍ଥା ଗ୍ରହଣ କରିବା ଲାଗି ସେ ଅନୁରୋଧ କରିଛନ୍ତି। ଦେଶର ସଶକ୍ତ ସୁରକ୍ଷା ବ୍ୟବସ୍ଥା କେବଳ ସୀମାରକ୍ଷା ଲାଗି ନୁହେଁ ବରଂ ସମଗ୍ର ସମାଜ ପରିବେଶ ଓ ନାଗରିକଙ୍କ ଲାଗି ଉଦ୍ଦିଷ୍ଟ ବୋଲି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ମତବ୍ୟକ୍ତ କରିଛନ୍ତି। ଭାରତୀୟ ସେନାର ତିରଙ୍ଗା ପର୍ବତ ଉଦ୍ଧାରକାରୀ ବଳ ଟିଏମ୍ଆର୍ର 10 ବର୍ଷ ପୂର୍ତ୍ତି ଅବସରରେ ନୂଆଦିଲ୍ଲୀଠାରେ ଆୟୋଜିତ ଏକ ସମାରୋହରେ ଉଦ୍ବୋଧନ ଦେଇ ଗତକାଲି ସେ ଏହା କହିଛନ୍ତି। ପ୍ରତିରକ୍ଷା ମନ୍ତ୍ରୀ କହିଛନ୍ତି ସଶକ୍ତ ଭାରତରେ ସୀମାଗୁଡ଼ିକ ସୁରକ୍ଷିତ ରହିବା ସହିତ ସମ୍ପ୍ରଦାୟଙ୍କ ମଧ୍ୟରେ ସଦ୍ଭାବନା ବଜାୟ ରହିଥାଏ। ଏତଦ୍ବ୍ୟତୀତ ବିପର୍ଯ୍ୟୟ ସମୟରେ ପ୍ରତ୍ୟେକ ନାଗରିକଙ୍କ ଜୀବନ ମଧ୍ୟ ସୁରକ୍ଷିତ ରହିଥାଏ ବୋଲି ସେ କହିଛନ୍ତି। ହିମାଳୟ ଭଳି ଦୁର୍ଗମ ତଥା ସ୍ପର୍ଶକାତର ଅଞ୍ଚଳରେ ଟିଏମ୍ଆର୍ କେବଳ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ହୋଇନଥାଏ ବରଂ ଜାତୀୟ ବିପର୍ଯ୍ୟୟ ସମୟରେ ସ୍ଥାନୀୟ ଜନତାଙ୍କ ବିଶ୍ୱାସ ଭାଜନ ହେବା ସହିତ ସେନାବାହିନୀକୁ ସହାୟତା କରିବାରେ ଏକ ଦୃଢ଼ ସ୍ତମ୍ଭ ଭାବେ କାର୍ଯ୍ୟ କରିଥାଏ ବୋଲି ଶ୍ରୀ ସିଂ କହିଛନ୍ତି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ରୁଷ ଏବଂ ୟୁକ୍ରେନ୍ ମଧ୍ୟରେ ତିନିଦିନିଆ ଯୁଦ୍ଧବିରତି ଘୋଷଣା କରିଛନ୍ତି। ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରି ଶ୍ରୀ ଟ୍ରମ୍ପ କହିଛନ୍ତି ଏହି ଯୁଦ୍ଧବିରତି ଆଜିଠାରୁ 11 ତାରିଖ ପର୍ଯ୍ୟନ୍ତ ହେବ। ଏଥିରେ ଦୁଇ ଦେଶ ମଧ୍ୟରେ ଅସ୍ତ୍ର ଆକ୍ରମଣକୁ ରଦ୍ଦ କରାଯାଇଛି। ସ୍ଥାୟୀ ଭାବେ ଯୁଦ୍ଧ ସମାପ୍ତ କରିବା ଲାଗି ଆଲୋଚନା ଜାରି ରହିଛି ବୋଲି ଆମେରିକା ରାଷ୍ଟ୍ରପତି କହିଛନ୍ତି। ଦ୍ୱିତୀୟ ବିଶ୍ୱଯୁଦ୍ଧ ପରେ ଏହା ହେଉଛି ସବୁଠାରୁ ବଡ଼ ସଂଘର୍ଷ ବୋଲି ସେ କହିଛନ୍ତି। ଇରାନ ସଂଯୁକ୍ତ ରାଷ୍ଟ୍ର ସୁରକ୍ଷା ପରିଷଦରେ ଆମେରିକା ଦ୍ୱାରା ଦିଆଯାଇଥିବା ପ୍ରସ୍ତାବକୁ ତ୍ରୁଟିପୂର୍ଣ୍ଣ ଏବଂ ରାଜନୈତିକ ପ୍ରଣୋଦିତ ବୋଲି କହି ପ୍ରତ୍ୟାଖ୍ୟାନ କରିଛି। ଏଥିରେ ହର୍ମୁଜ୍ ପ୍ରଣାଳୀରେ ଜାହାଜର ସୁରକ୍ଷା ସମ୍ପର୍କିତ ପ୍ରସ୍ତାବ ରହିଛି। ଏହା ହେଉଛି ନିଜ ମାମଲାରେ ଆମେରିକାର ହସ୍ତକ୍ଷେପ ବୋଲି ଇରାନ କହିଛି। ଆମେରିକା ବାହାରିନ୍ ସାଉଦି ଆରବ ୟୁଏଇ କୁଏତ ଏବଂ କାତାର ଦ୍ୱାରା ଦିଆଯାଇଥିବା ପ୍ରସ୍ତାବରେ ହର୍ମୁଜ୍ ପ୍ରଣାଳୀରେ ଜାହାଜ ଚଳାଚଳ ସୁଗମ କରିବାର ଉଦ୍ଦେଶ୍ୟ ରହିଛି। ଆମେରିକା ଇରାନ ଉପରେ ବାଣିଜ୍ୟିକ ଜଳମାର୍ଗ ଅବରୋଧ କରିବା ନେଇ ସଂଯୁକ୍ତ ରାଷ୍ଟ୍ର ପରିଷଦରେ ଦୋଷାରୋପ କରିଛି। ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର ଗୁଏନା ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ସହ ସାକ୍ଷାତ ଆଲୋଚନା କରିଛନ୍ତି। ଦୁଇ ନେତା ଭାରତ ଗୁଏନା ସ୍ୱାସ୍ଥ୍ୟସେବା କ୍ଷେତ୍ରର ଉନ୍ନତି ଉପରେ ଆଲୋଚନା କରିଥିଲେ। ଶ୍ରୀ ଜୟଶଙ୍କର ତ୍ରିରାଷ୍ଟ୍ରୀୟ ଗସ୍ତରେ ଯାଇ ଗୁଏନାର କାରିଭେନ୍ଠାରେ ସେଠାକାର ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ଫ୍ରାଙ୍କ ଆନ୍ଥୋନୀଙ୍କ ସହ ସାକ୍ଷାତ ଆଲୋଚନା କରିଥିଲେ। ଗସ୍ତର ପ୍ରଥମ ପର୍ଯ୍ୟାୟରେ ଶ୍ରୀ ଜୟଶଙ୍କର ଜାମାଇକା ଯାଇଥିଲେ। ଏହାପରେ ସୁରିନାମ ଗସ୍ତ କରିବା ସହ ଅନ୍ତିମ ପର୍ଯ୍ୟାୟରେ ତ୍ରିନିଦାଦ ଏବଂ ଟବାଗୋ ଯିବେ। ଚିଲିର ବୈଦେଶିକ ମନ୍ତ୍ରୀ ଫ୍ରାନ୍ସିସ୍କୋ ଫ୍ରିରେସ୍ ମାକିନା ଆଜିଠାରୁ ଭାରତ ଗସ୍ତରେ ଆସୁଛନ୍ତି। ସେ ଭାରତରେ 15 ତାରିଖ ପର୍ଯ୍ୟନ୍ତ ଅବସ୍ଥାନ କରି ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବାର କାର୍ଯ୍ୟସୂଚୀ ରହିଛି। ଆସନ୍ତା ସୋମବାର ଆସୋଚାମ୍ ଏବଂ ଭାରତୀୟ ଖାଦ୍ୟ ଆମଦାନୀ ଫୋରମ ଦ୍ୱାରା ଆୟୋଜିତ ବ୍ୟବସାୟିକ କାର୍ଯ୍ୟକ୍ରମରେ ସେ ଯୋଗଦେବେ। ମଙ୍ଗଳବାର ସେ କେନ୍ଦ୍ର ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ ପିୟୁଷ ଗୋଏଲଙ୍କ ସହ ସାକ୍ଷାତ ଆଲୋଚନା କରିବାର କାର୍ଯ୍ୟସୂଚୀ ରହିଛି। ସିଆଇଆଇ ବ୍ୟବସାୟିକ ସମ୍ମିଳନୀ ଦ୍ୱାରା ଆୟୋଜିତ କାର୍ଯ୍ୟକ୍ରମରେ ମଧ୍ୟ ସେ ଭାଗ ନେବେ। ଶ୍ରୀ ଫ୍ରାନ୍ସିସ୍କୋ ବୈଦେଶିକ ବ୍ୟାପାର ମନ୍ତ୍ରୀ

0: ଏସ୍ ଜୟଶଙ୍କରଙ୍କ ସହ ମଧ୍ୟ ସାକ୍ଷାତ ଆଲୋଚନା କରିବେ। ଭାରତ ଚିଲି ବ୍ୟବସାୟିକ ପ୍ରତିନିଧି ଦଳର ମିଳିତ ବୈଠକରେ ଶ୍ରୀ ଫ୍ରାନ୍ସିସ୍କୋ ଅଂଶଗ୍ରହଣ କରିବାର କାର୍ଯ୍ୟସୂଚୀ ରହିଛି। ଆକାଶବାଣୀରେ ଲୋକଙ୍କ ପଦ୍ମ ଧାରାବାହିକର ପରବର୍ତ୍ତୀ ଭାଗରେ ଡକ୍ଟର ରାମମୂର୍ତ୍ତି ଶ୍ରୀଧରଙ୍କ ସହ ବାର୍ତ୍ତାଳାପ ପ୍ରଚାର କରାଯିବ। ତାଙ୍କୁ ସମ୍ମାନଜନକ ପଦ୍ମଶ୍ରୀ ଉପାଧିରେ ସମ୍ମାନିତ କରାଯିବ। ଏହି ବାର୍ତ୍ତାଳାପ ଆଜି ସକାଳ 9:10ରେ 100.1 ଆକାଶବାଣୀ ଗୋଲ୍ଡ ଚ୍ୟାନେଲ୍ରେ ପ୍ରସାରଣ କରାଯିବ। ଏହି କାର୍ଯ୍ୟକ୍ରମ ନ୍ୟୁଜ୍ ଅନ୍ ଏଆଇଆର୍ ଓ ନ୍ୟୁଜ୍ ଅନ୍ ଏଆଇଆର୍ ଅଫିସିଆଲ୍ ୟୁଟ୍ୟୁବ୍ ଚ୍ୟାନେଲ୍ରେ ମଧ୍ୟ ଉପଲବ୍ଧ ହେବ। ଧାମରାସ୍ଥିତ କ୍ଷେପଣାସ୍ତ୍ର ଘାଟିରୁ ଟେକ୍ନିକାଲ୍ ଆଡ୍ଭାନ୍ସ ରେଞ୍ଜ ଆଗ୍ୟୁମେଣ୍ଟେସନ୍ ଟିଆର୍ଏ କ୍ଷେପଣାସ୍ତ୍ରର ପ୍ରଥମ ପରୀକ୍ଷଣ ସଫଳତାର ସହ ଶେଷ ହୋଇଛି। ଏହି କ୍ଷେପଣାସ୍ତ୍ର 5000 କିଲୋମିଟର ପର୍ଯ୍ୟନ୍ତ ଲକ୍ଷ୍ୟଭେଦ କରିବା ସହ ଏହାର ଲମ୍ବ 17 ମିଟର ରହିଛି। ଏହା ସାଧାରଣ ଅନିୟନ୍ତ୍ରିତ ୱାର୍ହେଡ୍କୁ ନିଖୁଣ ଭାବେ ଲକ୍ଷ୍ୟଭେଦୀ ଅସ୍ତ୍ରରେ ପରିଣତ କରିବାର କ୍ଷମତା ରଖେ। ଏଥିରେ ଅତ୍ୟାଧୁନିକ ଜ୍ଞାନକୌଶଳ ଓ କମ୍ ଖର୍ଚ୍ଚ ସମ୍ପନ୍ନ ପ୍ରଯୁକ୍ତିର ବ୍ୟବହାର କରାଯାଇଛି। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଏହି ସଫଳ ପରୀକ୍ଷଣ ପାଇଁ ଡିଆର୍ଡିଓ ଓ ବାୟୁସେନାକୁ ଶୁଭେଚ୍ଛା ଜଣାଇବା ସହ ଏହା ଦେଶର ସ୍ୱଦେଶୀ ପ୍ରତିରକ୍ଷା କ୍ଷମତାକୁ ଆହୁରି ସୁଦୃଢ଼ କରିବ ବୋଲି କହିଛନ୍ତି। ଆଇପିଏଲ୍ କ୍ରିକେଟ୍ର ଗତକାଲି ମ୍ୟାଚ୍ରେ କୋଲକାତା ନାଇଟ୍ ରାଇଡର୍ସ ଦିଲ୍ଲୀ କ୍ୟାପିଟାଲ୍ସକୁ 8 ୱିକେଟ୍ରେ ପରାସ୍ତ କରିଛି। ଦିଲ୍ଲୀର ଅରୁଣ ଜେଟ୍ଲୀ ଷ୍ଟାଡିୟମ୍ଠାରେ ଅନୁଷ୍ଠିତ ମ୍ୟାଚ୍ରେ 143 ରନ୍ର ପିଛା କରି କୋଲକାତା ନାଇଟ୍ ରାଇଡର୍ସ 14 ଓଭର 2ଟି ବଲ୍ରେ 2ଟି ୱିକେଟ୍ ହରାଇ 147 ରନ୍ କରିବାକୁ ସମର୍ଥ ହୋଇଥିଲା। ଫିନ୍ ଆଲେନ୍ଙ୍କୁ ପ୍ଲେୟାର୍ ଅଫ୍ ଦ ମ୍ୟାଚ୍ ଘୋଷଣା କରାଯାଇଛି। କୋଲକାତା ନାଇଟ୍ ରାଇଡର୍ସ ଏହା ହେଉଛି ଚତୁର୍ଥ ବିଜୟ। ଦିଲ୍ଲୀ କ୍ୟାପିଟାଲ୍ସ ନିର୍ଦ୍ଧାରିତ 20 ଓଭର୍ରେ 8 ୱିକେଟ୍ ହରାଇ 142 ରନ୍ ସଂଗ୍ରହ କରିଥିଲା। କୋଲକାତା ନାଇଟ୍ ରାଇଡର୍ସ ପକ୍ଷରୁ ଅଙ୍କୁଲ ରୟ ଏବଂ କାର୍ତ୍ତିକ ତ୍ୟାଗୀ 2ଟି ଲେଖାଏଁ ୱିକେଟ୍ ନେଇଥିବାବେଳେ ବୈଭବ ଆରୋରା, ସୁନୀଲ ନାରିନି ଏବଂ କ୍ୟାମେରନ୍ ଗ୍ରୀନ୍ 2ଟି ଲେଖାଏଁ ୱିକେଟ୍ ନେଇଥିଲେ। କୋଲକାତା ନାଇଟ୍ ରାଇଡର୍ସ ଟସ୍ ଜିତି ବୋଲିଂ କରିବାକୁ ନିଷ୍ପଭି ନେଇଥିଲା। ଆଜି ରାଜସ୍ଥାନ ରୟାଲ୍ସ ଏବଂ ଗୁଜରାଟ ଟାଇଟନ୍ସ ମଧ୍ୟରେ 7:30ରେ ଜୟପୁରର ସୱାଇ ମାନସିଂହ ଷ୍ଟାଡିୟମ୍ଠାରେ ମ୍ୟାଚ୍ ଖେଳାଯିବ। ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଆସନ୍ତା 2 ଦିନ ମଧ୍ୟରେ କେରଳ, ମାହେ, ଲାକ୍ଷାଦ୍ୱୀପ, ଦକ୍ଷିଣ ଆଭ୍ୟନ୍ତରୀଣ କର୍ଣ୍ଣାଟକ, ତାମିଲନାଡୁ, ପୁଡୁଚେରୀ ଏବଂ କରେକଲରେ ପ୍ରବଳ ବର୍ଷା ନେଇ ପୂର୍ବାନୁମାନ କରାଯାଇଛି। ଅନ୍ୟପକ୍ଷରେ ଗୁଜରାଟ ଏବଂ ପଶ୍ଚିମ ରାଜସ୍ଥାନରେ ଆସନ୍ତା ଗୁରୁବାର ପର୍ଯ୍ୟନ୍ତ ଗ୍ରୀଷ୍ମ ପ୍ରବାହ ଜାରି ରହିବ ବୋଲି ସୂଚନା ଦିଆଯାଇଛି। ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ଭାବେ ଆଜି ଶପଥ ଗ୍ରହଣ କରିବେ ବିଜେପିର ବରିଷ୍ଠ ନେତା ଶୁଭେନ୍ଦୁ ଅଧିକାରୀ। ତାମିଲନାଡୁରେ ସରକାର ଗଠନ ନେଇ ଅନିଶ୍ଚିତତା ଜାରି। ଦେଶର ସୁରକ୍ଷା ବ୍ୟବସ୍ଥା ନାଗରିକଙ୍କୁ ସୁରକ୍ଷା ଦେବା ପାଇଁ ଉଦ୍ଦିଷ୍ଟ କହିଲେ ପ୍ରତିରକ୍ଷା ମନ୍ତ୍ରୀ। ରୁଷ ଓ ୟୁକ୍ରେନ୍ ମଧ୍ୟରେ 3ଦିନିଆ ଅସ୍ତ୍ରବିରତି ଘୋଷଣା। ଏବଂ ଆଇପିଏଲ୍ କ୍ରିକେଟ୍ରେ ଦିଲ୍ଲୀ କ୍ୟାପିଟାଲ୍ସକୁ 8 ୱିକେଟ୍ରେ ପରାସ୍ତ କଲା କୋଲକାତା ନାଇଟ୍ ରାଇଡର୍ସ। ସମ୍ବାଦ ଶେଷ ହେଲା।
1: ଶ୍ରୋତାବନ୍ଧୁ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଥିଲେ ଆକାଶବାଣୀ କଟକ କେନ୍ଦ୍ରରୁ। ଆକାଶବାଣୀ ବଲାଙ୍ଗୀର ଶୁଣନ୍ତୁ ଓଡ଼ିଆ ଭକ୍ତି ଗୀତ। ପ୍ରଥମେ କଣ୍ଠଶିଳ୍ପୀ ଶ୍ୟାମମଣି ଦେବୀ, ଗୀତ ସୁବୁଦ୍ଧି।

0: ଆପଣଙ୍କର ଗାଡ଼ି ଯାଇ ପାର୍ମା କି ନେ ଧରୁନ୍, ଆପଣ ଭାବୁଛନ୍ ହାର୍ଭେଷ୍ଟର୍ରେ ମୁଇଁ ତ ଆମେ କମ୍ବାଇନ୍ ହାର୍ଭେଷ୍ଟର୍ରେ ଦେବାର୍ ଲାଗି ଆପଣଙ୍କୁ ବଢ଼େ ଗୁଡ଼େ ଯନ୍ତ୍ରରେ କ୍ଷେତ୍କେ ଯିବାର ଅଛେ। ଯଦି ହୁରି ନେଇନ କି ରାସ୍ତା ନେଇନ ବୋଇଲେ ଆପଣ ଅସୁବିଧାରେ ପଡ଼ିପାର ବୋଇଲେ ସେ ସମୟ ଆଜ୍ଞା ଆପଣଙ୍କ ଇଆଡ଼େ ଧାନ ହେଇ ଆସିଲା ନ ଇଆଡ଼େ ମାନେ ଖରା ପାନ ଧୋକା ଧୁଧୁ ଫୁ ଫୁ କରୁଛେ ଆପଣ ରହିଗଲେ ମଝି ଆପଣ କ୍ଷତିରେ ପଡ଼ିଯିବେ। ସେଥିଲାଗି ଆପଣ କେନ୍ ଜମିରେ କେନ୍ ବ୍ୟବସ୍ଥା ଆପଣଙ୍କ ରୋଡ଼ ତରେ କିମ୍ବା ସୁବିଧାରେ ବାଟଘାଟ ଠିକ୍ ଅଛି। କମ୍ବାଇନ୍ ହାର୍ଭେଷ୍ଟର୍ ଆପଣଙ୍କର ଲାଗି ବଢ଼ିଆ, ଆପଣ ଭିତରେ ରହିଯାଇଛନ୍ ଆର୍ କିନ୍ତୁ ଧାନ ହେଇଗଲାନ ସେ ଜାଗାରେ ଆପଣ ଲୋକ୍ ବି ଲଗେଇକିରି କିମ୍ବା ଯଦି ମାନେ ନିଆ ଅଣା କରିହେଉଛେ ରିପର୍ ଲଗେଇକିରି ବି ସେ ଜାଗାରେ ଆପଣ କଟର୍ ରିପର୍ରେ ବି ଆରାମସେ କରିପାରିବେ। ତାର ବାହାରେ ସବୁନୁ ଗୋଟେ ମୁଖ୍ୟ କଥା ହେଉଛେ ପାଣିପାଗ ଆକଳନ। ଧାନ ଦେବାର ପୂର୍ବରୁ ନିହାତି ପାଣିପାଗକେ ଆକଳନ କରୁନ୍ ଯେ ବର୍ଷା କେବେ ଅଛି। କାହିଁକିରି ବୋଇଲେ ଏଇଟା ଆଜିକାଲି ଯେନ୍ତା ସୋସିଆଲ ମିଡ଼ିଆ ବୋଲା ହେଉଛି ଆପଣ ସବୁଥିରେ ସୂଚନା ଆରାମସେ ପାଇଯିବେ। ଆପଣ ରେଡ଼ିଓ ମାଧ୍ୟମରେ ଟେଲିଭିଜନ ମାଧ୍ୟମରେ ୟୁଟ୍ୟୁବରେ ବି ଆପଣ ଯଦି ଖୋଜୁଛନ୍ ବୋଇଲେ ବି ପ୍ରକାର ଭିଡ଼ିଓ ପାଇବେ। ତାପରେ ଆପଣଙ୍କର ପାଣିରେ ବି ଆପଣ କେବେ କେବେ ବର୍ଷା ରହୁଛେ ସେଟା ବି ଆକଳନ କରାହଉଛେ। ଧାନ ଦେବାର ଆଗରୁ ଆପଣ ନିହାତି ନିର୍ଦ୍ଧାରିତ କରୁନ୍ ଯେ ବର୍ଷା କେବେ କେବେ ଅଛି। ଯଦି ବର୍ଷା ମାନେ ପାଣିପାଗ ବିଭାଗରୁ ମାନେ ସୂଚନା ଦିଆହଉଛି ଯେ ବର୍ଷା ଏଇ ପାଖେ ନେଇନ ଆରାମସେ ଆପଣ ଧାନ ଦେଇପାରିବେ। କିମ୍ବା ଆର ଗୋଟିଏ ସହଜିଆ ମାଧ୍ୟମ ଆପଣ ଯେନ୍ଟାକି ଯଦି ଆପଣ ନିଜେ ବଡ଼ ମୋବାଇଲ ଧରିଛନ୍ ଯେନ୍ଟାକି ସ୍ମାର୍ଟ ମୋବାଇଲ ବୋଲିକିରି ବି କୁହାହଉଛି 4G 3G ଇଟା ବ୍ୟବହାର କରୁଛନ୍ ବୋଇଲେ ସିଧା ପାଣିପାଗ ବିଭାଗର ଆମର ଯେନ୍ତା କୃଷି ଅଧିକାରୀ ଆଜ୍ଞାମାନଙ୍କର ସାଙ୍ଗେ ଯୋଗାଯୋଗ କରୁନ୍ କି ଆମ କୃଷି ଆପ୍ର ସାଙ୍ଗେ ବି ଯୋଗାଯୋଗ କରିକିରି ଆପଣ ସେନେ ବି ଲଗିନ୍ ହେଇକିରି ପାଣିପାଗ ବିଷୟରେ ବି ସୂଚନା ପାଇପାରିବେ। ଏନ୍ତା ବହୁତ କି ମାଧ୍ୟମ ଅଛି। ତାର ଆଗରୁ ଆପଣ ପାଣିପାଗର ଆକଳନ କରବାରଟା ନିହାତି ଦରକାର ଧାନ ଦେବାର ଆଗରୁ, ନେହେଲେ ଆଗେ ଆମେ ଅସୁବିଧା ପଡ଼ିଯିମା। ତାର ବାହାରେ କେତେଟା ହେଉଛେ କେନ୍ ସମୟ ଆଗେ ଅଚାନକ ବର୍ଷା ପଲେଇ ଆସି ସେଥିରେ ଆମେ କ୍ଷତିଗ୍ରସ୍ତ ନେଇ ହେବାର ଲାଗି ଆପଣ ପଲିଥିନ୍ ହେଲା ଜରି ହେଲା ଏଥିର ବ୍ୟବସ୍ଥା ନିହାତି କରିଥିବେ। ଯେନ୍ ଜାଗାରେ ଧାନ ରଖୁଛନ୍ ଆପଣ ଶୁଖା ଆଉ ଉଚା ଜାଗା ହେଇଥିବାର କଥା, ଇଟା ହେଉଛେ ସୁରକ୍ଷିତ ମାଧ୍ୟମ। ଏତ୍କି ଜିନିଷ୍କେ ଯଦି ଆପଣ ଧ୍ୟାନ ଦଉଛନ୍ ଧାନ ଦେବାର ଆଗରୁ କିଛି ଅସୁବିଧାରେ ଆପଣ ନେଇ ପଡ଼ିପାର। ନିହାତି ଧ୍ୟାନ ଦଉନ୍, ଭଲ ହିସାବରେ ଧାନକେ ଅମଲ କରୁନ୍।
1: ଶୁଣୁଥିଲେ ଚାଷର ହାଲ, ଉପସ୍ଥାପନା କଲେ କୀର୍ତ୍ତନ ଦେବ, ଆକାଶବାଣୀ ବଲାଙ୍ଗୀର।
2: ସହଯୋଗର

0: ଇଫ୍କୋ ନେନୋ ସାରର ଚମତ୍କାରିତାରେ ପ୍ରତ୍ୟେକ ଚାଷ ଏବଂ ଚାଷୀ ସମୃଦ୍ଧ ହେବେ।
1: ଆକାଶବାଣୀ ବଲାଙ୍ଗୀର ପ୍ରଚାର କରୁଛୁ ଭକ୍ତିପୂର୍ଣ୍ଣ ସଙ୍ଗୀତ ଧାରାବାହିକ ଶ୍ରୀରାମଚରିତ ମାନସ ଭାଗ 282।

0: ସ୍କୁଲରେ ନିର୍ଦ୍ଦୟ ଭାବେ ମାଡ଼ ମରାଗଲା। ପରେ ତାଙ୍କୁ ଗୁଳି କରି ମାରି ଦିଆଗଲା। ସାରା ଭାରତ ବର୍ଷରେ ଜନସାଧାରଣ ସ୍ୱାଧୀନତା ସଂଗ୍ରାମୀମାନଙ୍କ ଉପରେ ଇଂରେଜମାନେ ଏଭଳି ଅକଥନୀୟ ଅତ୍ୟାଚାର ଓ ଦମନଲୀଳା ଚଳେଇଥିଲେ। ହରିକାକାଙ୍କ କଥା ସବୁ ପିଲାମାନଙ୍କୁ ଉତ୍ତେଜିତ କରି ପକାଉଥିଲା। ସେ ପୁଣି କହିଲେ ଯେ ଇଂରେଜମାନେ ଦିନକୁ ଦିନ ଅତ୍ୟନ୍ତ ହିଂସ୍ର ହୋଇ ପଡ଼ୁଥିଲେ। ଜାଲିଆନାୱାଲା ବାଗଠାରେ ସେମାନେ ଏକତ୍ର ହୋଇଥିବା ହଜାର ହଜାର ଲୋକଙ୍କୁ ଗୁଳି କରି ହତ୍ୟା କରିଥିଲେ। ଜେନେରାଲ ଡାୟର ଏହି ବିଭତ୍ସ ରକ୍ତାକ୍ତ କାଣ୍ଡ ଘଟାଇଥିଲେ। ସମଗ୍ର ଦେଶରେ ଇଂରେଜମାନଙ୍କ ଦୌରାତ୍ମ୍ୟ ଓ ଅତ୍ୟାଚାର ଯୋଗୁଁ ଲୋକେ ତ୍ରାହି ତ୍ରାହି ଭୁଜୁଥିଲେ। ତଥାପି ମହାମାନବ ମହାତ୍ମା ଗାନ୍ଧୀ ଅଚଳ ଅଟଳ ଥିଲେ ଅହିଂସା ନୀତିରେ। ରକ୍ତପାତ ନ କରିବାକୁ ସ୍ୱାଧୀନତା ସଂଗ୍ରାମୀମାନଙ୍କୁ ସେ ଆହ୍ୱାନ ଦେଉଥିଲେ। ତାଙ୍କର ଏହି ମନ୍ତ୍ର ଓ ଅସହଯୋଗ ଆନ୍ଦୋଳନ ଯୋଗୁଁ ଆଜି ଆମେ ସ୍ୱାଧୀନ। ଏତିକିବେଳେ ପିଲାମାନେ କୋଡ଼ି କୋଦାଳ ଡାଲା ନେଇ ହାଜର ହେଲେ। ହରିକାକା କହିଲେ, ଜାତିର ପିତା ମହାତ୍ମା ଗାନ୍ଧୀଙ୍କର ଆଉ ଏକ ବଡ଼ ଆହ୍ୱାନ ହେଉଛି ସ୍ୱଚ୍ଛତା। ଆସ ଆମେ ଏବେ ଆମ ଗାଁର ସଫାସୁତୁରା କାର୍ଯ୍ୟ ଆରମ୍ଭ କରିବା, ଜଙ୍ଗଲ ରକ୍ଷା ପାଇଁ ଲୋକଙ୍କୁ ବୁଝାଇବା, ଗାଁ ଗାଁ ବୁଲି ସଫେଇ ସଚେତନତା ସୃଷ୍ଟି କରିବା। ଏହାଦ୍ୱାରା ପରିବେଶ ମଧ୍ୟ ସୁରକ୍ଷିତ ହେବ ଏବଂ ରୋଗ ଶୋକ ଦୂର ହେବ। ଏଥର ଆମେ ଗଢ଼ିବା ସ୍ୱଚ୍ଛ ଭାରତ, ସୁସ୍ଥ ଭାରତ।
1: ଶୁଣୁଥିଲେ ଶୁଣିମା ହେଉ, କହୁଥିଲେ ଜନ୍ମଜୟ ଛତର। ଆକାଶବାଣୀ ବଲାଙ୍ଗୀର।

0: ଇକୋନେନୋ ସାରର ଚମତ୍କାରିତାରେ ପ୍ରତ୍ୟେକ ଚାଷ ଏବଂ ଚାଷୀ ସମୃଦ୍ଧ ହେବେ।
1: ଆକାଶବାଣୀ ବଲାଙ୍ଗୀର ସମବେତ କଣ୍ଠରେ ଶୁଣନ୍ତୁ ଏକ ଦେଶଭକ୍ତି ଗୀତ। ଗୀତ ରଚନା କରିଛନ୍ତି ନଗେନ୍ଦ୍ର ମହାପାତ୍ର।

ଶ୍ରୋତା ବନ୍ଧୁ, ଆପଣମାନେ କାର୍ଯ୍ୟକ୍ରମ ଶୁଣୁଥିଲେ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ। ଆକାଶବାଣୀ ବଲାଙ୍ଗୀର ପ୍ରଚାର କରୁଛୁ ହିନ୍ଦୀ କଥାଚିତ୍ର ଗୀତ। ପ୍ରଥମେ କଥାଚିତ୍ର ଦିଲ୍ କା ରିସ୍ତା, କଣ୍ଠଶିଳ୍ପୀ ଅଲକା ୟାଗ୍ନିକ, କୁମାର ସାନୁ ଏବଂ ସାଥୀ, ଗୀତ ସମୀର, ସଙ୍ଗୀତ ନଦୀମ ଶ୍ରବଣ।

0: ଏଇ କାହାଣୀ ଏକ ଗୃହିଣୀ ଆଉ ତାର ଅନ୍ତରାତ୍ମାର। ବିଜୁଳି ବିଲ୍, ସଉଦା, ସ୍କୁଲ ଫିସ୍ ସବୁ ହେଇଗଲା।
1: ବନିଗଲା ବଜେ?
0: ହଁ,
1: 5000 ବଞ୍ଚିଗଲା। ତ ନୂଆ ଶାଢ଼ୀ ନେଇଯିବା?
0: ନା,
1: ଗଲା ମାସରେ ହିଁ ତ ନେଇଥିଲି ଆଉ ଗୋଟିଏ।
0: ନା, ପ୍ରଥମେ ବଜେଟ୍ ବନାଅ, ତାପରେ ଛୋଟ ଛୋଟ ସଞ୍ଚୟକୁ ବ୍ୟାଙ୍କରେ ସେଭ୍ କର, ଆଉ ଟଙ୍କାକୁ ବଢିବାର ଦେଖ।
1: ଦେଖେଇ ହଉଛି
0: ଏବେ, ଯାଅ ଭାଇ।
2: RBI କହେ,
0: ଆର୍ଥିକ ବୁଦ୍ଧିମତା ଯାହାରି ସେ ସମୃଦ୍ଧ ନାରୀ।
3: ଏଥର କଥାଚିତ୍ର ଡନ୍। କଣ୍ଠଶିଳ୍ପୀ ସୁନିଧି ଚୌହାନ, ଗୀତ ଜାଭେଦ ଅଖ୍ତର, ସଙ୍ଗୀତ ଶଙ୍କର ଏହସାନ ଲୟ।

ଶୁଣୁଥିଲେ ହିନ୍ଦୀ କଥାଚିତ୍ର ଗୀତ ଆକାଶବାଣୀ ବଲାଙ୍ଗୀର। ଏଥର ଶୁଣନ୍ତୁ ଓଡ଼ିଆ କଥାଚିତ୍ର ଗୀତ। ପ୍ରଥମେ କଥାଚିତ୍ର ପ୍ରେମରେ ପ୍ରେମରେ, କଣ୍ଠଶିଳ୍ପୀ ସୋରିନ ଭଟ୍ଟ ଏବଂ ନିବେଦିତା, ଗୀତ ବାପୁ ଗୋସ୍ୱାମୀ, ସଙ୍ଗୀତ ବିକାଶ ଦାସ।

ପରବର୍ତ୍ତୀ କଥାଚିତ୍ର ତମକୁ ଦେଖିଲା ପରେ କଣ୍ଠଶିଳ୍ପୀ ବିଷ୍ଣୁମୋହନ କବି ଏବଂ ଇରା ମହାନ୍ତି, ଗୀତ ଅରୁଣ ମନ୍ତ୍ରୀ, ସଙ୍ଗୀତ ମଳୟ ମିଶ୍ର।

ପ୍ରଚାର କଲୁ ଓଡ଼ିଆ କଥାଚିତ୍ର ଗୀତ ଆକାଶବାଣୀ ବଲାଙ୍ଗୀର। ସମୟ ବର୍ତ୍ତମାନ ସକାଳ 9ଟା ହେବାକୁ ଯାଉଛି। ଶୁଣନ୍ତୁ ବିବିଧ ଭାରତୀ କାର୍ଯ୍ୟକ୍ରମ, ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ମୁମ୍ବାଇ କେନ୍ଦ୍ରରୁ।

0: କାହାଣୀ ଏକ ଗୃହିଣୀ ଆଉ ତାର ଅନ୍ତରାତ୍ମାର। ବିଜୁଳି ବିଲ, ସଉଦା, ସ୍କୁଲ ଫିସ୍ ସବୁ ହେଇଗଲା।
1: ବନିଗଲା ବଜେଟ୍?
0: ହଁ,
1: 5000 ବଞ୍ଚିଗଲା।
0: ତ ନୂଆ ଶାଢ଼ୀ ନେଇଯିବା?
1: ନା,
0: ଗଲା ମାସରେ ହିଁ ତ ନେଇଥିଲି
1: ଆଉ ଗୋଟିଏ।
0: ନା, ପ୍ରଥମେ ବଜେଟ୍ ବନାଅ, ତାପରେ ଛୋଟ ଛୋଟ ସଞ୍ଚୟକୁ ବ୍ୟାଙ୍କରେ ସେଭ୍ କର, ଆଉ ଟଙ୍କାକୁ ବଢିବାର ଦେଖ।
1: ଦେଖେଇ ହଉଛି
0: ଏବେ, ଯାଅ ଭାଇ।
2: RBI କହେ,
0: ଆର୍ଥିକ ବୁଦ୍ଧିମତା ଯାହାରି ସେ ସମୃଦ୍ଧ ନାରୀ।
3: ଆକାଶବାଣୀ ବଲାଙ୍ଗୀର ପ୍ରଚାର କରୁଛୁ କାର୍ଯ୍ୟକ୍ରମ ଗୀତ ଗାଜଲ। କଣ୍ଠଶିଳ୍ପୀ ଜଗଜିତ ସିଂ।

ସମ୍ବାଦ ପଶ୍ଚିମବଙ୍ଗର ନୂତନ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କଲେ ବିଜେପି ବିଧାୟକ ଦଳ ନେତା ଶୁଭେନ୍ଦୁ ଅଧିକାରୀ। କାର୍ଯ୍ୟକ୍ରମରେ ଯୋଗଦେଲେ ପ୍ରଧାନମନ୍ତ୍ରୀ, ସ୍ୱରାଷ୍ଟ୍ରମନ୍ତ୍ରୀ ଏବଂ ବିଜେପି ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀଗଣ। 25 ବୈଶାଖୀ ଅବସରରେ ଆଜି ପାଳନ କରାଯାଉଛି ବିଶ୍ୱକବି ରବୀନ୍ଦ୍ରନାଥ ଟାଗୋରଙ୍କ 165ତମ ଜନ୍ମବାର୍ଷିକୀ। ସୋମନାଥ ମନ୍ଦିର ପୁନଃନିର୍ମାଣ

ବିଶ୍ୱକବି ରବୀନ୍ଦ୍ରନାଥ ଟାଗୋରଙ୍କ 165ତମ ଜନ୍ମବାର୍ଷିକୀ ଆଜି ପାଳନ କରାଯାଉଛି। ବିଶ୍ୱବ୍ୟାପୀ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବା ସହ ଶାନ୍ତିନିକେତନ, ବିଶ୍ୱଭାରତୀ ବିଶ୍ୱବିଦ୍ୟାଳୟ, ପଶ୍ଚିମବଙ୍ଗ, ବାଂଲାଦେଶ ଏବଂ ଭାରତର ବିଭିନ୍ନ ପ୍ରାନ୍ତରେ ରବୀନ୍ଦ୍ର ସଙ୍ଗୀତ ଗାନ ସହ ସ୍ୱତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି। ଉପରାଷ୍ଟ୍ରପତି ସିପି ରାଧାକ୍ରିଷ୍ଣନ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁଦେବ ଶ୍ରୀ ଟାଗୋରଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଉପରାଷ୍ଟ୍ରପତି କହିଛନ୍ତି, ଗୁରୁଦେବଙ୍କ ଅବଦାନ ସାହିତ୍ୟ କ୍ଷେତ୍ରଠାରୁ ଆରମ୍ଭ କରି ବିଭିନ୍ନ ଦିଗରେ ପରିବ୍ୟାପ୍ତ। ଶ୍ରୀ ଟାଗୋରଙ୍କୁ ଜଣେ ଅଗ୍ରଣୀ ଚିନ୍ତାନାୟକ, କଳାକାର ଏବଂ ଶିକ୍ଷାବିତ୍ ଭାବେ ସେ ବର୍ଣ୍ଣନା କରିଛନ୍ତି। ବିଶ୍ୱକବିଙ୍କ କାର୍ଯ୍ୟଶୈଳୀ ଏବଂ ଚିନ୍ତାଧାରାରେ ଭାରତୀୟ ସଭ୍ୟତାର ସମୃଦ୍ଧି ଓ ମାନବତାର ସାର୍ବଜନୀନ ମୂଲ୍ୟବୋଧ ପ୍ରତିଫଳିତ ହୋଇଥାଏ। ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ରବୀନ୍ଦ୍ରନାଥ ଟାଗୋରଙ୍କୁ ଚିନ୍ତାନାୟକ, ଲେଖକ ଏବଂ ଅସାଧାରଣ ପ୍ରତିଭାର କବି ବୋଲି ବର୍ଣ୍ଣନା କରିଛନ୍ତି। ଶ୍ରୀ ମୋଦି କହିଛନ୍ତି, ଗୁରୁଦେବ ଟାଗୋର ଜଣେ ବିଶିଷ୍ଟ ଦାର୍ଶନିକ, ଶିକ୍ଷାବିତ୍ ଏବଂ ଭାରତୀୟ ସଭ୍ୟତାର ଆତ୍ମାର କାଳଜୟୀ ସ୍ୱର ଭାବେ ନିଜର ଛାପ ଛାଡ଼ି ଯାଇଛନ୍ତି। ସମାଜକୁ ନୂତନ ଚିନ୍ତାଧାରା, ସୃଜନଶୀଳ ଶକ୍ତି ଏବଂ ସାଂସ୍କୃତିକ ଆତ୍ମବିଶ୍ୱାସରେ ଗୁରୁଦେବ ସମୃଦ୍ଧ କରିଥିଲେ ବୋଲି ଶ୍ରୀ ମୋଦି ବର୍ଣ୍ଣନା କରିଛନ୍ତି। ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା କହିଛନ୍ତି, ଗୁରୁଦେବଙ୍କ ସାହିତ୍ୟ, ସଙ୍ଗୀତ ଏବଂ ଦର୍ଶନ ସ୍ୱାଧୀନତାର ଭାବନାକୁ ଅଧିକ ପ୍ରୋତ୍ସାହନ ପ୍ରଦାନ କରିଥିଲା। ଶ୍ରୀ ଟାଗୋରଙ୍କ ଜନଗଣମନ ସଙ୍ଗୀତ, ଜାତୀୟ ଏକତା, ମର୍ଯ୍ୟାଦା ଏବଂ ଆତ୍ମସମ୍ମାନକୁ ସ୍ୱର ପ୍ରଦାନ କରିଛି ବୋଲି ଶ୍ରୀ ଶାହା କହିଛନ୍ତି। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ କହିଛନ୍ତି, ଗୁରୁଦେବ ରବୀନ୍ଦ୍ରନାଥ ଟାଗୋର ଏକ ଭାରତ ଶ୍ରେଷ୍ଠ ଭାରତ ଭାବନାକୁ ମଜବୁତ କରିଥିଲେ। ଗୁରୁଦେବଙ୍କ ଜୀବନାଦର୍ଶ ଏବଂ ମୂଲ୍ୟବୋଧ ପରବର୍ତ୍ତୀ ପିଢ଼ିକୁ ସର୍ବଦା ପ୍ରେରଣା ପ୍ରଦାନ କରିଆସିଛି ବୋଲି ମନ୍ତ୍ରୀ ଶ୍ରୀ ସିଂ କହିଛନ୍ତି। ଜନ୍ମବାର୍ଷିକୀ ପାଳନ ଅବସରରେ ସମ୍ବିଧାନ ସଦନର କେନ୍ଦ୍ରୀୟ ହଲ୍ରେ ଆଜି ସାଂସଦ, ପୂର୍ବତନ ସଦସ୍ୟ, ଲୋକସଭାର ମହାସଚିବ ଉତ୍କଳ କୁମାର ସିଂ ଗୁରୁଦେବ ରବୀନ୍ଦ୍ରନାଥ ଟାଗୋରଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଛନ୍ତି। ଭାରତର ପ୍ରଥମ ନୋବେଲ ପୁରସ୍କାର ବିଜେତା ଗୁରୁଦେବ ଟାଗୋରଙ୍କ ଜୀବନାଦର୍ଶ ଉପରେ ଆଲୋକପାତ କରି ଲୋକସଭା ସଚିବାଳୟ କହିଛି, ତାଙ୍କର ଲେଖା ଦେଶବାସୀଙ୍କ ମଧ୍ୟରେ ଦେଶପ୍ରେମକୁ ଅଧିକ ଉଜ୍ଜୀବିତ କରିଥିଲା। ଗୁଜରାଟସ୍ଥିତ ସୋମନାଥ ମନ୍ଦିରର ପୁନଃନିର୍ମାଣର 75 ବର୍ଷ ପୂର୍ତ୍ତି ଉପଲକ୍ଷେ ସୋମନାଥ ଅମୃତ ପର୍ବ 2026 ପାଳନ କରାଯାଉଛି। 5 ଦିନ ଧରି ଅନୁଷ୍ଠିତ ହେବାକୁ ଥିବା ଏହି ଉତ୍ସବ ମନ୍ଦିରର ଐତିହାସିକ ଗୁରୁତ୍ୱ ଏବଂ ସ୍ଥାୟୀ ଐତିହ୍ୟକୁ ପ୍ରତିପାଦନ କରୁଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତା ସୋମବାର ଦିନ ସୋମନାଥ ମନ୍ଦିର ଗସ୍ତରେ ଯିବେ। 1026 ମସିହାରେ ସୋମନାଥ ମନ୍ଦିର ଉପରେ ପ୍ରଥମ ଥର ପାଇଁ ଆକ୍ରମଣ ହୋଇଥିଲା। ଚଳିତ ବର୍ଷ ଏହାର 1000 ବର୍ଷ ପୂରଣ ହୋଇଛି। 1951 ମସିହାରେ ସୋମନାଥ ମନ୍ଦିର ପୁନଃ ଖୋଲି ଥିଲା। ଚଳିତ ବର୍ଷ ଏହାର 75ତମ ବାର୍ଷିକୀ ପାଳନ କରାଯାଉଛି। ଭାରତର ପ୍ରଥମ ରାଷ୍ଟ୍ରପତି ଡକ୍ଟର ରାଜେନ୍ଦ୍ର ପ୍ରସାଦ 1951 ମସିହାରେ ଏହାକୁ ଦେଶ ଉଦ୍ଦେଶ୍ୟରେ ଉତ୍ସର୍ଗ କରିଥିଲେ। ଭଗବାନ ଶିବଙ୍କ 12ଟି ଆଦି ଜ୍ୟୋତିର୍ଲିଙ୍ଗ ମଧ୍ୟରୁ ପ୍ରଥମ ଭାବରେ ସୋମନାଥ ମନ୍ଦିର ଏକ ପବିତ୍ର ସ୍ଥାନ ଭାବେ ମାନ୍ୟତା ଲାଭ କରିଛି। ଶହ ଶହ ବର୍ଷ ଧରି ଆକ୍ରମଣକାରୀଙ୍କ ଦ୍ୱାରା ସୋମନାଥ ମନ୍ଦିର ବାରମ୍ବାର ଧ୍ୱଂସ ଏବଂ ଲୁଣ୍ଠିତ ହୋଇଥିଲେ ମଧ୍ୟ ପ୍ରତ୍ୟେକ ଥର ଭକ୍ତ ଏବଂ ଶାସକ ଏହାର ପୁନଃନିର୍ମାଣ କରିବା ସହ ହୃତ ଗୌରବର ପୁନରୁଦ୍ଧାର କରିଛନ୍ତି। ଦେଶର ଅଖଣ୍ଡ ବିଶ୍ୱାସ ଏକ ସାକ୍ଷୀ ଭାବେ ସୋମନାଥ ମନ୍ଦିର ରହିଆସିଛି। ଆସନ୍ତା ସୋମବାର ଦିନ 11ଟି ପବିତ୍ର ତୀର୍ଥସ୍ଥଳୀରୁ ଆସିଥିବା ଜଳ ବ୍ୟବହାର ମାଧ୍ୟମରେ ମନ୍ଦିର ଶିଖରରେ କୁମ୍ଭାଭି ଶେଖ ସହିତ ଅମୃତୋତ୍ସବ ସମାପନ ହେବ। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ଲେଫ୍ଟନାଣ୍ଟ ଜେନେରାଲ ଏନ୍ଏସ୍ ରାଜା ସୁବ୍ରମଣି ପରବର୍ତ୍ତୀ ପ୍ରତିରକ୍ଷା ମୁଖ୍ୟ ଭାବେ ନିଯୁକ୍ତ ହୋଇଛନ୍ତି। ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ଶ୍ରୀ ସୁବ୍ରମଣି ଦାୟିତ୍ୱ ଗ୍ରହଣ କରିବା ତାରିଖରୁ ପରବର୍ତ୍ତୀ ଆଦେଶ ପର୍ଯ୍ୟନ୍ତ ସାମରିକ ବ୍ୟାପାର ବିଭାଗର ସଚିବ ଭାବେ ମଧ୍ୟ ଦାୟିତ୍ୱ ନିର୍ବାହ କରିବେ। ବର୍ତ୍ତମାନର ପ୍ରତିରକ୍ଷା ମୁଖ୍ୟ ଜେନେରାଲ ଅନିଲ ଚୌହାନଙ୍କ କାର୍ଯ୍ୟକାଳ ଆସନ୍ତା 30 ତାରିଖରେ ଶେଷ ହେବାକୁ ଯାଉଛି। ଏହାପରେ ଲେଫ୍ଟନାଣ୍ଟ ଜେନେରାଲ ଶ୍ରୀ ସୁବ୍ରମଣି ଦାୟିତ୍ୱ ଗ୍ରହଣ କରିବେ। 4 ଦଶନ୍ଧିରୁ ଅଧିକ ସମୟ ଧରି ଶ୍ରୀ ସୁବ୍ରମଣି ଉଚ୍ଚପଦସ୍ଥ ଅଧିକାରୀ ଭାବେ କାର୍ଯ୍ୟ କରିଆସୁଛନ୍ତି। ଗତବର୍ଷ ସେପ୍ଟେମ୍ବରଠାରୁ ଜାତୀୟ ସୁରକ୍ଷା ପରିଷଦ ସଚିବାଳୟରେ ସାମରିକ ପରାମର୍ଶଦାତା ଭାବେ ଶ୍ରୀ ସୁବ୍ରମଣି କାର୍ଯ୍ୟ କରୁଥିଲେ। ପୂର୍ବରୁ ସେ ସେନାର ଉପାଧ୍ୟକ୍ଷ ଏବଂ କେନ୍ଦ୍ରୀୟ କମାଣ୍ଡର ଜେନେରାଲ ଅଫିସର କମାଣ୍ଡିଂ ଇନ୍ ଚିଫ୍ ଭାବରେ ମଧ୍ୟ କାର୍ଯ୍ୟ କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି କର୍ଣ୍ଣାଟକ ଓ ତେଲଙ୍ଗାନା ଗସ୍ତରେ ଯିବେ। ପୂର୍ବାହ୍ନ 11ଟାରେ ବେଙ୍ଗାଲୁରୁସ୍ଥିତ ଆର୍ଟ ଅଫ୍ ଲିଭିଂର 45ତମ ବାର୍ଷିକ ସମାରୋହରେ ଶ୍ରୀ ମୋଦି ଯୋଗଦେବା ସହ ସେଠାକାର ଆନ୍ତର୍ଜାତିକ କେନ୍ଦ୍ରରେ ନବନିର୍ମିତ ଧ୍ୟାନ ମନ୍ଦିରକୁ ଉଦ୍ଘାଟନ କରିବାର କାର୍ଯ୍ୟସୂଚୀ ରହିଛି। ଶ୍ରୀ ମୋଦି ସେଠାରେ ଏକ ଜନସମାବେଶକୁ ସମ୍ବୋଧନ କରିବେ। ଏହାପରେ ପ୍ରଧାନମନ୍ତ୍ରୀ ହାଇଦ୍ରାବାଦ ଗସ୍ତ କରି ଅପରାହ୍ନ 3ଟାରେ ପ୍ରାୟ 9,400 କୋଟି ଟଙ୍କାର ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଶିଳାନ୍ୟାସ ଉଦ୍ଘାଟନ କରିବେ। ସେଗୁଡ଼ିକ ମଧ୍ୟରେ ହାଇଦ୍ରାବାଦ ପଣଜୀ ଅର୍ଥନୈତିକ କରିଡରର ଗୁଡ଼େବେଲୁରୁ ମହବୁବନଗର ପର୍ଯ୍ୟନ୍ତ 4 ଲେନ୍ ବିଶିଷ୍ଟ ଜାତୀୟ ରାଜପଥ 167ର ଶିଳାନ୍ୟାସ କରିବେ। ଏଥିପାଇଁ ମୋଟ 3,175 କୋଟିରୁ ଅଧିକ ଟଙ୍କା

0: ଖର୍ଚ୍ଚ କରାଯିବ। ଏଥିସହିତ ବିଭିନ୍ନ କ୍ଷେତ୍ରରେ ଅନ୍ୟ କେତେକ ପ୍ରକଳ୍ପର ପ୍ରଧାନମନ୍ତ୍ରୀ ଶିଳାନ୍ୟାସ ଉଦ୍ଘାଟନ କରିବାର କାର୍ଯ୍ୟସୂଚୀ ରହିଛି। ବହୁମତ ଅଭାବରୁ ତାମିଲନାଡୁରେ ନୂତନ ସରକାର ଗଠନ ବିଳମ୍ବ ହେଉଛି। ସିପିଆଇଏମ୍ର ଜାତୀୟ ସାଧାରଣ ସମ୍ପାଦକ ବେବି କହିଛନ୍ତି, ସବୁଠାରୁ ଅଧିକ ଆସନ ଅକ୍ତିଆର କରିଥିବା ଦଳକୁ ସରକାର ଗଠନ କରିବା ପାଇଁ ଆମନ୍ତ୍ରଣ କରିବା ରାଜ୍ୟପାଳଙ୍କ କର୍ତ୍ତବ୍ୟ। ଆଇୟୁଏମ୍ୟୁଏନ୍ ଟିଭିକେକୁ ସମର୍ଥନ କରିବା ନେଇ ଅଗ୍ରାହ୍ୟ କରିଥିବାରୁ ସରକାର ଗଠନ ପ୍ରକ୍ରିୟାରେ ପ୍ରତିବନ୍ଧକ ସୃଷ୍ଟି ହୋଇଛି। ଆଜି ହେବାକୁ ଥିବା ଶପଥ ଗ୍ରହଣ ସମାରୋହ ହୋଇପାରିନାହିଁ। ଅନ୍ୟପକ୍ଷରେ ରାଜନୈତିକ ଘଟଣାକ୍ରମରେ ଏଏମ୍ଏମ୍କେ ମୁଖ୍ୟ ଟିଟିଭି ଦିନାକରନ୍ ତାଙ୍କ ଦଳର ବିଧାୟକଙ୍କ ଦ୍ୱାରା ଟିଭିକେକୁ ଦିଆଯାଇଥିବା ନକଲି ସମର୍ଥନ ପତ୍ର ଉପରେ ରାଜ୍ୟପାଳଙ୍କ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ଦାବି କରାଯାଇଛି। ଆଜି ଅପରାହ୍ନ 4 ସୁଦ୍ଧା ଟିଭିକେ ସହିତ ଭିସିକେ ଆନୁଷ୍ଠାନିକ ଭାବେ ବୈଠକ କରିବାର ସମ୍ଭାବନା ରହିଛି। ଏଆଇଏଡିଏମ୍କେ ନବନିର୍ବାଚିତ ବିଧାୟକ ଦଳ ଚେନ୍ନାଇଠାରେ ଦଳର ସାଧାରଣ ସମ୍ପାଦକ ଏଡାପଡି ପାଲାନିସ୍ୱାମୀଙ୍କ ସହ ସାକ୍ଷାତ ଆଲୋଚନା କରିବେ ବୋଲି ଦଳୀୟ ସୂତ୍ରରୁ ଜଣାପଡ଼ିଛି। ଆକାଶବାଣୀ ଶିଲଂ ଆଜି ସାର୍ବଜନୀନ ପ୍ରସାରଣରେ ଏହାର ସେବାର 90 ବର୍ଷ ପୂର୍ତ୍ତି ପାଳନ କରିବା ଅବସରରେ ସହରରେ ଏକ ଗଣଦୌଡ଼ ସଫଳତାର ସହ ଆୟୋଜନ କରିଥିଲା। ବିଭିନ୍ନ ସ୍କୁଲ କଲେଜର ଛାତ୍ରଛାତ୍ରୀ ଏବଂ ଫିଟ୍ନେସ୍ ଉତ୍ସାହୀ ପ୍ରମୁଖ ଏଥିରେ ଅଂଶଗ୍ରହଣ କରିଥିଲେ। ପ୍ରସାରଣରେ ଆକାଶବାଣୀର 9 ଦଶନ୍ଧି ଧରି ରହିଥିବା ଅବଦାନକୁ ପାଳନ କରିବା ସହିତ ଫିଟ୍ନେସ୍ ଏବଂ ସାମୁଦାୟିକ ଅଂଶଗ୍ରହଣକୁ ପ୍ରୋହାହିତ କରିବା ପାଇଁ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଜଳନ୍ଧର ଷ୍ଟେସନ ଆଜି ଏକ ୱାକାଥନ କାର୍ଯ୍ୟକ୍ରମର ଆୟୋଜନ କରିଥିଲା। ଶହ ଶହ ଶ୍ରୋତା ଉପସ୍ଥାପକ ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ। ପାଟିଆଲା ଷ୍ଟେସନରେ ମଧ୍ୟ ଏକ ୱାକାଥନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଆଇପିଏଲ୍ କ୍ରିକେଟରେ ଆଜି ରାଜସ୍ଥାନ ରୟାଲ୍ସ ଏବଂ ଗୁଜରାଟ ଟାଇଟନ୍ସ ମଧ୍ୟରେ ମ୍ୟାଚ୍ ଖେଳାଯିବ। ଜୟପୁରର ସୱାଇ ମାନସିଂ ଷ୍ଟାଡିୟମ୍ଠାରେ ସନ୍ଧ୍ୟା 7:30 ଏହି ମ୍ୟାଚ୍ ଆରମ୍ଭ ହେବ। ଗତକାଲି ମ୍ୟାଚ୍ରେ କୋଲକାତା ନାଇଟ୍ ରାଇଡର୍ସ ଦିଲ୍ଲୀ କ୍ୟାପିଟାଲ୍ସକୁ 8 ୱିକେଟ୍ରେ ପରାସ୍ତ କରିଛି। ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଆସନ୍ତା 2 ଦିନ ମଧ୍ୟରେ କେରଳ ମାହେ ଲାକ୍ଷାଦ୍ୱୀପ ଦକ୍ଷିଣ ଆଭ୍ୟନ୍ତରୀଣ କର୍ଣ୍ଣାଟକ ତାମିଲନାଡୁ ପୁଡୁଚେରୀ ଏବଂ କରାଇକେଲରେ ପ୍ରବଳ ବର୍ଷା ହେବା ନେଇ ପୂର୍ବାନୁମାନ କରାଯାଇଛି। ସେହିପରି ବିହାର ଛତିଶଗଡ଼ ପଶ୍ଚିମବଙ୍ଗ ଗାଙ୍ଗେୟ ଅଞ୍ଚଳ ଝାଡ଼ଖଣ୍ଡ ବିଦର୍ଭ ଅଞ୍ଚଳରେ ଘଣ୍ଟା ପ୍ରତି 50 କିଲୋମିଟର ବେଗରେ ପବନ ବହିବା ସହ ଘଡ଼ଘଡ଼ି ସହ ବର୍ଷା ହେବାର ସୂଚନା ଦିଆଯାଇଛି। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣିଥରେ। ପଶ୍ଚିମବଙ୍ଗର ନୂତନ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କଲେ ବିଜେପି ବିଧାୟକ ଦଳ ନେତା ଶୁଭେନ୍ଦୁ ଅଧିକାରୀ। କାର୍ଯ୍ୟକ୍ରମରେ ଯୋଗଦେଲେ ପ୍ରଧାନମନ୍ତ୍ରୀ, ସ୍ୱରାଷ୍ଟ୍ରମନ୍ତ୍ରୀ ଏବଂ ବିଜେପି ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀଗଣ। 25 ବୈଶାଖୀ ଅବସରରେ ଆଜି ପାଳନ କରାଯାଉଛି ବିଶ୍ୱକବି ରବୀନ୍ଦ୍ରନାଥ ଟାଗୋରଙ୍କ 165ତମ ଜନ୍ମବାର୍ଷିକୀ। ସୋମନାଥ ମନ୍ଦିର ପୁନଃନିର୍ମାଣର 75 ବର୍ଷ ପୂର୍ତ୍ତି ଉପଲକ୍ଷେ ପାଳନ କରାଯାଉଛି ସୋମନାଥ ଅମୃତ ପର୍ବ 2026 ଏବଂ ଦେଶର ପରବର୍ତ୍ତୀ ପ୍ରତିରକ୍ଷା ମୁଖ୍ୟ ଭାବେ ନିଯୁକ୍ତ ହେଲେ ଲେଫ୍ଟନାଣ୍ଟ ଜେନେରାଲ ଏନ୍ଏସ୍ ରାଜାସୁବ୍ରମଣି।
1: Good afternoon. This is Akashwani. I am Anuja Kumar with the Midday News. The headlines. Shubhendu Adhikari becomes the first BJP Chief Minister of West Bengal. Takes oath along with 5 cabinet ministers. Political stalemate continues for government formation in Tamil Nadu as TVK yet to reach the majority mark. National Legal Services Authority organizes National Lok Adalat across the country to provide amicable settlement of disputes. External Affairs Minister Dr. S. Jayashankar meets Prime Minister of Trinidad and Tobago to strengthen bilateral cooperation. And in IPL cricket, Rajasthan Royals to face Gujarat Titans in Jaipur this evening. And now the news in detail. BJP Legislature Party leader Shubhendu Adhikari took oath as the Chief Minister of West Bengal today, heading the first BJP government in the state. Governor Arun Ravi administered the oath of office and secrecy to Mr. Adhikari at a grand ceremony held at the Brigade Parade Ground in Kolkata.
2: আমি শুভেন্দু অধিকারী ঈশ্বরের নামে শপথ করিতেছি যে বিধি দ্বারা স্থাপিত ভারতের সংবিধানের প্রতি আমি অকৃত্রিম নিষ্ঠা ও আনুগত্য পোষণ করিব। আমি ভারতের সার্বভৌমত্ব ও অখণ্ডতা রক্ষা করিব।
1: 5 cabinet ministers also took oath along with the chief minister. The cabinet ministers are Dilip Ghosh, Agnimitra Paul, Ashok Kirtania, Nishit Pramanik and Khudiram Tudu.
3: Today is 25 Boishakh, an auspicious day, birth anniversary of Kobi Guru Rabindranath Thakur, which is celebrated across the state. This day has been selected for the swearing-in ceremony of the new BJP government in

0: ଆମ ପରମ୍ପରା ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

0: ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସୁକନ୍ୟା ଜେନା। ମୁଖ୍ୟ ସମ୍ବାଦ, ପଶ୍ଚିମବଙ୍ଗର ନୂତନ ମୁଖ୍ୟମନ୍ତ୍ରୀ ଭାବେ ବିଜେପି ବିଧାୟକ ଦଳର ନେତା ଶୁଭେନ୍ଦୁ ଅଧିକାରୀଙ୍କ ଶପଥ ଗ୍ରହଣ, ପ୍ରଧାନମନ୍ତ୍ରୀ ଜୀବନଜ୍ୟୋତି ସୁରକ୍ଷା ବୀମା ଓ ଅଟଳ ପେନ୍ସନ୍ ଯୋଜନାକୁ ଆଜି ପୁରିଲା 11 ବର୍ଷ। ପରମ୍ପରା ଅନୁସାରେ ପୁରୀ ରଥଖଳାରେ 3 ରଥରେ ଚକ ଅଖ ଡେରା ନୀତି ସମ୍ପନ୍ନ। ଦକ୍ଷିଣ ଆଣ୍ଡାମାନ ସାଗରରେ ସୃଷ୍ଟ ଘୂର୍ଣ୍ଣିବଳୟ ସୋମବାର ସୁଦ୍ଧା ଲଘୁଚାପରେ ପରିଣତ ସମ୍ଭାବନା, ଏବଂ ରାଜ୍ୟରେ ଆଜିଠାରୁ ଆରମ୍ଭ ହେଉଛି ପ୍ରଥମ ସ୍କ୍ୱାସ୍ ଚାମ୍ପିୟନ୍ସିପ୍। ପଶ୍ଚିମବଙ୍ଗର ନୂତନ ମୁଖ୍ୟମନ୍ତ୍ରୀ ଭାବେ ବିଜେପି ବିଧାୟକ ଦଳର ନେତା ଶୁଭେନ୍ଦୁ ଅଧିକାରୀ ଆଜି ଶପଥ ଗ୍ରହଣ କରିଛନ୍ତି। କୋଲକାତାର ବ୍ରିଗେଡ୍ ପରେଡ୍ ପଡ଼ିଆଠାରେ ଶପଥ ଗ୍ରହଣ ସମାରୋହରେ ଶ୍ରୀ ଅଧିକାରୀଙ୍କୁ ରାଜ୍ୟପାଳ ଆର୍ଏନ୍ ରବିପଦ ଓ ଗୋପନୀୟତାର ଶପଥପାଠ କରାଇଛନ୍ତି। ବିଜେପି ପ୍ରଥମଥର ପାଇଁ ପଶ୍ଚିମବଙ୍ଗରେ ସରକାର ଗଠନ କରିଛି। ମୁଖ୍ୟମନ୍ତ୍ରୀ ଶ୍ରୀ ଅଧିକାରୀ ଭବାନୀପୁର ଓ ନନ୍ଦୀଗ୍ରାମ ବିଧାନସଭା ମଣ୍ଡଳୀରେ ନିର୍ବାଚିତ ହୋଇଛନ୍ତି। ମୁଖ୍ୟମନ୍ତ୍ରୀ ଶ୍ରୀ ଅଧିକାରୀଙ୍କ ସହ ଦିଲ୍ଲୀପ ଘୋଷ, ଅଗ୍ନିମିତ୍ର ପାଉଲ, ଅଶୋକ କୀର୍ତ୍ତନିଆ, ଖୁଦିରାମ ଟୁଡୁ, ନିଶିତ ପ୍ରମାଣିକ ପ୍ରମୁଖ ମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି। ସମାରୋହରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କ ସମେତ ଏନ୍ଡିଏ ତଥା ବିଜେପି ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀ, ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବୀନ ପ୍ରମୁଖ ଯୋଗ ଦେଇଥିଲେ। ସାଧାରଣ ନାଗରିକଙ୍କୁ ସୁରକ୍ଷା ପ୍ରଦାନ ଓ ଅସମୟରେ ଆର୍ଥିକ ସହାୟତା ଲକ୍ଷ୍ୟ ନେଇ ଆରମ୍ଭ ହୋଇଥିବା ପ୍ରଧାନମନ୍ତ୍ରୀ ସୁରକ୍ଷା ବୀମା ଯୋଜନାକୁ ଆଜି 11 ବର୍ଷ ପୂରଣ ହୋଇଛି। 2015 ମସିହାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରଧାନମନ୍ତ୍ରୀ ଜୀବନଜ୍ୟୋତି ଯୋଜନା, ସୁରକ୍ଷା ବୀମା ଯୋଜନା ଓ ଅଟଳ ପେନ୍ସନ୍ ଯୋଜନା ଭଳି 3ଟି ସାମାଜିକ ଯୋଜନାକୁ ପଶ୍ଚିମବଙ୍ଗର କୋଲକାତାଠାରେ ଶୁଭାରମ୍ଭ କରିଥିଲେ। ଶୁଣନ୍ତୁ ଏ ସମ୍ପର୍କରେ ଏକ ସ୍ୱତନ୍ତ୍ର ଉପସ୍ଥାପନା।
1: ଦେଶର ଅଣସଂଗଠିତ ବର୍ଗର ଲୋକଙ୍କୁ ଆର୍ଥିକ ଦୃଷ୍ଟିକୋଣରୁ ସୁରକ୍ଷିତ ରଖିବା ପାଇଁ ପ୍ରଧାନମନ୍ତ୍ରୀ ଜୀବନଜ୍ୟୋତି ବୀମା ଯୋଜନା ଓ ପ୍ରଧାନମନ୍ତ୍ରୀ ସୁରକ୍ଷା ବୀମା ଯୋଜନାକୁ କାର୍ଯ୍ୟକାରୀ କରାଯାଉଛି। ସେହିଭଳି ବୃଦ୍ଧାବସ୍ଥାରେ ଆର୍ଥିକ ସହାୟତା ଲକ୍ଷ୍ୟ ନେଇ ଅଟଳ ପେନ୍ସନ୍ ଯୋଜନା ଲାଗୁ କରାଯାଇଛି। ଦାରିଦ୍ର୍ୟ ସୀମାରେଖା ତଳେ ଥିବା ବ୍ୟକ୍ତିବିଶେଷଙ୍କୁ ଆର୍ଥିକ ସେବା ପ୍ରଦାନ କରିବା ଏହି ଯୋଜନାଗୁଡ଼ିକର ମୁଖ୍ୟ ଲକ୍ଷ୍ୟ। ପ୍ରଧାନମନ୍ତ୍ରୀ ଜୀବନଜ୍ୟୋତି ବୀମା ଯୋଜନାରେ କୌଣସି ହିତାଧିକାରୀଙ୍କ ମୃତ୍ୟୁ ହେଲେ ପରିବାର ସଦସ୍ୟଙ୍କୁ ଆର୍ଥିକ ସହାୟତା ମିଳିଥାଏ। 18ରୁ 50 ବର୍ଷ ବୟସ୍କ ବ୍ୟକ୍ତି ଏଥିରେ ପଞ୍ଜିକୃତ କରିବା ପାଇଁ ଯୋଗ୍ୟ ବିବେଚିତ ହୁଅନ୍ତି। ବାର୍ଷିକ 436 ଟଙ୍କା ପ୍ରିମିୟମ ବଦଳରେ ମୃତ୍ୟୁକାଳୀନ ସହାୟତା ରାଶି ବାବଦରେ 2 ଲକ୍ଷ ଟଙ୍କା ମିଳିଥାଏ। ଗତ 11 ବର୍ଷ ମଧ୍ୟରେ ପ୍ରଧାନମନ୍ତ୍ରୀ ସୁରକ୍ଷା ବୀମା ଯୋଜନା ଦୁର୍ଘଟଣା ବୀମାକୁ ସରଳ, ସୁଲଭ ଓ ସହଜଲବ୍ଧ କରିଛି। ବର୍ତ୍ତମାନ ସୁଦ୍ଧା ଏଥିରେ 58.9 କୋଟି ଉର୍ଦ୍ଧ ପଞ୍ଜିକରଣ କରିଛନ୍ତି। ସେଥିମଧ୍ୟରୁ ଏପ୍ରିଲ୍ ମାସ ଶେଷ ସୁଦ୍ଧା 3,676.9 କୋଟି ପ୍ରଦାନ କରାଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଜନସାଧାରଣଙ୍କ ସ୍ୱାସ୍ଥ୍ୟ ସୁରକ୍ଷା କ୍ଷେତ୍ରରେ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଉଛି। ଆଗାମୀ ଦିନରେ ଏହି ଯୋଜନା ଆହୁରି ଅଧିକ ଲୋକଙ୍କ ନିକଟରେ ପହଞ୍ଚାଇବାକୁ ଲକ୍ଷ୍ୟ ରଖାଯାଇଛି। ଆକାଶବାଣୀ କଟକ ସମ୍ବାଦ ବିଭାଗ ପକ୍ଷରୁ ମୁଁ ସ୍ମୃତି ରେଖା ତାରିଣୀଆ।
0: ଜନଗଣ ମନ ଭାରତର ଜାତୀୟ ସଙ୍ଗୀତର ରଚୟିତା, ବିଶିଷ୍ଟ କବି, ସାହିତ୍ୟିକ, ଦାର୍ଶନିକ ଭାବେ ପରିଚିତ ରବୀନ୍ଦ୍ରନାଥ ଟାଗୋରଙ୍କର 165ତମ ଜନ୍ମବାର୍ଷିକୀ ଆଜି ପାଳନ କରାଯାଉଛି। କବିତା, ଉପନ୍ୟାସ, ଗଳ୍ପ, ନାଟକ, ପ୍ରବନ୍ଧ ରଚନା କ୍ଷେତ୍ରରେ ତାଙ୍କର ପାରଦର୍ଶିତା ଆଜି ବି ଉଜ୍ଜୀବିତ ରହିଛି। ପ୍ରସିଦ୍ଧ ଉପନ୍ୟାସ ଗୀତାଞ୍ଜଳି ପାଇଁ ତାଙ୍କୁ 1913 ମସିହାରେ ନୋବେଲ ପୁରସ୍କାର ଦିଆଯାଇଥିଲା। ବିଶ୍ୱକବିଙ୍କ ଦ୍ୱାରା ଶାନ୍ତି ନିକେତନଠାରେ ବିଶ୍ୱଭାରତୀ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା କରାଯାଇଥିଲା। ଉପରାଷ୍ଟ୍ରପତି ସିପି ରାଧାକ୍ରିଷ୍ଣନ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁଦେବ ଶ୍ରୀ ଟାଗୋରଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ଉପରାଷ୍ଟ୍ରପତି କହିଛନ୍ତି, ବିଶ୍ୱକବିଙ୍କ କାର୍ଯ୍ୟଶୈଳୀ ଏବଂ ଚିନ୍ତାଧାରାରେ ଭାରତୀୟ ସଭ୍ୟତାର ସମୃଦ୍ଧି ଏବଂ ମାନବତାର ସାର୍ବଜନୀନ ମୂଲ୍ୟବୋଧ ପ୍ରତିଫଳିତ ହୋଇଥାଏ। ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ରବୀନ୍ଦ୍ରନାଥ ଟାଗୋରଙ୍କୁ ଚିନ୍ତାନାୟକ, ଲେଖକ ଏବଂ ଅସାଧାରଣ ପ୍ରତିଭାର କବି ବୋଲି ବର୍ଷ୍ଣନା କରିଛନ୍ତି। ସମାଜକୁ ନୂତନ ଚିନ୍ତାଧାରା, ସୃଜନଶୀଳ ଶକ୍ତି ଏବଂ ସାଂସ୍କୃତିକ ଆତ୍ମବିଶ୍ୱାସରେ ଗୁରୁଦେବ ସମାଜକୁ ସମୃଦ୍ଧ କରିଥିଲେ ବୋଲି ଶ୍ରୀ ମୋଦି କହିଛନ୍ତି। ରାଜ୍ୟରେ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ଆସନ୍ତା ସୋମବାର ଦିନ ବନ୍ଦ ରହିବ। ଭୁବନେଶ୍ୱରଠାରେ ହେବାକୁ ଥିବା ଏହି ଶୁଣାଣି କାର୍ଯ୍ୟକୁ ବନ୍ଦ ରଖାଯାଇଥିବା ନେଇ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ପକ୍ଷରୁ ଜଣାଇ ଦିଆଯାଇଛି। ପରବର୍ତ୍ତୀ ଅଭିଯୋଗ ଶୁଣାଣିର ତାରିଖ ଜନସାଧାରଣଙ୍କୁ ସମ୍ଭାଦପତ୍ର ମାଧ୍ୟମରେ ଜଣାଇ ଦିଆଯିବ। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଶ୍ରୀକ୍ଷେତ୍ର ପୁରୀରେ ଭଉଁରୀ ଯାତ୍ରା ଅବସରରେ ଆଜି ପରମ୍ପରା ଅନୁସାରେ ରଥଖଳାରେ 3 ରଥରେ ଚକ ଅଖ ଡେରା ନୀତି ସମ୍ପନ୍ନ ହୋଇଛି। ସକାଳ ଧୂପ ନୀତି ଶେଷ ହେବା ପରେ ଘଣ୍ଟଛତା ବିଜେ କାହାଳୀ ସହ ପଟୁଆରରେ ଆଜ୍ଞାମାଳ ବିଜେ ହୋଇଥିଲା।

0: ପଣ୍ଡା ସେବକମାନେ ବିଧି ଅନୁଯାୟୀ ତିନି ରଥ ପାଇଁ ଆଜ୍ଞାମାଳକୁ ରଥଖୋଳାରେ ବିଜେ କରିବା ପରେ ତିନି ରଥର ଚକ ସହ ଅଖ ସଂଯୋଗ ହୋଇଥିଲା। ଆଜି ବାହାର ଚନ୍ଦନଯାତ୍ରାର ଶେଷ ଦିବସରେ ନରେନ୍ଦ୍ର ପୁଷ୍କରିଣୀରେ ରାତ୍ରଚାପରେ ଏକୋଇଶ ଘେରା ଜଳକ୍ରୀଡ଼ା ସହ ଭଉଁରୀ ବିଧି ଅନୁଷ୍ଠିତ ହେବ। ଏହି ଅବସରରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡକ୍ଟର ଅରବିନ୍ଦ ପାଢ଼ୀ ଆକାଶବାଣୀକୁ କହିଛନ୍ତି
1: ପରମ୍ପରା ଅଛି, ନୀତିକାନ୍ତି ଅଛି, ଠିକ ହିସାବରେ ସମ୍ପାଦିତ ହେଉଛି। ନିର୍ମାଣ ସହିତ ଯେତେ ବି ସମ୍ପୃକ୍ତ ସେବକ ଅଛନ୍ତି ଏବଂ ଅଗଣିତ ଜଗନ୍ନାଥ ପ୍ରେମୀ ବନ୍ଧୁମାନଙ୍କୁ ଆମେ ଗଭୀର କୃତଜ୍ଞତା ଜ୍ଞାପନ କରୁଛୁ ଏବଂ ମହାପ୍ରଭୁଙ୍କର ସମସ୍ତଙ୍କ ଉପରେ ଆଶିଷ ରହୁ ଏହି କାମନା। ରଥ ନିର୍ମାଣ ପାଇଁ ଯାହା ବି ରଥ କାଠର ଆବଶ୍ୟକତା ରହୁଛି ବା ଅନ୍ୟାନ୍ୟ ଦ୍ରବ୍ୟ ସାମଗ୍ରୀର ଆବଶ୍ୟକତା ରହୁଛି ତାହା ଠିକ ହିସାବରେ ଯୋଗାଣ ହୋଇସାରିଛି ଏବଂ ଆମେ ସମସ୍ତ ସେବାୟତ ବନ୍ଧୁମାନଙ୍କର ସେଇ ଭୋଇ ସେବକ ହୁଅନ୍ତୁ, ମହାରଣା ସେବକ ହୁଅନ୍ତୁ, ରୂପକାର ହୁଅନ୍ତୁ, ସମସ୍ତଙ୍କ ସାଙ୍ଗରେ ଉତ୍ତମ ସମନ୍ୱୟ ଅଛି। ଆଗାମୀ ଦିନରେ ଆମେ ଆହୁରି ମଧ୍ୟ ସମସ୍ତଙ୍କ ସାଙ୍ଗରେ ବୈଠକ କରିବୁ। ଚଳିତ ବର୍ଷର ଘୋଷଯାତ୍ରା ଯାହାକି ଜୁଲାଇ ମାସର ଷୋହଳ ତାରିଖ ଦିନ ଅନୁଷ୍ଠିତ ହେବାକୁ ଯାଉଛି ତାହା ସର୍ବଶୁଭେ ହେଉ ବୋଲି ମହାପ୍ରଭୁଙ୍କ ପାଖରେ ଆମେ ଶରଣ ପଶୁଛୁ ଏବଂ ତାଙ୍କର ଆଶିଷ କାମନା କରୁ।
0: ରାଜ୍ୟର ସମସ୍ତ ଜିଲ୍ଲାରେ ଆଜି ରାଷ୍ଟ୍ରୀୟ ଆଇନସେବା ପ୍ରାଧିକରଣ ଆନୁକୂଲ୍ୟରେ ଦ୍ୱିତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ ହେଉଛି। ଓଡ଼ିଶା ଆଇନସେବା ପ୍ରାଧିକରଣର ମୁଖ୍ୟ ପୃଷ୍ଠପୋଷକ ତଥା ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ୍ ହରିଶ ଟଣ୍ଡନଙ୍କ ତତ୍ତ୍ୱାବଧାନରେ ଅଦାଲତ ଆୟୋଜନ କରାଯାଉଛି। ରାଜ୍ୟର ବିଭିନ୍ନ ଜିଲ୍ଲା କୋର୍ଟରେ ଦୁର୍ଘଟଣା, ବୀମା, ଅପରାଧ, ଚାକିରି ସମ୍ବନ୍ଧୀୟ ଆଦି ମାମଲାଗୁଡ଼ିକର ଶୁଣାଣି ଜାରି ରହିଛି। ଭଦ୍ରକ ଜିଲ୍ଲା ନଳାଙ୍ଗ ଜଜ୍ କୋର୍ଟ ପରିସରରେ ଅନୁଷ୍ଠିତ ଲୋକ ଅଦାଲତରେ ଜିଲ୍ଲା ଦୌରା ଜଜ୍ ଓ ଜିଲ୍ଲା ଆଇନସେବା ପ୍ରାଧିକରଣର ଅଧ୍ୟକ୍ଷଙ୍କ ଉପସ୍ଥିତିରେ ମୋଟ 456 ମୋକଦ୍ଦମାର ଆପୋଷ ସମାଧାନ କରାଯାଇଛି। ବିଭିନ୍ନ ମାମଲାର ଶୁଣାଣିରୁ ମୋଟ 2,12,45,364 ଟଙ୍କା ଆଦାୟ କରାଯାଇଛି। ଗୁଜରାଟସ୍ଥିତ ସୋମନାଥ ମନ୍ଦିରର ପୁନଃ ନିର୍ମାଣର 75 ବର୍ଷ ପୂର୍ତ୍ତି ଉପଲକ୍ଷେ ସୋମନାଥ ଅମୃତ ପର୍ବ 2026 ପାଳନ କରାଯାଉଛି। 5 ଦିନ ଧରି ଅନୁଷ୍ଠିତ ହେବାକୁ ଥିବା ଏହି ଉତ୍ସବ ମନ୍ଦିରର ଐତିହାସିକ ଗୁରୁତ୍ୱ ଏବଂ ସ୍ଥାୟୀ ଐତିହ୍ୟକୁ ପ୍ରତିପାଦନ କରୁଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତା ସୋମବାର ଦିନ ସୋମବାର ମନ୍ଦିର ଗସ୍ତରେ ଯିବେ। 1026 ସୋମନାଥ ମନ୍ଦିର ଉପରେ ପ୍ରଥମ ଥର ପାଇଁ ଆକ୍ରମଣ ହୋଇଥିଲା। ଚଳିତ ବର୍ଷ ଏହାର 1000 ବର୍ଷ ପୂରଣ ହୋଇଛି। ବୌଦ୍ଧ ଜିଲ୍ଲାରେ ସୋମନାଥ ସ୍ୱାଭିମାନ ପର୍ବର 1000 ବର୍ଷ ପୂର୍ତ୍ତି ଅବସରରେ ଜିଲ୍ଲାସ୍ତରୀୟ କାର୍ଯ୍ୟକ୍ରମ ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି। ଆସନ୍ତା ସୋମବାର ଦିନ ଜିଲ୍ଲାର ପବିତ୍ର ରାମେଶ୍ୱର ମନ୍ଦିର ପରିସରରେ ଓଡ଼ିଆ ଭାଷା ସାହିତ୍ୟ ସଂସ୍କୃତି ବିଭାଗ ପକ୍ଷରୁ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି। ଭଦ୍ରକ ଜିଲ୍ଲା ଧୂଷୁରୀ ବିଜ୍ଞାପିତ ଅଞ୍ଚଳ ପରିଷଦରେ ଧୂଷୁରୀ ଏରିଆ ହସ୍ପିଟାଲର ନୂତନ ଗୃହକୁ କ୍ରୀଡ଼ା ଓ ଯୁବ ବ୍ୟାପାର ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ଉଦ୍ଘାଟନ କରିଛନ୍ତି। ନୂତନ ହସ୍ପିଟାଲ ଦ୍ୱାରା ଅଞ୍ଚଳର ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ବ୍ୟାପକ ପରିବର୍ତ୍ତନ ଆସିବ, ଅଧିକରୁ ଅଧିକ ରୋଗୀ ଉନ୍ନତ ଚିକିତ୍ସା ସେବା ପାଇପାରିବେ ବୋଲି ମନ୍ତ୍ରୀ ଶ୍ରୀ ସୁରଜ କହିଛନ୍ତି। ଏହି ଅବସରରେ ଧୂଷୁରୀ ଅଞ୍ଚଳରେ ଏକ ସଫେଇ କାର୍ଯ୍ୟକ୍ରମକୁ ମନ୍ତ୍ରୀ ଶୁଭାରମ୍ଭ କରିଛନ୍ତି। ନବରଙ୍ଗପୁର ଜିଲ୍ଲା ଉମରକୋଟସ୍ଥିତ ସଂଗ୍ରାମୀ ରବି ସିଂ ମାଝି କ୍ରୀଡ଼ା ପ୍ରେକ୍ଷାଳୟଠାରେ ଆୟୋଜିତ ଗ୍ରୀଷ୍ମକାଳୀନ ପ୍ରଶିକ୍ଷଣ ଶିବିରକୁ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଉଦ୍ଘାଟନ କରିଛନ୍ତି। ଫୁଟବଲ ଓ ଅନ୍ୟାନ୍ୟ ଆଥଲେଟିକ୍ ବର୍ଗରେ ଆସନ୍ତା 31 ତାରିଖ ପର୍ଯ୍ୟନ୍ତ କ୍ରୀଡ଼ାବିତ୍କୁ ପ୍ରଶିକ୍ଷଣ ଦିଆଯିବ। ପାଣିପାଗ ଦକ୍ଷିଣ ଆଣ୍ଡାମାନ ସାଗରରେ ସୃଷ୍ଟ ଘୂର୍ଣ୍ଣିବଳୟ ସୋମବାର ସୁଦ୍ଧା ଲଘୁଚାପ କ୍ଷେତ୍ରରେ ପରିଣତ ହେବାର ସମ୍ଭାବନା ରହିଛି। ଏହାର ପ୍ରଭାବରେ ରାଜ୍ୟରେ ବର୍ଷାର ପରିମାଣ ବୃଦ୍ଧି ପାଇବ ବୋଲି ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି। ଆସନ୍ତା 24 ଘଣ୍ଟା ମଧ୍ୟରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହେବା ନେଇ ପ୍ରାୟ ସମସ୍ତ ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି। ଏହି ସମୟରେ ପବନର ବେଗ ଘଣ୍ଟା ପ୍ରତି 40-50 କିଲୋମିଟର ରହିବ ବୋଲି ପାଣିପାଗ କେନ୍ଦ୍ର ପକ୍ଷରୁ ଅନୁମାନ କରାଯାଇଛି। ସମୁଦ୍ର ଅଶାନ୍ତ ହୋଇଥିବାରୁ ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ର ମଧ୍ୟକୁ ଯିବାକୁ ବାରଣ କରାଯାଇଛି। ଚଳିତ ମାସ ଦ୍ୱିତୀୟ ସପ୍ତାହ ସୁଦ୍ଧା ଦକ୍ଷିଣ ବଙ୍ଗୋପସାଗର, ଆଣ୍ଡାମାନ ସାଗର ଓ ଆଣ୍ଡାମାନ ନିକୋବର ଦ୍ୱୀପରେ ମୌସୁମୀ ପହଞ୍ଚିବା ନେଇ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଅନୁମାନ କରାଯାଇଛି। ରାଜ୍ୟରେ ଆଜିଠାରୁ ପ୍ରଥମ ଥର ପାଇଁ ସ୍କ୍ୱାସ୍ ଚାମ୍ପିୟନ୍ସିପ୍ ଆରମ୍ଭ ହେଉଛି। ଭୁବନେଶ୍ୱର ନୟାପଲ୍ଲୀରେ ଆୟୋଜିତ ହେବାକୁ ଥିବା ଦୁଇଦିନିଆ ପ୍ରତିଯୋଗିତାରେ ମୋଟ 6 ଜିଲ୍ଲାରୁ ମହିଳା, ପୁରୁଷ ଏବଂ 35 ବର୍ଷରୁ ଉର୍ଦ୍ଧ୍ୱ ମାଷ୍ଟର୍ସ ବର୍ଗରେ 34 ଜଣ ଖେଳାଳି ଅଂଶଗ୍ରହଣ କରୁଛନ୍ତି। ସମ୍ବାଦ ଶେଷ ପୂର୍ବରୁ ପୁଣିଥରେ ଶୁଣିବା ମୁଖ୍ୟ ସମ୍ବାଦ। ପଶ୍ଚିମବଙ୍ଗର ନୂତନ ମୁଖ୍ୟମନ୍ତ୍ରୀ ଭାବେ ବିଜେପି ବିଧାୟକ ଦଳର ନେତା ଶୁଭେନ୍ଦୁ ଅଧିକାରୀଙ୍କ ଶପଥ ଗ୍ରହଣ। ପ୍ରଧାନମନ୍ତ୍ରୀ ଜୀବନ ଜ୍ୟୋତି, ସୁରକ୍ଷା ବୀମା ଓ ଅଟଳ ପେନ୍ସନ୍ ଯୋଜନାକୁ ଆଜି ପୂରିଲା 11 ବର୍ଷ। ପରମ୍ପରା ଅନୁସାରେ ପୁରୀ ରଥଖେଳାରେ ତିନି ରଥରେ ଚକ ଅଖ ଡେରା ନୀତି ସମ୍ପନ୍ନ। ଦକ୍ଷିଣ ଆଣ୍ଡାମାନ ସାଗରରେ ସୃଷ୍ଟ ଘୂର୍ଣ୍ଣିବଳୟ ସୋମବାର ସୁଦ୍ଧା ଲଘୁଚାପରେ ପରିଣତ ସମ୍ଭାବନା। ଏବଂ ରାଜ୍ୟରେ ଆଜିଠାରୁ ଆରମ୍ଭ ହେଉଛି ପ୍ରଥମ ସ୍କ୍ୱାସ୍ ଚାମ୍ପିୟନ୍ସିପ୍। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ସନ୍ଧ୍ୟା 6:45। ସମ୍ବାଦ ଶେଷ ହେଲା। ଅଧିକ ସମ୍ବାଦ ପାଇଁ ଆପଣମାନେ newsonair.government.in ୱେବ୍ସାଇଟ୍ ଏବଂ newsonair ଆପ୍ରେ ଲଗ୍ଇନ୍ କରିପାରିବେ।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ, ସବୁରି ଭାଷାରେ
1: କେବଳ ଆକାଶବାଣୀ।

0: ଆକାଶବାଣୀ ସମସ୍ତଙ୍କ ପାଇଁ ସବୁ ସ୍ଥାନରେ ସବୁବେଳେ।
1: ଆକାଶବାଣୀ କଟକ ପ୍ରଚାର କରୁଛୁ କାର୍ଯ୍ୟକ୍ରମ ଆମ ଆଇନ, ଉପସ୍ଥାପନା ଜୟଶ୍ରୀ ପ୍ରଧାନ, ପ୍ରଯୋଜନା ସତ୍ୟସ୍ମିତା ବେହେରା, ସହଯୋଗିତା ସୁପର୍ଣ୍ଣା ଦତ୍ତ।

ଏଇଠି ଶେଷ ହେଲା ଲୋକଗୀତର କାର୍ଯ୍ୟକ୍ରମ। ଆଜି ଏଥିରେ ଶୁଣୁଥିଲେ ଖଞ୍ଜଣି ଭଜନ। ଏହାକୁ ପରିବେଷଣ କରିଥିଲେ ନୀଳରାମ ସୁନା ଏବଂ ତାଙ୍କର ସାଥୀମାନେ। ସେମାନେମାନେ ଥିଲେ ଭୁଲାରାମ ଭୋଇ, କ୍ଷୀରସାଗର ଭୋଇ, ରଘୁରାମ ସୁନା ଏବଂ ଲଳିତ ଭୋଇ।

ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ବଲାଙ୍ଗୀର କେନ୍ଦ୍ରରୁ। ଶ୍ରୋତାବନ୍ଧୁ, ଏବେ ଶୁଣିବା ବିଭିନ୍ନ ଶିଳ୍ପୀଙ୍କ କଣ୍ଠରେ ଓଡ଼ିଆ ସୁଗମ ସଙ୍ଗୀତ। ଗୀତଗୁଡ଼ିକୁ ରଚନା କରିଛନ୍ତି ନିଜାମ ଏବଂ ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ପ୍ରେମ ଆନନ୍ଦ। କାର୍ଯ୍ୟକ୍ରମର ପ୍ରଥମ ଗୀତ ଦ୍ୱୈତ କଣ୍ଠଶିଳ୍ପୀ ହେଉଛନ୍ତି ମହମ୍ମଦ ଅଜିଜ ଏବଂ ନିବେଦିତା।

ଆକାଶବାଣୀ ବଲାଙ୍ଗୀର କେନ୍ଦ୍ରରୁ ଆପଣମାନେ ଶୁଣୁଛନ୍ତି ବିଭିନ୍ନ ଶିଳ୍ପୀଙ୍କ କଣ୍ଠରେ ଓଡ଼ିଆ ସୁଗମ ସଙ୍ଗୀତ। ଗୀତଗୁଡ଼ିକୁ ରଚନା କରିଛନ୍ତି ନିଜାମ ଏବଂ ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ପ୍ରେମ ଆନନ୍ଦ। ପରବର୍ତ୍ତୀ ଗୀତ ଦ୍ୱୈତକଣ୍ଠ ଶିଳ୍ପୀ ମହମ୍ମଦ ଅଜିଜ ଏବଂ ନିବେଦିତା।

ନିଜାମଙ୍କ ଗୀତ ରଚନାରୁ ଆପଣମାନେ ଶୁଣୁଛନ୍ତି ବିଭିନ୍ନ ଶିଳ୍ପୀଙ୍କ କଣ୍ଠରେ ଓଡ଼ିଆ ସୁଗମ ସଙ୍ଗୀତ ଆକାଶବାଣୀ ବଲାଙ୍ଗୀର କେନ୍ଦ୍ରରୁ କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତ ଦ୍ୱୈତ କଣ୍ଠଶିଳ୍ପୀ ହେଉଛନ୍ତି ନିବେଦିତା ଏବଂ ସୋହମ ସଙ୍ଗୀତ ପୂର୍ଣ୍ଣ ଖୁଣ୍ଟିଆ

ପ୍ରଚାର କଲୁ ବିଭିନ୍ନ ଶିଳ୍ପୀଙ୍କ କଣ୍ଠରେ ଓଡ଼ିଆ ସୁଗମ ସଙ୍ଗୀତ। ଗୀତଗୁଡ଼ିକୁ ରଚନା କରିଥିଲେ ନିଜାମ। ଆଜିର କଣ୍ଠଶିଳ୍ପୀମାନେ ଥିଲେ ମହମ୍ମଦ ଅଜିଜ, ଅଭିଜିତ, ବାବୁଲ ସୁପ୍ରିୟ, ସୋହମ ଏବଂ ନିବେଦିତା। ସମୟ ବର୍ତ୍ତମାନ ସନ୍ଧ୍ୟା 6। ହିନ୍ଦୀରେ ସମ୍ବାଦ ଶୁଣନ୍ତୁ, ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀରୁ।

ଶ୍ରୋତାବନ୍ଧୁ, ଚଳିତ ଅଧିବେଶନରେ ଆଉ ଅଳ୍ପ ସମୟ ପରେ ସନ୍ଧ୍ୟା 6:10ରେ ପ୍ରଚାର କରିବୁ ବିଭିନ୍ନ ଶିଳ୍ପୀମାନଙ୍କ କଣ୍ଠରେ ହିନ୍ଦୀ ଭକ୍ତିଗୀତ। ଆଞ୍ଚଳିକ ଗୀତର କାର୍ଯ୍ୟକ୍ରମ ରଖିଛୁ ଆଜି ସନ୍ଧ୍ୟା 6:30ରେ। ସନ୍ଧ୍ୟା 6:55 ଆଜିର ପ୍ରସଙ୍ଗ, ଜିଲ୍ଲାର ହାଲଚାଲରେ ଆଜି ଶୁଣିପାରିବେ କୋରାପୁଟ ଜିଲ୍ଲା ସମ୍ପର୍କରେ ରାତି 7:25। ପ୍ରାୟୋଜିତ କାର୍ଯ୍ୟକ୍ରମ ବନାନୀ ରିଲେ କରିବ ଆକାଶବାଣୀ କଟକରୁ ରାତି 7:30। ରାତି 8:00 ପ୍ରଚାର କରିବୁ ଗଳ୍ପଝର କାର୍ଯ୍ୟକ୍ରମରେ ଗଳ୍ପ ମା ନିଷାଦ, ଗାଳିପିକ ଉତ୍ତମ କୁମାର ପ୍ରଧାନ, ପ୍ରଯୋଜନା ମନୋଜ କୁମାର ପୂଜାରୀ।

ରାତି 8:15ରେ ପ୍ରଚାର କରିବୁ ଭକ୍ତଚରଣ ଦାସକୃତ ମଥୁରା ମଙ୍ଗଳର ଅଷ୍ଟମ ଭାଗ। ରାତି 9:15ରୁ ରାତି 10 ବିବିଧ ଭାରତୀ କାର୍ଯ୍ୟକ୍ରମ। ଓଡ଼ିଆ କଥାଚିତ୍ରର ଗୀତ ଶୁଣିପାରିବେ ଆଜି ରାତି 10। ରାତି 10:30ରେ ଶାସ୍ତ୍ରୀୟ ସଙ୍ଗୀତ କାର୍ଯ୍ୟକ୍ରମରେ ପ୍ରଚାର କରିବୁ ଉସ୍ତାଦ ସବ୍ରି ଖାନ୍ଙ୍କ ସାରଙ୍ଗୀ ବାଦନ। ଏଥର ଶ୍ରୋତାବନ୍ଧୁ କହି ରଖୁଛୁ ଆଗାମୀକାଲି ଆମର ପ୍ରାତଃ ଅଧିବେଶନ କାର୍ଯ୍ୟକ୍ରମ ସମ୍ପର୍କରେ। ଆଗାମୀକାଲି ଆମର

ପ୍ରାତଃ ଅଧିବେଶନ ଆରମ୍ଭ ହେବ ସକାଳ 5:53। ସକାଳ 6:05 ପ୍ରଚାର କରିବୁ ଆରାଧନା କାର୍ଯ୍ୟକ୍ରମରେ କେତୋଟି ଭକ୍ତି ସଙ୍ଗୀତ। ଆଜିର ଭାବନା ସକାଳ 6:30। ଅତିବଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତର 445ତମ ଭାଗ ଶୁଣିପାରିବେ ସକାଳ 6:35। ଛୋଟ ଛୋଟ ପିଲାଙ୍କ ପାଇଁ ଆମର କାର୍ଯ୍ୟକ୍ରମ ରହିଛି ଟୁକୁ ମୁସି ଆଗାମୀକାଲି ସକାଳ 7:25। ଏଥିରେ ଶୁଣିପାରିବେ ପୁରାଣରୁ କଥାରେ ସପ୍ତର୍ଷି ମଣ୍ଡଳ ସମ୍ପର୍କରେ। ଓଡ଼ିଆ ଦେଶଭକ୍ତି ଗୀତଟିଏ ସକାଳ 7:55। ସକାଳ 8:30 ପ୍ରଚାର କରିବୁ ହିନ୍ଦୀ କଥାଚିତ୍ରର ଗୀତ, 8:45 ଓଡ଼ିଆ କଥାଚିତ୍ର ଗୀତ, ସକାଳ 9:00 ବିବିଧ ଭାରତୀ କାର୍ଯ୍ୟକ୍ରମ। ଏ ଥିଲା ଶ୍ରୋତାବନ୍ଧୁ ଆମ କେନ୍ଦ୍ରରୁ ପ୍ରଚାର ହେବାକୁ ଥିବା କେତେକ କାର୍ଯ୍ୟକ୍ରମ ସମ୍ପର୍କରେ। ଆପଣମାନେ କାର୍ଯ୍ୟକ୍ରମ ଶୁଣିଛନ୍ତି ଆକାଶବାଣୀ ବଲାଙ୍ଗୀର କେନ୍ଦ୍ରରୁ। ପ୍ରଚାର କରୁଛୁ ବିଭିନ୍ନ ଶିଳ୍ପୀ ଗାଇଥିବା ହିନ୍ଦୀ ଭକ୍ତି ଗୀତ। ପ୍ରଥମ ଗୀତ କଣ୍ଠଶିଳ୍ପୀ ସାଧନା ସରଗମ, ଗୀତିକାର ଡକ୍ଟର ଅଜୟ ପ୍ରସୁନ, ସଙ୍ଗୀତ ଉତ୍ତମ ଚାଟ୍ଟାର୍ଜୀ।

ହିନ୍ଦୀ ଭକ୍ତିଗୀତ କାର୍ଯ୍ୟକ୍ରମର ଶେଷରେ ପୁରାତନ ରଚନାରୁ ଗାଇଛନ୍ତି ଜଗଜିତ ସିଂ ଏବଂ ସାଥୀ, ସଙ୍ଗୀତ ଲତାଜୀ ଓ ପ୍ରେମଜୀ।

ଏଇଠି ଶେଷ କରୁଛୁ ହିନ୍ଦୀ ଭକ୍ତିଗୀତର କାର୍ଯ୍ୟକ୍ରମ। ଆଜିର କଣ୍ଠଶିଳ୍ପୀମାନେ ଥିଲେ ସାଧନା ସରଗମ, ହରିଓମ ଶରଣା ଏବଂ ଜଗଜିତ ସିଂ। ଏଥର ଶ୍ରୋତାବନ୍ଧୁ ଆସନ୍ତୁ ଶୁଣିବା ଆଞ୍ଚଳିକ ଗୀତ। କାର୍ଯ୍ୟକ୍ରମର ପ୍ରଥମ ଗୀତ କଣ୍ଠଶିଳ୍ପୀ ମିତ୍ରଭାନୁ ବିଶ୍ୱାଳ, ଗୀତ ରଚନା ଯୁଧିଷ୍ଠିର ମେହେର।

ଗୀତଟିକୁ ଗାଇଥିଲେ ବିଭୂତିଭୂଷଣ ପଟ୍ଟନାୟକ ଏବଂ କ୍ରିଷ୍ଣା ପଟେଲ। ଗୀତ ରଚନା କରିଥିଲେ ଶିବଶଙ୍କର ପ୍ରଧାନ, ସଙ୍ଗୀତ ଅରୁଣ ସେଠ। ଏଥିସହିତ ଏଠି ଶେଷ କରୁଛୁ ଆଞ୍ଚଳିକ ଗୀତର କାର୍ଯ୍ୟକ୍ରମ। ସମୟ ବର୍ତ୍ତମାନ ସନ୍ଧ୍ୟା 6:40 ହେବାକୁ ଯାଉଛି। ପରବର୍ତ୍ତୀ କାର୍ଯ୍ୟକ୍ରମ ପ୍ରଥମେ କିଛି ବିଜ୍ଞାପନ ସହ ଆଞ୍ଚଳିକ ସମ୍ବାଦ ଏବଂ ପରେ ପରେ ଆଜିର ପ୍ରସଙ୍ଗ ଶୁଣିପାରିବେ ଆକାଶବାଣୀ କଟକରୁ କିଛି ସମୟ ମଧ୍ୟରେ।

0: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
1: ଗାଁରୁ ସହର ଯାଏ ସବୁ ସ୍ଥାନରେ
0: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
1: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
0: କେବଳ ଆକାଶବାଣୀ।

20,020 ଆଦାୟ କରାଯାଇଛି। ରାୟଗଡ଼ାରେ ଅନୁଷ୍ଠିତ ଲୋକ ଅଦାଲତରେ 25,278 ମାମଲାର ସମାଧାନ କରାଯାଇ 24,83,594 ଟଙ୍କା ଆଦାୟ ହୋଇଛି। ଗଜପତି ଜିଲ୍ଲାର ଆର୍ ଉଦୟଗିରି ମୋହନା ଓ କାଶୀନଗରଠାରେ ଥିବା ତାଲୁକସ୍ତରୀୟ ଅଦାଲତରେ ଅନୁଷ୍ଠିତ ଶିବିରରେ 1,849 ମାମଲା ମଧ୍ୟରୁ 1,166 ମାମଲାର ସମାଧାନ କରାଯାଇ ଜରିମାନା ବାବଦକୁ 28,78,648 ଟଙ୍କା ଆଦାୟ କରାଯାଇଛି। ଗଞ୍ଜାମ ଜିଲ୍ଲାର ବିଭିନ୍ନ ଅଦାଲତରେ 27,432 ମାମଲାର ଆପୋଷ ସମାଧାନ କରାଯାଇ କ୍ଷତିପୂରଣ ବାବଦରେ 3,35,07,578 ଟଙ୍କା ଆଦାୟ କରାଯାଇଛି। ମାଲକାନଗିରି ଜିଲ୍ଲାର ବିଭିନ୍ନ ଅଦାଲତରେ ମୋଟ 13,615 ମାମଲାର ଫଇସଲା କରାଯାଇଛି। ଓଡ଼ିଶା ଜଳ ନିଗମ ୱାଟକୋ ସମସ୍ତ 29 ସହରାଞ୍ଚଳରେ 100% ଘରୋଇ ପାଇପ୍ ଜଳ ସଂଯୋଗକୁ ନିଶ୍ଚିତ କରି ସାର୍ବଜନୀନ ଜଳ ଯୋଗାଣ ଲକ୍ଷ୍ୟ ପୂରଣ କରିଛି। ରାଜ୍ୟର ସହରାଞ୍ଚଳ ଜଳ ପରିଚାଳନା କ୍ଷେତ୍ରରେ ଓଡ଼ିଶା ଦେଶର ଅଗ୍ରଣୀ ରାଜ୍ୟଗୁଡ଼ିକ ମଧ୍ୟରେ ଏହି ସଫଳତା ହାସଲ କରି ନୂତନ ମାଇଲଖୁଣ୍ଟ ସ୍ଥାପନ କରିଛି। ଚଳିତ ବର୍ଷ ମାର୍ଚ୍ଚ ମାସ ସୁଦ୍ଧା ୱାଟକୋ ପ୍ରାୟ 7,63,082 ଘରୋଇ ସଂଯୋଗ ମାଧ୍ୟମରେ 40,91,000 ସହରବାସୀଙ୍କୁ ପାଇପ୍ ଯୋଗେ ପାନୀୟ ଜଳ ଯୋଗାଇ ଆସୁଛି। ଡ୍ରିଙ୍କ ଫ୍ରମ୍ ଟ୍ୟାପ୍ ଅଭିଯାନ ଏହି ପ୍ରୟାସକୁ ଅଧିକ ଗତିଶୀଳ କରିଛି। ବର୍ତ୍ତମାନ 11 ସହରାଞ୍ଚଳରେ 24 ଘଣ୍ଟିଆ ବିଶୁଦ୍ଧ ପାନୀୟ ଜଳ ଯୋଗାଣ ସଫଳତାର ସହ ଜାରି ରହିଛି। ଅନ୍ୟ 17 ସହରରେ ଏହାର ସମ୍ପ୍ରସାରଣ କାର୍ଯ୍ୟ ଦ୍ରୁତ ଗତିରେ କରାଯାଉଛି। ଓଡ଼ିଶା ଉପକୂଳ ଅବଦୁଲ କଲାମ ଦ୍ୱୀପରୁ ପ୍ରତିରକ୍ଷା ଗବେଷଣା ଓ ବିକାଶ ସଂଗଠନ ଡିଆର୍ଡିଓ ଅତ୍ୟାଧୁନିକ ଅଗ୍ନି କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ କରିଛି। ଏମ୍ଆଇଆର୍ଭି ଦକ୍ଷତା ଥିବା ଏହି କ୍ଷେପଣାସ୍ତ୍ରରେ ଏକାଧିକ ପେଲୋଡ୍ ସହିତ ଉଡ଼ାଣ ପରୀକ୍ଷଣ କରାଯାଇଥିଲା। ଭାରତ ମହାସାଗର ଏବଂ ବିସ୍ତୃତ ଭୌଗୋଳିକ କ୍ଷେତ୍ରରେ ଏହି ପରୀକ୍ଷଣ କରାଯାଇଥିବା ଡିଆର୍ଡିଓ ପକ୍ଷରୁ ସୂଚନା ମିଳିଛି। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଡିଆର୍ଡିଓର ସଫଳତା ପାଇଁ ଭାରତୀୟ ସେନା ଓ ଶିଳ୍ପ ସଂସ୍ଥାକୁ ପ୍ରଶଂସା କରିଛନ୍ତି। ଦେଶର ପ୍ରତିରକ୍ଷା କ୍ଷେତ୍ରରେ ଏହା ଏକ ନୂତନ ମାଇଲଖୁଣ୍ଟ ସ୍ଥାପନ କରିବ ବୋଲି ଶ୍ରୀ ସିଂହ କହିଛନ୍ତି। ଶ୍ରୀକ୍ଷେତ୍ର ପୁରୀରେ ଭଉଁରୀ ଯାତ୍ରା ଅବସରରେ ଆଜି ପରମ୍ପରା ଅନୁସାରେ ରଥଖଳାରେ 3 ରଥରେ ଚକ ଅଖ ଡେରା ନୀତି ସମ୍ପନ୍ନ ହୋଇଛି। ସକାଳ ଧୂପ ନୀତି ଶେଷ ହେବା ପରେ ଶ୍ରୀମନ୍ଦିରରୁ ଆଜ୍ଞାମାଳ ବିଜେ ହୋଇ ଭୋଇ ସେବକଙ୍କ ଦ୍ୱାରା 3 ରଥର 2 ଲେଖାଏଁ ନାହକ ଚକରେ ଅଖ ଡେରା ନୀତି କରାଯାଇଥିଲା। ଆଜି ବାହାର ଚନ୍ଦନ ଯାତ୍ରାର ଶେଷ ଦିବସରେ ନରେନ୍ଦ୍ର ପୁଷ୍କରିଣୀରେ ରାତ୍ରଚାପରେ 21 ଘେରା ଜଳକ୍ରୀଡ଼ା ସହ ଭଉଁରୀ ବିଧି ଅନୁଷ୍ଠିତ ହେଉଛି। ଆଗାମୀ ଦିନରେ ରଥ ନିର୍ମାଣ କାର୍ଯ୍ୟ ସଠିକ୍ ସମୟରେ ଶେଷ ହେବା ସହ ଶୃଙ୍ଖଳିତ ଭାବେ ରଥଯାତ୍ରା ସମାପନ ନେଇ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡକ୍ଟର ଅରବିନ୍ଦ ବାଢ଼ି ଆଶା ବ୍ୟକ୍ତ କରିଛନ୍ତି। ପୁରୀ ଶ୍ରୀମନ୍ଦିର ରତ୍ନଭଣ୍ଡାରରେ ଥିବା ରତ୍ନ ଅଳଙ୍କାରର ଗଣତି ମଣତି କାର୍ଯ୍ୟ ସୋମବାରଠାରୁ ଆରମ୍ଭ ହେବ। 2 ଦିନ ଧରି ଏହି ଗଣତି ମଣତି କାର୍ଯ୍ୟ କରାଯିବ ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡକ୍ଟର ଅରବିନ୍ଦ ପାଢ଼ୀ କହିଛନ୍ତି। ମହାପ୍ରଭୁଙ୍କ ବାହାର ଚନ୍ଦନ ଯାତ୍ରା ପାଇଁ ଏହି କାର୍ଯ୍ୟ ସ୍ଥଗିତ ରଖାଯାଇଥିଲା। ସୂଚନା ଅନୁସାରେ ଏପ୍ରିଲ 14 ତାରିଖରୁ ଭିତର ରତ୍ନଭଣ୍ଡାରରେ ଥିବା ରତ୍ନ ଅଳଙ୍କାରର ଗଣତି ମଣତି କରାଯାଇ ପ୍ରାୟ 100ରୁ ଉର୍ଦ୍ଧ୍ୱ ଅଳଙ୍କାରର ଗଣତି କାର୍ଯ୍ୟ ଶେଷ ହୋଇଛି। କାଜୁ ପ୍ରକ୍ରିୟାକରଣ ନୂଆ ଯନ୍ତ୍ର ଓ ପ୍ରଯୁକ୍ତି ବିଦ୍ୟାର ବ୍ୟବହାର କୃଷକଙ୍କୁ ଆର୍ଥିକ ଦିଗରେ ସଶକ୍ତ କରିବ ବୋଲି ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ କହିଛନ୍ତି। ଗଞ୍ଜାମ ଜିଲ୍ଲା ଗୋପାଳପୁରଠାରେ ଜିଲ୍ଲା କାଜୁ ପ୍ରକ୍ରିୟାକରଣ ଶିଳ୍ପ ସଂଘ ପକ୍ଷରୁ ଆୟୋଜିତ କାଜୁ ଶିଳ୍ପ ସମ୍ବନ୍ଧୀୟ ଯନ୍ତ୍ର ପ୍ରଦର୍ଶନୀରେ ଯୋଗଦେଇ କାଜୁ ପ୍ରକ୍ରିୟାକରଣ ଦିଗରେ ନୂତନ ଯନ୍ତ୍ରପାତି କାଜୁ ଉତ୍ପାଦନ ବୃଦ୍ଧି ଉନ୍ନତ ଗୁଣବତ୍ତା ରକ୍ଷା କରିବ ବୋଲି ମନ୍ତ୍ରୀ କହିଛନ୍ତି। ସ୍ଥାନୀୟ ଉଦ୍ୟୋଗ ସୃଷ୍ଟି ଓ କୃଷକଙ୍କ ଆୟ ବୃଦ୍ଧି ପାଇଁ ଏହା ସହାୟକ ହେବ ବୋଲି ମନ୍ତ୍ରୀ ଶ୍ରୀ ମଲ୍ଲିକ ଆଶା ବ୍ୟକ୍ତ କରିଛନ୍ତି। ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକଠାରେ ନାରୀଶକ୍ତି ବନ୍ଦନ ଅଧିନିୟମ ସମ୍ପର୍କିତ ସମାବେଶ ଅନୁଷ୍ଠିତ ହୋଇଯାଇଛି। ବିଦ୍ୟାଳୟ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଲୋକସଭା ଓ ରାଜ୍ୟ ବିଧାନସଭାଗୁଡ଼ିକରେ 33% ମହିଳା ସଂରକ୍ଷଣ ପ୍ରସଙ୍ଗ ଉପରେ ଆଲୋଚନା କରିଥିଲେ। ଏହି ଅବସରରେ ଏକ ଶୋଭାଯାତ୍ରା ସହର ପରିକ୍ରମା କରିଥିଲା। ଯାଜପୁର ଜିଲ୍ଲା ଧର୍ମଶାଳା ବିଧାୟକ ହିମାଂଶୁ ଶେଖର ସାହୁ ନିର୍ବାଚନ ମଣ୍ଡଳୀର ବିଭିନ୍ନ ପ୍ରକଳ୍ପ କାର୍ଯ୍ୟର ସମୀକ୍ଷା କରିଛନ୍ତି। ସମସ୍ତ ପ୍ରକଳ୍ପ କାର୍ଯ୍ୟକୁ ତ୍ୱରାନ୍ୱିତ କରିବାକୁ ବିଭାଗୀୟ ଅଧିକାରୀଙ୍କୁ ଶ୍ରୀ ସାହୁ ନିର୍ଦ୍ଦେଶ ଦେଇଛନ୍ତି। ବିଶୁଦ୍ଧ ପାନୀୟ ଜଳ ଯୋଗାଣ, ଜଳ ସଙ୍କଟ ଦୂରୀକରଣ, ମେଗା ପାନୀୟ ଜଳ ପ୍ରକଳ୍ପ ଉପରେ ଗୁରୁତ୍ୱ ଦିଆଯାଇଛି। ଭଦ୍ରକ ସହରକୁ ବିକଶିତ କରିବା ଲକ୍ଷ୍ୟ ନେଇ ସ୍ୱଚ୍ଛତା ଅଭିଯାନ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି। ବିଧାୟକ ସୀତାଂଶୁ ଶେଖର ମହାପାତ୍ରଙ୍କ ନେତୃତ୍ୱରେ ଜିଲ୍ଲା ପ୍ରଶାସନ ପକ୍ଷରୁ ବିଭିନ୍ନ ପଦକ୍ଷେପ ନିଆଯାଇଛି। ସହରକୁ ସୁନ୍ଦର ଓ ସ୍ୱଚ୍ଛ ରଖିବା ପାଇଁ ବନ୍ତ ଛକ ବସ୍ଷ୍ଟାଣ୍ଡରୁ ଚରମ୍ପା ପର୍ଯ୍ୟନ୍ତ ଉଠା ଦୋକାନୀମାନଙ୍କୁ ସରକାରୀ ଜାଗାରୁ ହଟାଇବାକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। କେନ୍ଦ୍ରାପଡ଼ା ଜିଲ୍ଲା ପଟାମୁଣ୍ଡାଇସ୍ଥିତ ହରିହର ନନ୍ଦ ଆଶ୍ରମ ବିଦ୍ୟାଳୟ ଖେଳପଡ଼ିଆଠାରେ ଅନୁଷ୍ଠିତ 14 ବର୍ଷରୁ କମ୍ ବାଳକ ଓ ବାଳିକା ବିଭାଗର ସିଏମ୍ ଟ୍ରଫି ଫୁଟବଲ ପ୍ରତିଯୋଗିତାର ଦ୍ୱିତୀୟ ସଂସ୍କରଣ

ଉଜ୍ଜୀବିତ ହୋଇଛି। ବାଳକ ବିଭାଗରେ ପଟ୍ଟାମୁଣ୍ଡାଇ ଦଳ 4-2 ଗୋଲ୍ରେ ନେତାଜୀ କ୍ଲବ୍ ରାଜକନିକାଠାରୁ ବିଜୟୀ ହୋଇଛି। ବାଳିକା ବିଭାଗରେ ଆଳି ହାଇସ୍କୁଲ୍ 2-0 ଗୋଲ୍ରେ ଆଳି ଏକ

0: ବର୍ଷା ହେବା ନେଇ ପ୍ରାୟ ସମସ୍ତ ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି। ଏହି ସମୟରେ ପବନର ବେଗ ଘଣ୍ଟା ପ୍ରତି 40-50 କିଲୋମିଟର ରହିବ ବୋଲି ପାଣିପାଗ କେନ୍ଦ୍ର ପକ୍ଷରୁ ଅନୁମାନ କରାଯାଇଛି। ସମ୍ବାଦ ଶେଷ ପୂର୍ବରୁ ପୁଣି ଥରେ ଶୁଣିବା ମୁଖ୍ୟ ସମ୍ବାଦ। ସଠିକ୍ ନ୍ୟାୟ ପ୍ରଦାନ ପାଇଁ ରାଜ୍ୟରେ ପ୍ରତିଷ୍ଠା ହେବ 7 ମହିଳା ଫାଷ୍ଟ ଟ୍ରାକ୍ ଓ 5 ସାଇବର କୋର୍ଟ। ରାଜ୍ୟର ସମସ୍ତ ଜିଲ୍ଲାରେ ଦ୍ୱିତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ। ଓଡ଼ିଶା ଉପକୂଳରୁ ଅତ୍ୟାଧୁନିକ ଅଗ୍ନି କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ। ଚନ୍ଦନ ଯାତ୍ରାର ଶେଷ ଦିବସରେ ପୁରୀ ନରେନ୍ଦ୍ର ପୁଷ୍କରିଣୀରେ ଜଳକ୍ରୀଡ଼ା ସହ ଅନୁଷ୍ଠିତ ହେଉଛି ଭଉଁରୀ ନୀତି। ଏବଂ ଘୂର୍ଣ୍ଣିବଳୟ ପ୍ରଭାବରେ ବଜ୍ରପାତ ସହ ବର୍ଷା ନେଇ ପ୍ରାୟ ସମସ୍ତ ଜିଲ୍ଲାକୁ ସତର୍କ ସୂଚନା। ସମ୍ବାଦ ଶେଷ ହେଲା। ଅଧିକ ସମ୍ବାଦ ପାଇଁ ଆପଣମାନେ newsonair.gov.in ୱେବସାଇଟ୍ ଏବଂ newsonair ଆପ୍ରେ ଲଗ୍ଇନ୍ କରିପାରିବେ।
1: ଆକାଶବାଣୀ କଟକ ଶୁଣନ୍ତୁ ଆଜିର ପ୍ରସଙ୍ଗ।
0: ଆଜିର ପ୍ରସଙ୍ଗ ସୁରକ୍ଷିତ ଜୀବନ ଓ ଆର୍ଥିକ ବ୍ୟବସ୍ଥାକୁ ସଶକ୍ତ କରୁଛି ସାମାଜିକ ସୁରକ୍ଷା ଯୋଜନା। ଆଲେଖ୍ୟ ଆଞ୍ଚଳିକ ସମ୍ବାଦ ବିଭାଗ ଉପସ୍ଥାପନାରେ ମୁଁ ନୀନା ସାହୁ। ସାଧାରଣ ନାଗରିକଙ୍କୁ ଅଧିକ ସୁରକ୍ଷା ପ୍ରଦାନ କରିବା ଏବଂ ଅସମୟରେ ଆର୍ଥିକ ସହାୟତା ଲକ୍ଷ୍ୟ ନେଇ ପ୍ରଧାନମନ୍ତ୍ରୀ ସୁରକ୍ଷା ବୀମା ଯୋଜନା ପ୍ରଣୟନ କରାଯାଇଛି। ଏହି ଯୋଜନାକୁ ଆଜି 11 ପୂରଣ ହୋଇଛି। 2015 ମସିହା ଆଜିର ଦିବସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପଶ୍ଚିମବଙ୍ଗର କୋଲକାତାଠାରେ ଏହି ଯୋଜନାର ଶୁଭାରମ୍ଭ କରିଥିଲେ। ପ୍ରଧାନମନ୍ତ୍ରୀ ଜୀବନଜ୍ୟୋତି ଯୋଜନା, ପ୍ରଧାନମନ୍ତ୍ରୀ ସୁରକ୍ଷା ବୀମା ଯୋଜନା ଏବଂ ଅଟଳ ପେନ୍ସନ୍ ଯୋଜନା ଭଳି 3 ସାମାଜିକ ସୁରକ୍ଷା ଯୋଜନାକୁ ପ୍ରଧାନମନ୍ତ୍ରୀ ଆଜିର ଦିବସରେ ଶୁଭାରମ୍ଭ କରିଥିଲେ। ନାଗରିକଙ୍କ କଲ୍ୟାଣ ପାଇଁ ସମର୍ପିତ ଏହି 3 ଯୋଜନା ଅପ୍ରତ୍ୟାଶିତ ପରିସ୍ଥିତି ଏବଂ ଆର୍ଥିକ ଅନିଶ୍ଚିତତାଠାରୁ ଜୀବନକୁ ସୁରକ୍ଷିତ ରଖିବାର ପ୍ରତିବଦ୍ଧତାକୁ ପ୍ରତିପାଦନ କରୁଛି। ଦେଶର ଅଣସଂଗଠିତ ବର୍ଗର ଲୋକ ଯେପରି ଆର୍ଥିକ ଦୃଷ୍ଟିକୋଣରୁ ସୁରକ୍ଷିତ ରହିବେ ତାହା ସୁନିଶ୍ଚିତ କରିବା ପାଇଁ ସରକାର ପ୍ରଧାନମନ୍ତ୍ରୀ ଜୀବନଜ୍ୟୋତି ବୀମା ଯୋଜନା ଏବଂ ପ୍ରଧାନମନ୍ତ୍ରୀ ସୁରକ୍ଷା ବୀମା ଯୋଜନାକୁ କାର୍ଯ୍ୟକାରୀ କରିଛନ୍ତି। ସେହିଭଳି ବୃଦ୍ଧାବସ୍ଥାରେ ଆର୍ଥିକ ସହାୟତା ଲକ୍ଷ୍ୟ ନେଇ ଅଟଳ ପେନ୍ସନ୍ ଯୋଜନା ଲାଗୁ କରାଯାଇଛି। ଜାତୀୟ ଆର୍ଥିକ ସମାବେଶୀ ମିଶନ ଭାବରେ ଏହି ଯୋଜନାଗୁଡ଼ିକୁ ପ୍ରଣୟନ କରାଯାଇଛି। ଦରିଦ୍ର ଶ୍ରେଣୀର ବ୍ୟକ୍ତିବିଶେଷଙ୍କୁ ଅତ୍ୟାବଶ୍ୟକ ଆର୍ଥିକ ସେବା ପ୍ରଦାନ କରିବା ଏହି ଯୋଜନାଗୁଡ଼ିକର ମୂଳ ଲକ୍ଷ୍ୟ। ଯୋଜନା ଅଧୀନରେ ହିତାଧିକାରୀଙ୍କୁ ଅର୍ଥରାଶି ପ୍ରଦାନ ପାଇଁ ମଧ୍ୟ ସରକାର ସରଳୀକରଣ ପଦ୍ଧତି ପ୍ରବର୍ତ୍ତନ କରିଛନ୍ତି। ଏନେଇ ଜନସଚେତନତା ବୃଦ୍ଧି ପାଇଁ ବିଭିନ୍ନ କ୍ଷେତ୍ରରେ ସରକାରଙ୍କ ପକ୍ଷରୁ ଲକ୍ଷ୍ୟ ଭିତ୍ତିକ ଆଭିମୁଖ୍ୟ ଗ୍ରହଣ କରାଯାଇଛି। ପ୍ରଧାନମନ୍ତ୍ରୀ ଜୀବନଜ୍ୟୋତି ବୀମା ଯୋଜନା ହେଉଛି ଏକ ବର୍ଷିକିଆ ଯୋଜନା ଯାହା ପ୍ରତ୍ୟେକ ବର୍ଷ ଅର୍ଥରାଶି ଗ୍ରହଣ ମାଧ୍ୟମରେ ପୁନଃ କାର୍ଯ୍ୟକ୍ଷମ ହୋଇଥାଏ। କୌଣସି କାରଣବଶତଃ ହିତାଧିକାରୀଙ୍କର ମୃତ୍ୟୁ ହେଲେ ଏଥିପାଇଁ ପରିବାର ସଦସ୍ୟଙ୍କୁ ଆର୍ଥିକ ସହାୟତା ମିଳିଥାଏ। 18-50 ବୟସ୍କ ଯୋଗ୍ୟତା ସମ୍ପନ୍ନ ବ୍ୟକ୍ତି ଏହି ଯୋଜନାରେ ପଞ୍ଜିକୃତ ହୁଅନ୍ତି। ବାର୍ଷିକ 436 ପ୍ରିମିୟମ ବଦଳରେ ମୃତ୍ୟୁକାଳୀନ ସହାୟତା ରାଶି ବାବଦରେ 2,00,000 ମିଳିଥାଏ। ସେହିଭଳି ପ୍ରଧାନମନ୍ତ୍ରୀ ସୁରକ୍ଷା ବୀମା ଯୋଜନା ପ୍ରତ୍ୟେକ ବର୍ଷ କାର୍ଯ୍ୟକ୍ଷମ ହେଉଥିବା ଏକ ଦୁର୍ଘଟଣାଜନିତ ବୀମା ଯୋଜନା। ଦୁର୍ଘଟଣାଜନିତ ମୃତ୍ୟୁ କିମ୍ବା ତତ୍ଜନିତ ଭିନ୍ନକ୍ଷମତା ପାଇଁ ଏଥିରେ ଅର୍ଥ ପ୍ରଦାନର ବ୍ୟବସ୍ଥା ରହିଛି। ବ୍ୟାଙ୍କ କିମ୍ବା ଡାକଘରେ 18-70 ବୟସ୍କ ଯୋଗ୍ୟ ବ୍ୟକ୍ତି ଏହି ଯୋଜନାରେ ନାମ ପଞ୍ଜୀକରଣ କରିପାରିବେ। ବାର୍ଷିକ 20 ପ୍ରିମିୟମ ବଦଳରେ ଦୁର୍ଘଟଣାଜନିତ ମୃତ୍ୟୁ କିମ୍ବା ତତ୍ଜନିତ ସମ୍ପୂର୍ଣ୍ଣ ଭିନ୍ନକ୍ଷମତା ପାଇଁ 2,00,000 ବୀମାରାଶି ପ୍ରଦାନ କରାଯାଇଥାଏ। ତେବେ ଆଂଶିକ ଭିନ୍ନକ୍ଷମ କ୍ଷେତ୍ରରେ ଅର୍ଥରାଶି 1,00,000 ମଧ୍ୟରେ ସୀମିତ ରହିଛି। ଯୋଜନା ଅଧୀନରେ ଗତ ଏପ୍ରିଲ ମାସ 29 ତାରିଖ ସୁଦ୍ଧା 58,09,000 ଉର୍ଦ୍ଧ୍ୱ ବ୍ୟକ୍ତି ପଞ୍ଜିକୃତ ହୋଇଛନ୍ତି। ଏଥିରେ ମହିଳା ପଞ୍ଜିକରଣ ସଂଖ୍ୟା ପାଖାପାଖି ଅର୍ଦ୍ଧେକ ଅର୍ଥାତ୍ 27,45,00,000 ରହିଛି। ପ୍ରଧାନମନ୍ତ୍ରୀ ଜନଧନ ଯୋଜନା ଅଧୀନରେ 19,30,00,000 ପଞ୍ଜିକରଣ ହୋଇଥିବାବେଳେ ଗତ ଏପ୍ରିଲ ମାସ ଶେଷ ସୁଦ୍ଧା 3,667,52,00,000 ପ୍ରଦାନ କରାଯାଇଛି। ଏହି ସମୟ ମଧ୍ୟରେ 1,84,662 ଦାବିର ସମାଧାନ କରାଯାଇଛି। ଗରିବ, ଅବହେଳିତ ଏବଂ ଅଣସଂଗଠିତ କ୍ଷେତ୍ରର ଶ୍ରମିକଙ୍କ ପାଇଁ ଏକ ସାର୍ବଜନୀନ ସାମାଜିକ ସୁରକ୍ଷା ବ୍ୟବସ୍ଥା ଲକ୍ଷ୍ୟରେ ଅଟଳ ପେନ୍ସନ୍ ଯୋଜନାକୁ ଆରମ୍ଭ କରାଯାଇଥିଲା। ଜାତୀୟ ପେନ୍ସନ୍ ବ୍ୟବସ୍ଥାର ସାମଗ୍ରିକ ପ୍ରଶାସନିକ ଓ ସଂସ୍ଥାଗତ ଢାଞ୍ଚା ଅଧୀନରେ ପେନ୍ସନ୍ ପାଣ୍ଠି ନିୟାମକ ଏବଂ ବିକାଶ ପ୍ରାଧିକରଣ ଦ୍ୱାରା ଅଟଳ ପେନ୍ସନ୍ ଯୋଜନା

0: ପରିଚାଳିତ ହୋଇଥାଏ। 18 ରୁ 40 ବର୍ଷ ବୟସ୍କ ସମସ୍ତ ବ୍ୟାଙ୍କ ଖାତାଧାରୀ ଏହି ଯୋଜନାରେ ସାମିଲ ହେବାର ବ୍ୟବସ୍ଥା ରହିଛି, ତେବେ ଆୟକରଦାତାଙ୍କୁ ଏଥିରୁ ବାଦ ଦିଆଯାଇଛି। ଏହି ଯୋଜନାର ପଞ୍ଜୀକୃତଙ୍କ ମଧ୍ୟରେ ପାଖାପାଖି 48% ହେଉଛନ୍ତି ମହିଳା। ବାର୍ଦ୍ଧକ୍ୟ ଅବସ୍ଥାରେ ଏହି ଯୋଜନା ଅଧୀନରେ 1000 ରୁ 5000 ଟଙ୍କା ପର୍ଯ୍ୟନ୍ତ ମାସିକ ପେନ୍ସନ୍ ପ୍ରଦାନର ବ୍ୟବସ୍ଥା ରହିଛି। ଏଥିରେ ସର୍ବନିମ୍ନ ସମୟ ଅବଧି 20 ବର୍ଷ ଧାର୍ଯ୍ୟ ହୋଇଛି। ବୃଦ୍ଧି ପାଉଥିବା ପେନ୍ସନ୍ ପାଣ୍ଠି ଏବଂ ପଞ୍ଜୀକୃତଙ୍କ ସଂଖ୍ୟା ବୃଦ୍ଧି ସହିତ ଏହି ଯୋଜନା ନିମ୍ନ ଆୟକାରୀ ପରିବାର ମଧ୍ୟରେ ଦୀର୍ଘମିଆଦୀ ସଞ୍ଚୟ ସଂସ୍କୃତିକୁ ପ୍ରୋତ୍ସାହନ ପ୍ରଦାନ କରିଛି। ସମସ୍ତଙ୍କ ପାଇଁ ପେନ୍ସନ୍ ଲକ୍ଷ୍ୟ ଦିଗରେ ଏହି ଯୋଜନା ବେଶ୍ ଗୁରୁତ୍ୱପୂର୍ଣ୍ଣ ସାବ୍ୟସ୍ତ ହୋଇଛି। ଦେଶରେ ସୁରକ୍ଷିତ ଜୀବନ ଏବଂ ସୁରକ୍ଷିତ ଆର୍ଥିକ ବ୍ୟବସ୍ଥାକୁ ଏହି 3ଟିଯାକ ସାମାଜିକ ସୁରକ୍ଷା ଯୋଜନା ଗତିଶୀଳ କରିଛି। ତେବେ ଏ ନେଇ ଜନସଚେତନତା ସୃଷ୍ଟିର ଆବଶ୍ୟକତା ରହିଛି।
1: ଶେଷ ହେଲା ଆଜିର ପ୍ରସଙ୍ଗ।

0: ରାଜି ହେଉଥିବାର ଜବର ଖରାକେ ନଜରଥି ରଖିକରି ନିଷ୍ପତ୍ତି ନିଆଯାଇଥିବାର ସାଧାରଣ ପ୍ରଶାସନ ଆଉ ସାଧାରଣ ଅଭିଯୋଗ ବିଭାଗ ତରଫରୁ ସୂଚନା ମିଳିଛି। ଗୁଜରାଟର ସୋମନାଥ ମନ୍ଦିରର ପୁନଃନିର୍ମାଣର 75 ବର୍ଷ ପୂର୍ତ୍ତି ଅବସରରେ ସୋମନାଥ ଅମୃତ 2026 ପାଳନ କରାଯାଉଛି। 5 ଦିନ ଧରିକରି ହେବାର୍କେ ଥିବାର ଉତ୍ସବ ମନ୍ଦିରର ଐତିହାସିକ ଗୁରୁତ୍ୱ ଆଉ ସ୍ଥାୟୀ ଐତିହ୍ୟକେ ପ୍ରତିପାଦନ କରୁଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଇବା ସୋମବାର ଦିନ ସୋମନାଥ ମନ୍ଦିର ଯିବେ। 1026 ସୋମନାଥ ମନ୍ଦିର ଉପରେ ପହିଲା ଥର ଆକ୍ରମଣ ହୋଇଥିଲା। ଏ ବଛର ଇତାର ହଜାରେ ବଛର ପୁରା ହୋଇଛି। 1951 ସୋମନାଥ ମନ୍ଦିର ଫେର ଖୋଲିଥିଲା। ଏ ବଛର ଇତାର 75 ବାର୍ଷିକୀ ପାଳନ କରାଯାଉଛି। ଭାରତର ପହିଲା ରାଷ୍ଟ୍ରପତି ଡକ୍ଟର ରାଜେନ୍ଦ୍ର ପ୍ରସାଦ 1951 ଇଟାକେ ଦେଶ ଉଦ୍ଦେଶ୍ୟ ଉତ୍ସର୍ଗ କରିଥିଲେ। ଭଗବାନ ଶିବଙ୍କର 12 ଆଦି ଜ୍ୟୋତିର୍ଲିଙ୍ଗ ଭିତରୁ ପହିଲା ଭାବେ ସୋମନାଥ ମନ୍ଦିର ଗୋଟିଏ ପବିତ୍ର ଜାଗାର ମାନ୍ୟତା ପାଇଛି। ବୌଦ୍ଧ ଜିଲ୍ଲାର ସୋମନାଥ ସ୍ୱାଭିମାନ ପର୍ବର 1000 ବର୍ଷ ପୂର୍ତ୍ତି ଅବସରରେ ଜିଲ୍ଲାସ୍ତରୀୟ କାର୍ଯ୍ୟକ୍ରମ ଲାଗି ପ୍ରସ୍ତୁତି ବୈଠକ ହୋଇଯାଇଛି। ଆଇବା ସୋମବାର ଦିନ ଜିଲ୍ଲାର ପବିତ୍ର ରାମେଶ୍ୱର ମନ୍ଦିର ପରିସରର ଓଡ଼ିଆ ଭାଷା ସାହିତ୍ୟ ସଂସ୍କୃତି ବିଭାଗ ତରଫରୁ ଗୋଟିଏ ଖାସ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି। ପୁରୀନ ଶ୍ରୀକ୍ଷେତ୍ର ଭଉଁରୀ ଯାତ୍ରା ଅବସରରେ ଆଜି ପରମ୍ପରା ଅନୁସାରେ ରଥଖଳାନ 3 ରଥ ଥି ଚକ ଅଖ ଡେରା ନୀତି ସରିଛି। ସକାଳ ଧୂପ ନୀତି ଶେଷ ହେବା ଋତୁରୁ ଘଣ୍ଟ ଛତା ବିଜେ କାହାଳୀ ସାଙ୍ଗେ ପଟୁଆର୍ଥି ଆଜ୍ଞାମାଳ ବିଜେ ହୋଇଥିଲା। ପୂଜାପଣ୍ଡା ସେବକମାନେ ବିଧି ଅନୁସାରେ 3 ରଥ ଲାଗି ଆଜ୍ଞାମାଳକେ ରଥଖଳାନ ବିଜେ କରିବା ଋତୁରୁ 3 ରଥର ଚକ ସାଙ୍ଗେ ଅଖ ସଂଯୋଗ କରାଯାଇଥିଲା। ଆଜି ବାହାର ଚନ୍ଦନଯାତ୍ରାର ଶେଷ ଦିନେ ନରେନ୍ଦ୍ର ପୁଷ୍କରିଣୀନ ରାତ୍ର ଚାପଥି 21 ଘେରା ଜଳକ୍ରୀଡ଼ା ସହିତ ଭଉଁରୀ ବିଧି ହେବା। ଏ ଅବସରରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡକ୍ଟର ଅରବିନ୍ଦ ପାଢ଼ୀ କହିଛନ୍
1: ପରମ୍ପରା ଅଛି, ନୀତିକାନ୍ତି ଅଛି, ଠିକ ହିସାବରେ ସମ୍ପାଦିତ ହେଉଛି। ନିର୍ମାଣ ସହିତ ଯେତିକି ସମ୍ପୃକ୍ତ ସେବକ ଅଛନ୍ତି ଏବଂ ଅଗଣିତ ଜଗନ୍ନାଥ ପ୍ରେମୀ ବନ୍ଧୁମାନଙ୍କୁ ଆମେ ଗଭୀର କୃତଜ୍ଞତା ଜ୍ଞାପନ କରୁଛୁ ଏବଂ ମହାପ୍ରଭୁଙ୍କର ସମସ୍ତଙ୍କ ଉପରେ ଆଶିଷ ରହୁ ଏହି କାମନା। ରଥ ନିର୍ମାଣ ପାଇଁ ଯାହା ବି ରଥ କାଠର ଆବଶ୍ୟକତା ରହୁଛି ବା ଅନ୍ୟାନ୍ୟ ଦ୍ରବ୍ୟ ସାମଗ୍ରୀର ଆବଶ୍ୟକତା ରହୁଛି ତାହା ଠିକ ହିସାବରେ ଯୋଗାଣ ହୋଇସାରିଛି ଏବଂ ଆମେ ସମସ୍ତ ସେବାୟତ ବନ୍ଧୁମାନଙ୍କର ସେହି ଭୋଇ ସେବକ ହୁଅନ୍ତୁ, ମହାରଣା ସେବକ ହୁଅନ୍ତୁ, ରୂପକାର ହୁଅନ୍ତୁ, ସମସ୍ତଙ୍କ ସାଙ୍ଗରେ ଉତ୍ତମ ସମନ୍ୱୟ ଅଛି। ଆଗାମୀ ଦିନରେ ଆମେ ଆହୁରି ମଧ୍ୟ ସମସ୍ତଙ୍କ ସାଙ୍ଗରେ ବୈଠକ କରିବୁ। ଚଳିତ ବର୍ଷର ଘୋଷଯାତ୍ରା ଯାହାକି ଜୁଲାଇ ମାସର 16 ତାରିଖ ଦିନ ଅନୁଷ୍ଠିତ ହେବାକୁ ଯାଉଛି ତାହା ସର୍ବଶୁଭେ ହେଉ ବୋଲି ମହାପ୍ରଭୁଙ୍କ ପାଖରେ ଆମେ ଶରଣ ପଶୁଛୁ ଏବଂ ତାଙ୍କର ଆଶିଷ କାମନା କରୁ।
0: ବାହାର ଚନ୍ଦନଯାତ୍ରା ଉତ୍ତରୁ ଆଇବା 10 ଆର୍ 11 ତାରିଖ 2 ଦିନ ଧରିକରି ଶ୍ରୀମନ୍ଦିର ଭିତର ରତ୍ନଭଣ୍ଡା ରତ୍ନ ଅଳଙ୍କାର ଗନ୍ତିମନ୍ତି କାମ ଫେରଘାଏ ମୂଲ ହେବା ବୋଲି ଶ୍ରୀ ପାଢ଼ୀ ସୂଚନା ଦେଇଛନ୍। ମହାପ୍ରଭୁଙ୍କର ବାହାର ଚନ୍ଦନଯାତ୍ରା ଓ ଆଜି ହେଉଥିବା ଭଉଁରୀ ନୀତି ଲାଗି ଗନ୍ତିମନ୍ତି କାମ ଅସ୍ଥାୟୀ ଭାବେ ସ୍ଥଗିତ ରଖାଯାଇଥିଲା। ଏପ୍ରିଲ 14 ତାରିଖରୁ ମୂଲ ହୋଇଥିବାରି କାମ ଥି ଏତକ 100 ଏତକା ଅଳଙ୍କାର ଗନ୍ତି ଶେଷ ହୋଇଛି। ରାଜ୍ୟ ସରକାରଙ୍କ ତରଫରୁ ତିଆରି ମାର୍ଗଦର୍ଶିକା ଅନୁସାରେ ଗନ୍ତି କାମ କରାଯାଉଛି। ସାଧାରଣ ଲୋକଙ୍କୁ ସୁରକ୍ଷା ଦେବାର ଆଉ ସମୟାଥି ଆର୍ଥିକ ସାହାଯ୍ୟ ଲାଗି ମୂଲ ହୋଇଥିବା ପ୍ରଧାନମନ୍ତ୍ରୀ ସୁରକ୍ଷା ବୀମା ଯୋଜନାକେ ଆଜି 11 ବର୍ଷ ପୂରା ହୋଇଛି। 2015 ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରଧାନମନ୍ତ୍ରୀ ଜୀବନଜ୍ୟୋତି ଯୋଜନା, ସୁରକ୍ଷା ବୀମା ଯୋଜନା, ଅଟଲ ପେନ୍ସନ୍ ଯୋଜନା ବାଗିର 3 ସାମାଜିକ ଯୋଜନାକେ ପଶ୍ଚିମବଙ୍ଗ କୋଲକାତାଠାରେ ଶୁଭାରମ୍ଭ କରିଥିଲେ। ଏ ବାବଦେ ଶୁଣୁ ଗୋଟିଏ ଉପସ୍ଥାପନା।
2: ଦେଶର ଅଣସଂଗଠିତ ବର୍ଗ ଲୋକଙ୍କୁ ଆର୍ଥିକ ଦୃଷ୍ଟିରୁ ସୁରକ୍ଷିତ ରଖିବା ଲାଗି ପ୍ରଧାନମନ୍ତ୍ରୀ ଜୀବନଜ୍ୟୋତି ବୀମା ଯୋଜନା ଆଉ ପ୍ରଧାନମନ୍ତ୍ରୀ ସୁରକ୍ଷା ବୀମା ଯୋଜନାକୁ କାର୍ଯ୍ୟକାରୀ କରାଯାଉଛି। ସେନ୍ତା ବୃଦ୍ଧାବସ୍ଥାତି ଆର୍ଥିକ ସାହାଯ୍ୟ ଲାଗି ଅଟଲ ପେନ୍ସନ୍ ଯୋଜନା ଲାଗୁ କରାଯାଇଛି। ଦାରିଦ୍ର୍ୟ ସୀମାରେଖା ତଳେ ଥିବା ଲୋକ ଆର୍ଥିକ ସେବା ଦେବାଟା ଯୋଜନାମାନଙ୍କର ମୁଖ୍ୟ ଲକ୍ଷ୍ୟ ଆଏ। ପ୍ରଧାନମନ୍ତ୍ରୀ ଜୀବନଜ୍ୟୋତି ବୀମା ଯୋଜନାର କେନ୍ସି ହିତାଧିକାରୀଙ୍କ ମୃତ୍ୟୁ ହେଲେ ପରିବାର ଲୋକ ଆର୍ଥିକ ସାହାଯ୍ୟ ମିଳିଥିସି। 18-50 ବର୍ଷ ବୟସର ଲୋକ ଇଥି ପଞ୍ଜିକୃତ ହୋଇପାରସନ୍। ବଛରକ 536 ପ୍ରିମିୟମ ବଦଲେ ମୃତ୍ୟୁକାଳୀନ ସାହାଯ୍ୟ ବାବଦେ 2 ଲକ୍ଷ ମିଲ୍ସି। ଗଲା 11 ବର୍ଷ ଭିତରେ ପ୍ରଧାନମନ୍ତ୍ରୀ ସୁରକ୍ଷା ବୀମା ଯୋଜନା ଦୁର୍ଘଟଣା ବୀମା ସରଳ ସୁଲଭ ଆଉ ସହଜଥି ମିଳୁଛି। ଏଛେନ୍ତକ ଇଥି 58.9 କୋଟି ଅଧିକା ଲୋକ ପଞ୍ଜୀକରଣ କରିସାରିଛନ୍। ସେମାନଙ୍କର ଭିତରୁ ଏପ୍ରିଲ ମାସ ଶେଷ ତକ 3,676.9 କୋଟି ଦିଆଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଲୋକଙ୍କର ସ୍ୱାସ୍ଥ୍ୟ ସୁରକ୍ଷା କ୍ଷେତ୍ରର ଭିନ୍ ଭିନ୍ ପଦକ୍ଷେପ ନିଆଯାଇଛି। ଆଇବା ଦିନେ ଏହି ଯୋଜନାକେ ଆହୁରି ଅଧିକା ଲୋକଙ୍କ ପାଖେ ପହଞ୍ଚାବାରକେ ଲକ୍ଷ୍ୟ ରଖାଯାଇଛି। ଆକାଶବାଣୀ ସମ୍ବଲପୁର ସମ୍ବାଦ ବିଭାଗ ତରଫରୁ ସୁପ୍ରୀତି ମିଶ୍ର।
0: ରାଜ୍ୟର ସବୁ ଜିଲ୍ଲାନ ଆଜି ରାଷ୍ଟ୍ରୀୟ ଆଇନସେବା ପ୍ରାଧିକରଣ ତରଫରୁ 2 ରାଷ୍ଟ୍ରୀୟ ଲୋକ ଅଦାଲତ ହୋଇଯାଇଛି। ଓଡ଼ିଶା ଆଇନସେବା ପ୍ରାଧିକରଣର ମୁଖ୍ୟ ପୃଷ୍ଠପୋଷକ ଆଉ ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ୍ ହରିଶ ଟଣ୍ଡନଙ୍କର ଦେଖରେଖ

ରାଷ୍ଟ୍ରୀୟ ଲୋକ ଅଦାଲତର ଆୟୋଜନ କରାଯାଇଛି। ଓଡ଼ିଶା ହାଇକୋର୍ଟ ପରିସନ୍ନ ହୋଇଥିବା ରାଷ୍ଟ୍ରୀୟ ଲୋକ ଅଦାଲତଟି 115 ମାମଲାର ସମାଧାନ ହେବାର ସହିତ 9,68,11,334 ଟଙ୍କା କ୍ଷତିପୂରଣ ଦିଆଯାଇଛି। ଲୋକ ଅଦାଲତଟି ହାଇକୋର୍ଟର 11 ବିଚାରପତି ଭିନ୍ ଭିନ୍ ମାମଲାର ଶୁଣାଣି କରିଛନ୍। ନୂଆପଡ଼ା ଜିଲ୍ଲା ଆଇନସେବା ପ୍ରାଧିକରଣ ତରଫରୁ 2 ରାଷ୍ଟ୍ରୀୟ ଲୋକ ଅଦାଲତ ହୋଇଯାଇଛି। ଅଦାଲତଟି ମୋଟ 5,796 ମାମଲାର ଆପୋଷ ସମାଧାନ କରାଯାଇଛି। ଏଥି ପାରିବାରିକ, ଦେୱାନୀ, ମୋଟର ଦୁର୍ଘଟଣା ଜନିତ କ୍ଷତିପୂରଣ, ଖାଉଟି ଓ ରାଜସ୍ୱ ମାମଲା ସାମିଲ ଥିଲା। ପାଖାପାଖି 1,83,00,000 ଟଙ୍କାର ଆପୋଷ ସମାଧାନ କରାଯାଇଛି। ଭାରତ ଗଲାକାଲି ଓଡ଼ିଶାର ଡକ୍ଟର ଏପିଜେ ଅବଦୁଲ କଲାମ ଦ୍ୱୀପନୁ ଏମ୍ଆଇଆର୍ଭି ସିଷ୍ଟମ ସହିତ ଉନ୍ନତ ଅଗ୍ନି କ୍ଷେପଣାସ୍ତ୍ର ସଫଳ ପରୀକ୍ଷଣ କରିଛି। ପ୍ରତିରକ୍ଷା ମନ୍ତ୍ରଣାଳୟର ସୂଚନା ଅନୁସାରେ ଏହି କ୍ଷେପଣାସ୍ତ୍ର ଭିନ୍ ଭିନ୍ ପେଲୋଡ୍ ସହିତ ଭାରତୀୟ ମହାସାଗରୀୟ ଅଞ୍ଚଳର ବ୍ୟାପକ ଭୌଗୋଳିକ ଇଲାକା ନଥିବା ଭିନ୍ ଭିନ୍ ଲକ୍ଷ୍ୟକେ ସଠିକ୍ ଭାବେ ଭେଦ କରିଛି। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ, ଡିଆର୍ଡିଓ, ଭାରତୀୟ ସେନା ଓ ଶିଳ୍ପ ସଂସ୍ଥାକୁ ଏହି ସଫଳତା ଲାଗି ଅଭିନନ୍ଦନ ଜଣାଇଛନ୍। ସେ କହିଛନ୍, ଏମ୍ଆଇଆର୍ଭି କ୍ଷମତା ଏହାଦେ ବଢ଼ୁଥିବା ସୁରକ୍ଷା ଆହ୍ୱାନ ଥି ଦେଶ ପ୍ରତିରକ୍ଷା ପ୍ରସ୍ତୁତି ଲାଗି ବହୁତ ବଡ଼ ଭୂମିକା ନେବା। ବଦଲୁଥିବା ଜନସଂଖ୍ୟା ପରିସ୍ଥିତିକେ ନଜରଥି ରଖିକରି ଆଇନ ବ୍ୟବସ୍ଥାକେ ସମୟ ଉପଯୋଗୀ କରବାର ଉପରେ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଜୋର ଦେଇଛନ୍। ଆଜି ଭୁବନେଶ୍ୱରର ଆଇନ ବିଭାଗ ୟୁଏନ୍ଏଫ୍ପିଏର ମିଲିତ କର୍ମଶାଳାଥି ଯୋଗ ଦେଇକରି ସେ କହିଛନ୍, ବିକଶିତ ଓଡ଼ିଶା 2036 ଆଉ ବିକଶିତ ଭାରତ 2047 ଲକ୍ଷ୍ୟ ପୂରା କରବାର ଲାଗି ଆଇନଟି ସୁଧାର ଆଣବାର ବହୁତ ଜରୁରୀ ହେ। ମହିଳାମାନଙ୍କ ସୁରକ୍ଷା ଲାଗି 7 ମହିଳା ଫାଷ୍ଟ୍ରାକ୍ କୋର୍ଟ ଆଉ ସାଇବର ଅପରାଧର ମୁକାବିଲା ଲାଗି 5 ସ୍ୱତନ୍ତ୍ର ସାଇବର କୋର୍ଟ ସ୍ଥାପନା କରବାରକେ ରାଜ୍ୟ ସରକାର ବିଚାର କରୁଛନ୍। ଗ୍ରାମାଞ୍ଚଳର ଜନଜାତୀୟମାନଙ୍କ ଲାଗି ସ୍ଥାନୀୟ ଭାଷାଥି ଆଇନଗତ ସଚେତନତା କାର୍ଯ୍ୟକ୍ରମ କରବାର ସହିତ ଯୁବକୈନ୍ଦ୍ରିକ ନୀତି ପ୍ରଣୟନ ଉପରେ ବିଲ୍ ସରକାର ବିଚାର କରୁଛନ୍। ଓଡ଼ିଶା ଜଳ ନିଗମ ୱାଟକୋ ନିଜର ଅଧୀନତି ଥିବାର 29 ସହରାଞ୍ଚଳନ 100% ଘରୋଇ ପାଇପ୍ ଜଳ ସଂଯୋଗକେ ସୁନିଶ୍ଚିତ କରିକରି ଗୋଟିଏ ଐତିହାସିକ ସଫଳତା ହାସଲ କରିଛି। ଭୁବନେଶ୍ୱରର ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡକ୍ଟର କୃଷ୍ଣଚନ୍ଦ୍ର ମହାପାତ୍ରଙ୍କର ଅଧ୍ୟକ୍ଷତାରେ ହୋଇଥିବା ଗୋଟିଏ ସମୀକ୍ଷା ବୈଠକଟି ଏହି ସୂଚନା ଦିଆଯାଇଛି। ଏହାଦେ 11 ସହରନ 24 ସଫା ପିଇବାର ପାଇଁ ଯୋଗାଣ ଚାଲିଥିବାର ବେଳେ ଅଲଗା 17 ସହରନ ଇତାର ସମ୍ପ୍ରସାରଣ କାମ ଜାରି ରହିଛି। 2026-27 ଆର୍ଥିକ ବର୍ଷରେ ଜଲ୍ ଆର୍ ସ୍ୱେରେଜ୍ ଭିତ୍ତିଭୂମି ବିକାଶ ଲାଗି 920 କୋଟି ଟଙ୍କାର କାର୍ଯ୍ୟ ଯୋଜନା ତିଆରି ହୋଇଥିବାର ୱାଟକୋ ତରଫରୁ କୁହାଯାଇଛି। ଦକ୍ଷିଣ ଆଣ୍ଡାମାନ ସାଗରର ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଲୟ ଆଇବା ସୋମବାର ତକ ଲଘୁଚାପଟି ବଦଳିବାର ସମ୍ଭାବନା ରହିଛି। ଏତାର ପ୍ରଭାବଟି ରାଜ୍ୟରେ ବର୍ଷା ହେବା ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ତରଫରୁ ଅନୁମାନ କରାଯାଇଛି। ଆଇବା 24 ଭିତରେ ବିଜୁଳି ଘଡ଼ଘଡ଼ି ସହିତ ବର୍ଷା ହେବା ବୋଲି ପାଖାପାଖି ସବୁ ଜିଲ୍ଲାକେ କେନ୍ଦ୍ର ତରଫରୁ ସତର୍କ ସୂଚନା ଜାରି କରାଯାଇଛି। ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ଭାବେ ବିଜେପି ବିଧାୟକ ଦଳର ନେତା ଶୁଭେନ୍ଦୁ ଅଧିକାରୀ ନେଲେ ଶପଥ। ପ୍ରଧାନମନ୍ତ୍ରୀ ଜୀବନଜ୍ୟୋତି ସୁରକ୍ଷା ବୀମା ଓ ଅଟଲ ପେନ୍ସନ୍ ଯୋଜନାକୁ ଆଜି ପୁରା 11 ରାଜ୍ୟର ସବୁ ଜିଲ୍ଲାନ ଆଜି ହୋଇଯାଇଛି 2 ରାଷ୍ଟ୍ରୀୟ ଲୋକ ଅଦାଲତ। ଆଉ ଦକ୍ଷିଣ ଆଣ୍ଡାମାନ ସାଗରନ ହୋଇଥିବାର ଘୂର୍ଣ୍ଣିବଲୟ ଆଇବା ସୋମବାର ଲଘୁଚାପଟି ବଦଳିବା ପାଣିପାଗ ବିଜ୍ଞାନ କେନ୍ଦ୍ର ସୂଚନା। ଆଜି ଆଞ୍ଚଳିକ ଖବର ଇନ ଶେଷ ହେଲା। ଜୁହାର।

0: ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଓଡ଼ିଆରେ ସମ୍ବାଦ ଶୁଣିପାରିବେ କିଛିକ୍ଷଣ ମଧ୍ୟରେ।
1: ଆକାଶବାଣୀ ସମ୍ବାଦ ପଢୁଛନ୍ତି ସୁଭାଷ ଚନ୍ଦ୍ର ଶତପଥୀ। ମୁଖ୍ୟ ସମ୍ବାଦ, ପ୍ରଧାନମନ୍ତ୍ରୀ ଆସନ୍ତାକାଲି କର୍ଣ୍ଣାଟକ ତେଲେଙ୍ଗାନା ଗସ୍ତରେ ଯାଇ ବିଭିନ୍ନ ପ୍ରକଳ୍ପର କରିବେ ଉଦ୍ଘାଟନ। ସାମାଜିକ ସୁରକ୍ଷା ପ୍ରଦାନ ଲକ୍ଷ୍ୟରେ କାର୍ଯ୍ୟକାରୀ ହେଉଥିବା ଜନସୁରକ୍ଷା ଯୋଜନାର 11 ବର୍ଷ ପୂର୍ତ୍ତି। ଓଡ଼ିଶାର 5 ସମେତ ଦେଶର 42 ପଞ୍ଚାୟତକୁ ମିଳିବ ଜାତୀୟ ପୁରସ୍କାର। ବେଆଇନ ଅର୍ଥ ଦେଣନେଣ ମାମଲାରେ ପଞ୍ଜାବର ମନ୍ତ୍ରୀ ଗିରଫ ଏବଂ ଆଇପିଏଲ୍ କ୍ରିକେଟରେ ଗୁଜରାଟ ଟାଇଟାନ୍ସ ବିପକ୍ଷରେ ରାଜସ୍ଥାନ ରୟାଲ୍ସ ଟସ୍ ଜିତି ବୋଲିଂ କରିବାକୁ ନିଷ୍ପତ୍ତି ନେଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ତେଲେଙ୍ଗାନାରେ 1535 କୋଟି ଟଙ୍କା ମୂଲ୍ୟର ରେଳ ଭିତ୍ତିଭୂମି ପ୍ରକଳ୍ପକୁ ଦେଶ ଉଦ୍ଦେଶ୍ୟରେ ଉତ୍ସର୍ଗ କରିବେ। ରେଳ କ୍ଷମତାରେ ସୁଦୃଢ଼ୀକରଣ ଏବଂ ରେଳପଥରେ ଯାତାୟାତକୁ ସୁଗମ କରିବା ଲକ୍ଷ୍ୟରେ ପ୍ରଧାନମନ୍ତ୍ରୀ 118 କିଲୋମିଟର କାଜିପେଟ୍ ବିଜୟୱାଡ଼ା ମଲ୍ଟିଟ୍ରାକିଂ ପ୍ରକଳ୍ପ ଏବଂ ରେଳ ବାଇପାସ୍ ଅଧୀନରେ କାଜିପେଟ୍ ରେଳ ସମେତ ବିଭିନ୍ନ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବେ। ଏହାଦ୍ୱାରା ଗ୍ରାଣ୍ଡ ଟ୍ରଙ୍କ୍ କରିଡରରେ ଦ୍ରୁତ ଭାବେ ଟ୍ରେନ୍ ଚଳାଚଳ କରିବା ସହିତ ଭିଡ଼ ହ୍ରାସ କରାଯାଇପାରିବ। ସେହିପରି ଟ୍ରେନ୍ ମାଧ୍ୟମରେ ମାଲ ପରିବହନ ବ୍ୟବସ୍ଥା ମଧ୍ୟ ତ୍ୱରାନ୍ୱିତ ହେବ ବୋଲି ରେଳ ବିଭାଗ ପକ୍ଷରୁ କୁହାଯାଇଛି। ରେଳ ବାଇପାସ୍ ଅଧୀନରେ ଦେଶ ଉଦ୍ଦେଶ୍ୟରେ ଉତ୍ସର୍ଗ ହେବାକୁ ଥିବା କାଜିପେଟ୍ ରେଳ ଦ୍ୱାରା ହାଇଦ୍ରାବାଦ ବଲହରଶାହ ଏବଂ ବିଜୟୱାଡ଼ାକୁ ଟ୍ରେନ୍ ଚଳାଚଳ ସହଜ ଏବଂ ସୁଗମ ହୋଇପାରିବ। କାଜିପେଟ୍ ଜଙ୍କସନ୍ରେ ଭିଡ଼ ହ୍ରାସ ହେବ ପରେ ପ୍ରଧାନମନ୍ତ୍ରୀ ଆସନ୍ତାକାଲି ସନ୍ଧ୍ୟାରେ ସିକନ୍ଦରାବାଦସ୍ଥିତ ପ୍ୟାରେଡ୍ ଗ୍ରାଉଣ୍ଡରେ ଜନସଭାରେ ଦଳୀୟ କର୍ମୀମାନଙ୍କୁ ଉଦ୍ବୋଧନ ଦେବାର କାର୍ଯ୍ୟସୂଚୀ ରହିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ମଧ୍ୟ କର୍ଣ୍ଣାଟକ ଯିବେ। ପୂର୍ବାହ୍ନ 11:00 ବେଙ୍ଗାଲୁରୁସ୍ଥିତ ଆର୍ଟ ଅଫ୍ ଲିଭିଂର 45ତମ ବାର୍ଷିକ ସମାରୋହରେ ଶ୍ରୀ ମୋଦି ଯୋଗଦେବେ। ସେଠାକାର ଆନ୍ତର୍ଜାତିକ କେନ୍ଦ୍ରରେ ନବନିର୍ମିତ ଧ୍ୟାନ ମନ୍ଦିରକୁ ପ୍ରଧାନମନ୍ତ୍ରୀ ଉଦ୍ଘାଟନ କରିବାର କାର୍ଯ୍ୟସୂଚୀ ରହିଛି। ଶ୍ରୀ ମୋଦି ସେଠାରେ ଏକ ଜନସମାବେଶକୁ ସମ୍ବୋଧନ କରିବେ। ବିଜେପି ବିଧାୟକ ଦଳ ନେତା ଶୁଭେନ୍ଦୁ ଅଧିକାରୀ ଆଜି ପଶ୍ଚିମବଙ୍ଗର ନୂତନ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି। ରାଜ୍ୟରେ ତାଙ୍କ ନେତୃତ୍ୱରେ ଏହା ହେଉଛି ପ୍ରଥମ ବିଜେପି ସରକାର। ରାଜ୍ୟପାଳ ଆର୍ଏନ୍ ରବି କୋଲକାତାର ବ୍ରିଗେଡ୍ ପ୍ୟାରେଡ୍ ଗ୍ରାଉଣ୍ଡଠାରେ ଆୟୋଜିତ ଶପଥ ଗ୍ରହଣ ସମାରୋହରେ ଶ୍ରୀ ଅଧିକାରୀଙ୍କୁ ପଦ ଓ ଗୋପନୀୟତାର ଶପଥପାଠ କରାଇଥିଲେ। ରାଜ୍ୟପାଳ ଆଜି ମନ୍ତ୍ରିମଣ୍ଡଳର 5 ଜଣ କ୍ୟାବିନେଟ୍ ମନ୍ତ୍ରୀ ଦିଲ୍ଲୀପ ଘୋଷ, ଅଗ୍ନିମିତ୍ରା ପଲ, ଅଶୋକ କୀର୍ତ୍ତନିଆ, ନିଶିତ ପ୍ରମାଣିକ ଏବଂ ଖୁଦିରାମ ଟୁଡୁଙ୍କୁ ମଧ୍ୟ ଶପଥପାଠ କରାଇଥିଲେ। ନୂତନ ଭାବେ ନିର୍ବାଚିତ ବିଧାୟକମାନେ ବିଧାନସଭାରେ ଆସନ୍ତା 13 ତାରିଖରେ ଶପଥ ଗ୍ରହଣ କରିବେ। ଆଜିର ଶପଥ ଗ୍ରହଣ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ, ଏନ୍ଡିଏ ତଥା ବିଜେପି ଶାସିତ ରାଜ୍ୟଗୁଡ଼ିକର ମୁଖ୍ୟମନ୍ତ୍ରୀ, ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବୀନ ଏବଂ ଦଳର ନେତାମାନେ ଅଂଶଗ୍ରହଣ କରିଥିଲେ। ପଶ୍ଚିମବଙ୍ଗରେ ଅନୁଷ୍ଠିତ ବିଧାନସଭା ନିର୍ବାଚନରେ ବିଜେପି 207 ଆସନରେ ବିଜୟ ଲାଭ କରିଥିବା ବେଳେ ତୃଣମୂଳ କଂଗ୍ରେସ ମାତ୍ର 80 ଆସନ ଲାଭ କରିଥିଲା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପଶ୍ଚିମବଙ୍ଗର ନୂତନ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଥିବା ଶୁଭେନ୍ଦୁ ଅଧିକାରୀ ଏବଂ ଅନ୍ୟ ମନ୍ତ୍ରୀମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରି ପ୍ରଧାନମନ୍ତ୍ରୀ କହିଛନ୍ତି, ଶ୍ରୀ ଅଧିକାରୀ ଲୋକମାନଙ୍କ ସହ ଗଭୀର ଭାବେ ଯୋଡ଼ି ହୋଇ ରହିଆସିଛନ୍ତି ଏବଂ ଖୁବ୍ ନିକଟରୁ ସେମାନଙ୍କର ଆଶା ଓ ଆକାଂକ୍ଷାକୁ ବୁଝିପାରିଛନ୍ତି। ଶ୍ରୀ ମୋଦି ତାଙ୍କର ଶାସନକାଳ ସମ୍ପୂର୍ଣ୍ଣ ଏବଂ ସଫଳ ପରିଚାଳନା ପାଇଁ ଆଶା ବ୍ୟକ୍ତ କରିଛନ୍ତି। ତାମିଲନାଡୁରେ ନୂତନ ସରକାର

ଗଠନ ପାଇଁ ଟିଭିକେ ସପକ୍ଷରେ 120 ଜଣ ବିଧାୟକଙ୍କ ସମର୍ଥନ ରହିଥିବା ଶ୍ରୀ ଜୋସେଫ ବିଜୟ ଦାବି କରିଛନ୍ତି। ନିକଟରେ ଅନୁଷ୍ଠିତ ବିଧାନସଭା ନିର୍ବାଚନରେ ଟିଭିକେ ସର୍ବାଧିକ 108 ଆସନରେ ବିଜୟୀ ହୋଇ ଏକକ ସଂଖ୍ୟାଗରିଷ୍ଠତା ହାସଲ କରିଥିଲା। ଟିଭିକେ ପକ୍ଷରୁ କୁହାଯାଇଛି ଉଭୟ ଭିସିକେ ଏବଂ ଆଇୟୁଏମ୍ଏଲ୍ ତାଙ୍କ ସରକାର ଗଠନ ସପକ୍ଷରେ ନିଃସର୍ତ୍ତ ସମର୍ଥନ ଜଣାଇଛନ୍ତି। ସମଗ୍ର ଦେଶରେ ନାଗରିକମାନଙ୍କୁ ସାମାଜିକ ସୁରକ୍ଷା ପ୍ରଦାନ ଲକ୍ଷ୍ୟରେ କାର୍ଯ୍ୟକାରୀ ହେଉଥିବା ପ୍ରଧାନମନ୍ତ୍ରୀ ସୁରକ୍ଷା ବୀମା ଯୋଜନା, ପ୍ରଧାନମନ୍ତ୍ରୀ ଜୀବନଜ୍ୟୋତି ବୀମା ଯୋଜନା ଏବଂ ଅଟଳ ପେନ୍ସନ୍ ଯୋଜନାର 11 ପୂର୍ତ୍ତି ହୋଇଛି। ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଏହିସବୁ ଯୋଜନା ବିଶେଷକରି ସମାଜର ଅବହେଳିତ ଲୋକଙ୍କୁ ଆର୍ଥିକ ସୁରକ୍ଷା ପ୍ରଦାନ ଲକ୍ଷ୍ୟରେ କାର୍ଯ୍ୟକାରୀ କରାଯାଇଥିଲା। ଯୋଜନାଗୁଡ଼ିକ ସମ୍ପର୍କରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନାଗରିକମାନଙ୍କୁ ସ୍ୱଳ୍ପ ମୂଲ୍ୟରେ ବୀମା ଏବଂ ପେନ୍ସନ୍ ସୁବିଧା ଯୋଗାଇ ଦେବା ନିମନ୍ତେ ପିଏମ୍ ଜୀବନଜ୍ୟୋତି ବୀମା ଯୋଜନା, ପିଏମ୍ ସୁରକ୍ଷା ବୀମା ଯୋଜନା ଏବଂ ଅଟଳ ପେନ୍ସନ୍ ଯୋଜନାକୁ ନେଇ ଜନସୁରକ୍ଷା ଯୋଜନାର ଶୁଭାରମ୍ଭ କରିଥିଲେ। ପିଏମ୍ ଜୀବନଜ୍ୟୋତି ବୀମା ଯୋଜନା ଅଧୀନରେ 27 କୋଟିରୁ ଉର୍ଦ୍ଧ, ପିଏମ୍ ସୁରକ୍ଷା ବୀମା ଯୋଜନା ଅଧୀନରେ 58 କୋଟି ଏବଂ ଅଟଳ ପେନ୍ସନ୍ ଯୋଜନା ଅଧୀନରେ 9 କୋଟି ହିତାଧିକାରୀ ନାମ ପଞ୍ଜୀକରଣ କରିଥିବା ଶ୍ରୀମତୀ ସୀତାରମଣ ସୂଚନା ଦେଇଛନ୍ତି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ସରକାରଙ୍କ ପକ୍ଷରୁ ଜାତୀୟ ପଞ୍ଚାୟତ ପୁରସ୍କାର 2025 ପାଇଁ ବିଜେତାଙ୍କ ନାମ ଘୋଷଣା କରାଯାଇଛି। ଏହି ପୁରସ୍କାର ପାଇଁ ଦେଶର 42 ପଞ୍ଚାୟତକୁ ମନୋନୀତ କରାଯାଇଛି। ଆସନ୍ତା ମାସ 3 ନୂଆଦିଲ୍ଲୀରେ ପୁରସ୍କାର ବିତରଣ ସମାରୋହ ଅନୁଷ୍ଠିତ ହେବ ବୋଲି ପଞ୍ଚାୟତରାଜ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି। ମନ୍ତ୍ରଣାଳୟ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ କର୍ଣ୍ଣାଟକର 6 ପଞ୍ଚାୟତ ଏହି ପୁରସ୍କାର ପାଇବା ଲାଗି ଚୟନ ହୋଇଛନ୍ତି। ଏହାପରେ ଆନ୍ଧ୍ରପ୍ରଦେଶ ଏବଂ ଓଡ଼ିଶା 5 ପୁରସ୍କାର ପାଇବା ଲାଗି ମନୋନୀତ ହୋଇଥିବା ସୂଚନା ମିଳିଛି। ଦୀନଦୟାଲ ଉପାଧ୍ୟାୟ ପଞ୍ଚାୟତ ସତତ ବିକାଶ ପୁରସ୍କାର ଏବଂ ନାନାଜୀ ଦେଶମୁଖ ସର୍ବୋତ୍ତମ ପଞ୍ଚାୟତ ସତତ ବିକାଶ ପୁରସ୍କାର 2 ବର୍ଗରେ ପଞ୍ଚାୟତଗୁଡ଼ିକୁ ପୁରସ୍କୃତ କରାଯିବ। ଦାରିଦ୍ର୍ୟ ମୁକ୍ତ ଜୀବନଶୈଳୀ, ସ୍ୱାସ୍ଥ୍ୟ, ପରିମଳ, ସାମାଜିକ ନ୍ୟାୟ, ମହିଳା ଅନୁକୂଳ ଶାସନ ବ୍ୟବସ୍ଥା ସମେତ ଦୀର୍ଘସ୍ଥାୟୀ ବିକାଶ ଲକ୍ଷ୍ୟ ନେଇ କାର୍ଯ୍ୟ କରୁଥିବା ଗ୍ରାମ ପଞ୍ଚାୟତଗୁଡ଼ିକୁ ଦୀନଦୟାଲ ଉପାଧ୍ୟାୟ ପୁରସ୍କାରରେ ସମ୍ମାନିତ କରାଯିବ। ଏହି ବର୍ଗରେ 17 ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳର ସମୁଦାୟ 34 ଗ୍ରାମ ପଞ୍ଚାୟତକୁ ପୁରସ୍କାର ପାଇଁ ମନୋନୀତ କରାଯାଇଛି। ନାନାଜୀ ଦେଶମୁଖ ସର୍ବୋତ୍ତମ ପଞ୍ଚାୟତ ସତତ ବିକାଶ ପୁରସ୍କାର ଅଧୀନରେ ପ୍ରଦାନ କରାଯାଉଥିବା ସମ୍ମାନ ଜିଲ୍ଲା, ବ୍ଲକ ଏବଂ ଗ୍ରାମ ସ୍ତରରେ ଉତ୍ତମ ପ୍ରଦର୍ଶନକାରୀ ପଞ୍ଚାୟତଗୁଡ଼ିକୁ ପ୍ରଦାନ କରାଯିବ। ଏହି ବର୍ଗରେ 8 ପଞ୍ଚାୟତକୁ ମନୋନୀତ କରାଯାଇଛି। ମନ୍ତ୍ରଣାଳୟ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ ବିଜୟୀ ପଞ୍ଚାୟତଗୁଡ଼ିକୁ 50 ଲକ୍ଷରୁ 5 କୋଟି ଟଙ୍କା ପର୍ଯ୍ୟନ୍ତ ଆର୍ଥିକ ସହାୟତା ରାଶି ପ୍ରଦାନ କରାଯିବ। ଗୁଜରାଟସ୍ଥିତ ସୋମନାଥ ମନ୍ଦିରର ପୁନଃନିର୍ମାଣର 75 ପୂର୍ତ୍ତି ଉପଲକ୍ଷେ ସୋମନାଥ ଅମୃତ ପର୍ବ 2026 ପାଳନ କରାଯାଉଛି। 5 ଧରି ଅନୁଷ୍ଠିତ ହେବାକୁ ଥିବା ଏହି ଉତ୍ସବ ମନ୍ଦିରର ଐତିହାସିକ ଗୁରୁତ୍ୱ ଏବଂ ସ୍ଥାୟୀ ଐତିହ୍ୟକୁ ପ୍ରତିପାଦନ କରୁଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତା ସୋମବାର ଦିନ ସୋମନାଥ ମନ୍ଦିର ଗସ୍ତରେ ଯିବେ। ବେଆଇନ ଅର୍ଥ ଦେଣନେଣ ମାମଲାରେ ସମ୍ପୃକ୍ତ ଥିବା ଅଭିଯୋଗରେ ପଞ୍ଜାବର କ୍ୟାବିନେଟ୍ ମନ୍ତ୍ରୀ ସଞ୍ଜୀବ ଅରୋରାଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ପକ୍ଷରୁ ଗିରଫ କରାଯାଇଛି। ନିର୍ଦ୍ଦେଶାଳୟ ପକ୍ଷରୁ ଆଜି ଦିଲ୍ଲୀ, ଗୁରୁଗ୍ରାମ ଏବଂ ଚଣ୍ଡିଗଡ଼ର 5 ସ୍ଥାନରେ ଚଢ଼ାଉ କରାଯାଇଥିଲା। ବେଆଇନ ଅର୍ଥ କାରବାର ଆଇନ 2002 ଅନୁସାରେ ତାଙ୍କ ବିରୁଦ୍ଧରେ ଏକ ମାମଲା ରୁଜୁ ହୋଇଛି। ଶ୍ରୀ ଅରୋରା ପ୍ରାୟ 100 କୋଟି ଟଙ୍କାର ମୋବାଇଲ ଫୋନ୍ କିଣା ଜାଲ ରସିଦ ପୈଠ କରି ଜାଲ କମ୍ପାନୀ ମାଧ୍ୟମରେ ଇନ୍ପୁଟ୍ ଜିଏସ୍ଟି ଟଙ୍କା ହଡ଼ପ କରିଥିବା ନିର୍ଦ୍ଦେଶାଳୟ ପକ୍ଷରୁ ଅଭିଯୋଗ ହୋଇଛି। ମଧ୍ୟପ୍ରଦେଶର ସିହୋର ଜିଲ୍ଲା ଭୈରୁଣ୍ଡାଠାରେ ଆସନ୍ତାକାଲି ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନାର 4 ପର୍ଯ୍ୟାୟର ଶୁଭାରମ୍ଭ ଏବଂ 25 ପୂର୍ତ୍ତି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। କେନ୍ଦ୍ର ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ଶିବରାଜ ସିଂ ଚୌହାନ କାର୍ଯ୍ୟକ୍ରମର ଶୁଭାରମ୍ଭ କରିବେ। କାର୍ଯ୍ୟକ୍ରମରେ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ମୋହନ ଯାଦବଙ୍କୁ 973 ସଡ଼କ ପ୍ରକଳ୍ପର ଅନୁମୋଦନ ଏବଂ ଅର୍ଥ ଆବଣ୍ଟନ ପତ୍ର ପ୍ରଦାନ କରାଯିବ। ଏହି ପ୍ରକଳ୍ପଗୁଡ଼ିକ ଦ୍ୱାରା ମଧ୍ୟପ୍ରଦେଶର 987 ଗ୍ରାମର ଲୋକମାନେ ଉପକୃତ ହେବେ। 2026-27 ଆର୍ଥିକ ବର୍ଷ ପାଇଁ ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନାରେ ସମୁଦାୟ 18,907 କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି। ନିଷିଦ୍ଧ ଔଷଧ ସେବନ ନିୟମ ଉଲ୍ଲଂଘନ କରିଥିବା ଅଭିଯୋଗରେ ମହିଳା କୁସ୍ତି ଖେଳାଳି ବିନେଶ ଫୋଗଟ୍ଙ୍କୁ

0: ଭାରତୀୟ କୁସ୍ତି ମହାସଂଘ କାରଣ ଦର୍ଶାଅ ନୋଟିସ୍ ଜାରି କରିଛି। ଚଳିତ ବର୍ଷ ଜୁନ୍ 26 ତାରିଖ ପର୍ଯ୍ୟନ୍ତ ଘରୋଇ କୁସ୍ତି ପ୍ରତିଯୋଗିତାରେ ଭାଗ ନେବା ଉପରେ ବିନେଶକୁ ଅଯୋଗ୍ୟ ଘୋଷଣା କରାଯାଇଛି ବୋଲି ମହାସଂଘ ପକ୍ଷରୁ ଜାରି ନୋଟିସ୍ରେ ଦର୍ଶାଯାଇଛି। ଆଇପିଏଲ୍ କ୍ରିକେଟ୍ରେ ଆଉ କିଛି ସମୟ ପରେ ରାଜସ୍ଥାନ ରୟାଲ୍ସ ଏବଂ ଗୁଜରାଟ ଟାଇଟାନ୍ସ ମଧ୍ୟରେ ଜୟପୁରର ସୱାଇ ମାନସିଂ ଷ୍ଟାଡିୟମ୍ରେ ମ୍ୟାଚ୍ ଖେଳାଯିବ। ରାଜସ୍ଥାନ ରୟାଲ୍ସ ଟସ୍ ଜିତି ବୋଲିଂ କରିବାକୁ ନିଷ୍ପତ୍ତି ନେଇଛି। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣି ଥରେ। ପ୍ରଧାନମନ୍ତ୍ରୀ ଆସନ୍ତାକାଲି କର୍ଣ୍ଣାଟକ ତେଲେଙ୍ଗାନା ଗସ୍ତରେ ଯାଇ ବିଭିନ୍ନ ପ୍ରକଳ୍ପର କରିବେ ଉଦ୍ଘାଟନ। ସାମାଜିକ ସୁରକ୍ଷା ପ୍ରଦାନ ଲକ୍ଷ୍ୟରେ କାର୍ଯ୍ୟକାରୀ ହେଉଥିବା ଜନସୁରକ୍ଷା ଯୋଜନାର 11 ବର୍ଷ ପୂର୍ତ୍ତି। ଓଡ଼ିଶାର 5 ସମେତ ଦେଶର 42 ପଞ୍ଚାୟତକୁ ମିଳିବ ଜାତୀୟ ପଞ୍ଚାୟତ ପୁରସ୍କାର। ଏବଂ ଆଇପିଏଲ୍ କ୍ରିକେଟ୍ରେ ଗୁଜରାଟ ଟାଇଟାନ୍ସ ବିପକ୍ଷରେ ରାଜସ୍ଥାନ ରୟାଲ୍ସ ଟସ୍ ଜିତି ବୋଲିଂ କରିବାକୁ ନିଷ୍ପତ୍ତି ନେଇଛି। ସମ୍ବାଦ ଶେଷ ହେଲା।
1: ଆକାଶବାଣୀ କଟକ ଜିଲ୍ଲା ହାଲଚାଲ ଶୁଣନ୍ତୁ। କୋରାପୁଟ ଜିଲ୍ଲା ସମ୍ପର୍କରେ
2: ସୁଦୂରରୁ ସଦର ଅପହଞ୍ଚ ଅଞ୍ଚଳର ସ୍ୱର ଉତ୍ସବ ମହୋତ୍ସବ ସଭା ସମିତି ସମାରୋହ ପ୍ରଗତି ଦୁର୍ଗତି ଏବଂ ସଂଗତିର ଅଭିବ୍ୟକ୍ତିକୁ ନେଇ ଆଞ୍ଚଳିକ ସମ୍ବାଦ ବିଭାଗ ପକ୍ଷରୁ ପ୍ରସ୍ତୁତ କରୁଛୁ ଜିଲ୍ଲା ହାଲଚାଲ। ଆଜି ଜିଲ୍ଲା ହାଲଚାଲରେ ଶୁଣନ୍ତୁ କୋରାପୁଟ ଜିଲ୍ଲା ସମ୍ପର୍କରେ। ତଥ୍ୟ ଦେଇଛନ୍ତି ଆମ କୋରାପୁଟ ସମ୍ବାଦଦାତା ଅକ୍ଷୟ କୁମାର ମିଶ୍ର ଏବଂ ଉପସ୍ଥାପନାରେ ମୁଁ ସରିତା ସାହୁ। ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ଏବଂ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ କୋଟିଆ ଗସ୍ତ କରି ଜଗନ୍ନାଥ ମନ୍ଦିରରେ ପହଞ୍ଚି ଦର୍ଶନ କରିବା ସହ ପୂଜାର୍ଚ୍ଚନା କରିଥିଲେ। ପରେ ମନ୍ଦିର ପ୍ରାଙ୍ଗଣରେ ପୂଜାର୍ଚ୍ଚନା କରାଯାଇ ସୁଭଦ୍ରା ମା'ଙ୍କ ରଥ ଚକ ପ୍ରତିଷ୍ଠା କରାଯାଇଥିଲା। ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖରେ ଆୟୋଜନ କରାଯାଇଥିବା ସଭା କାର୍ଯ୍ୟରେ ଉଭୟ ଯୋଗ ଦେଇଥିଲେ। ସେଠାରେ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ଜଙ୍ଗଲ ଜମିପଟ୍ଟା ପ୍ରଦାନ କରିବା ସହ ସୁଭଦ୍ରା ଯୋଜନା ହିତାଧିକାରୀଙ୍କୁ କିସ୍ତି ଓ ଅନ୍ୟ ହିତାଧିକାରୀଙ୍କୁ ଭତ୍ତା ବଣ୍ଟନ କରିଥିଲେ। ସେ କହିଥିଲେ
3: ଜିଲ୍ଲାର ଯେଉଁମାନେ ବିଧାୟକ ଅଛନ୍ତି, ଯେଉଁମାନେ ସାଂସଦ ଅଛନ୍ତି, ଯେଉଁମାନେ ପିଆର୍ଆଇ ମେମ୍ବର ଅଛନ୍ତି, ଇଏ ସମସ୍ତଙ୍କୁ ନେଇକରି ଏବଂ ଅଞ୍ଚଳବାସୀଙ୍କୁ ନେଇକରି ସେ ଅଞ୍ଚଳର ବିକାଶ କେମିତି ହେବ, ଗୁଡ଼ିଏ ପଦକ୍ଷେପ ଆମେ ନେଇସାରିଛୁ। ଗୋଟିଏ ଗୁଡ଼ିଏ ପଦକ୍ଷେପ ଆଗାମୀ ଦିନରେ ସୂର୍ଯ୍ୟାଲୋକ ଦେଖିବ। ରାସ୍ତାଘାଟର ବିକାଶ, ଗରିବ କଲ୍ୟାଣ ଯୋଜନା ଲୋକଙ୍କ ପାଖରେ ପହଞ୍ଚାଇବା, ରାସନ କାର୍ଡ ପହଞ୍ଚାଇବା, ସୁଭଦ୍ରା ଯୋଜନା ପହଞ୍ଚାଇବା, ସ୍ୱାସ୍ଥ୍ୟ ଏବଂ ଶିକ୍ଷା କ୍ଷେତ୍ରରେ ମଧ୍ୟ ଏ ଅଞ୍ଚଳର ପାଇଁ ସ୍ୱତନ୍ତ୍ର ସୁବିଧା କରିବା ପାଇଁ ଯୋଉ ଖସଡ଼ା ପ୍ରସ୍ତୁତ ହେଇଛି ଏବଂ କାମ ଆରମ୍ଭ ହୋଇଛି, ମୋତେ ଲାଗୁଛି ବିକାଶର ନୂତନ ଦିଗ୍ବଳ ଆଗାମୀ ଦିନରେ ଖୁଟିଆ ଅଞ୍ଚଳ ଦେଖ।
2: ଜିଲ୍ଲାସ୍ତରୀୟ ଆମେ ଜାଣିବା ଆମ ବଜେଟ୍ କାର୍ଯ୍ୟକ୍ରମ ସ୍ଥାନୀୟ ସଦ୍ଭାବନା ସଭାଗୃହରେ ଆୟୋଜିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମର ମୂଳ ଲକ୍ଷ୍ୟ ବଜେଟ୍କୁ ଲୋକାଭିମୁଖୀ କରିବା। 2026-27 ଆର୍ଥିକ ବର୍ଷ ପାଇଁ ବଜେଟ୍ ରାଜ୍ୟର ଦୀର୍ଘମିଆଦୀ ଭିଜନ ସହ ସମନ୍ୱିତ ହୋଇ ସମୃଦ୍ଧ ଓ ବିକଶିତ ଓଡ଼ିଶା ଗଠନର ମୂଳ ଭିତ୍ତିକୁ ସୁଦୃଢ଼ କରିବ। ଏହା କେବଳ ଆୟ ବ୍ୟୟର ତାଲିକା ନୁହେଁ, ବରଂ ଏହା ଓଡ଼ିଶାର ସାମଗ୍ରିକ ଉନ୍ନତି ସହ ପ୍ରତ୍ୟେକ ନାଗରିକଙ୍କ ସ୍ୱପ୍ନ ପୂରଣର ଏକ ସୁଦୃଢ଼ ରୋଡ୍ମ୍ୟାପ୍। କୋରାପୁଟ ଜିଲ୍ଲା ପାଇଁ ବଜେଟ୍ରେ ବ୍ରହ୍ମପୁର ଜୟପୁର ସଂଯୋଗୀକରଣ ପ୍ରତି ବିଶେଷ ପ୍ରକଳ୍ପ ରହିଛି। ଏହି କାର୍ଯ୍ୟକ୍ରମରେ କୋରାପୁଟ ଜିଲ୍ଲାପାଳ ମନୋଜ ସତ୍ୟୱାନ ମହାଜନ ଓଡ଼ିଶାର ବଜେଟ୍ରେ ଏଥର ଅନେକ ନୂତନ ପଦକ୍ଷେପ ରହିଥିବା ପ୍ରସଙ୍ଗରେ ସବିଶେଷ ବିବରଣୀ ଉପସ୍ଥାପନ କରିଥିଲେ। କୋରାପୁଟ ସଦର ମହକୁମାରେ ସମ୍ବିଧାନ ପ୍ରଣେତା ଡକ୍ଟର ବିଆର୍ ଆମ୍ବେଦକରଙ୍କ ଜୟନ୍ତୀ ପାଳିତ ହୋଇଯାଇଛି। ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ସ୍ଥାପିତ ଆମ୍ବେଦକରଙ୍କ ପ୍ରତିମୂର୍ତ୍ତିରେ କୋରାପୁଟ ବିଧାୟକ ରଘୁରାମ ମାଛ, ଜିଲ୍ଲାପାଳ ମନୋଜ ସତ୍ୟୱାନ ମହାଜନ, ଜିଲ୍ଲା ପରିଷଦ ସଭାପତି ସସ୍ମିତା ମେଲେକା, ପୌର ପରିଷଦ ଅଧ୍ୟକ୍ଷ ଲଲାଟ ରଞ୍ଜନ ସେଠୀ, ପୂର୍ବତନ ବିଧାୟକ ନିମାଇ ସରକାର, ବିଜେପି ଜିଲ୍ଲା ସଭାପତି ଶିବ ମୁଦୁଲି, ସାଂସଦଙ୍କ ପ୍ରତିନିଧି ମନୋଜ ଆଚାର୍ଯ୍ୟ, ସମାଜସେବୀ ରୂପକ ତୁରୁକ ପ୍ରମୁଖଙ୍କ ସହ ଅନ୍ୟ ବ୍ୟକ୍ତିବିଶେଷ ଯୋଗଦେଇ ପୁଷ୍ପମାଲ୍ୟ ସମର୍ପଣ କରିଥିଲେ। ଶହୀଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ଅଡିଟୋରିୟମଠାରେ ନାରୀଶକ୍ତି ବନ୍ଦନ ସମ୍ମିଳନୀ ଆୟୋଜିତ ହୋଇଯାଇଛି। ଓଡ଼ିଶା ରାଜ୍ୟ ଶିଶୁ ଅଧିକାର ସୁରକ୍ଷା କମିଶନର ବବିତା ପାତ୍ର କାର୍ଯ୍ୟକ୍ରମରେ ସଭାପତିତ୍ୱ କରି ନାରୀଶକ୍ତି କିପରି ସଶକ୍ତ ଭାରତ ଗଠନରେ ମୁଖ୍ୟ ଭୂମିକା ଗ୍ରହଣ କରିବ ସେ ସମ୍ପର୍କରେ ସଚେତନ କରିଥିଲେ। ପୂର୍ବରୁ ସ୍ଥାନୀୟ ଡିଏନ୍କେ ଆମ ପାଠାଗାରଠାରୁ ଶହୀଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ଅଡିଟୋରିୟମ ପର୍ଯ୍ୟନ୍ତ ଏକ ରାଲି ବାହାରିଥିଲା। ପବିତ୍ର ଅକ୍ଷୟ ତୃତୀୟ ଅବସରରେ ସରକାରୀ କୃଷି ଫାର୍ମ କୋଟପାଡ଼ଠାରେ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଓଡ଼ିଶା ସରକାରଙ୍କ ଆନୁକୂଲ୍ୟରେ ଜିଲ୍ଲା କୃଷି ବିଭାଗ ଦ୍ୱାରା ଜିଲ୍ଲାସ୍ତରୀୟ କୃଷକ ଦିବସ ଅନୁଷ୍ଠିତ ହୋଇଯାଇଛି। ଏହି ଉତ୍ସବରେ ମୁଖ୍ୟ ଅତିଥି ରୂପେ କୋଟପାଡ଼ ବିଧାୟକ ରୂପୁ ଭାତ୍ରା, ଜିଲ୍ଲା ପରିଷଦ ସଭାପତି ସୁସ୍ମିତା ମେଲେକା, ବ୍ଲକ ଅଧ୍ୟକ୍ଷା କମଳା ଭାତ୍ରା, ଅତିରିକ୍ତ ଜିଲ୍ଲାପାଳ ନରେଶ ଚନ୍ଦ୍ର ସବର ଯୋଗ ଦେଇଥିଲେ। କାର୍ଯ୍ୟକ୍ରମରେ ସ୍ୱତନ୍ତ୍ର କୃଷି ରଥ ଓ

0: ଆମ ବିହନ ରଥ ଲୋକାର୍ପଣ ହେବା ସହିତ ସିଏମ୍ କିଷାନ ଯୋଜନା ଅନ୍ତର୍ଗତ ଖରିଫ ଋତୁର ପ୍ରଥମ କିସ୍ତି ବାବଦକୁ 99,907 ଚାଷୀଙ୍କୁ 17,98,14,000 ଟଙ୍କା ପ୍ରଦାନ କରାଯାଇଥିଲା। ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ଜୟନ୍ତୀ ଉପଲକ୍ଷେ ସ୍ଥାନୀୟ ଗୋପବନ୍ଧୁ ପାର୍କଠାରେ ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯାଇଥିଲା। ଏହି ଅବସରରେ କୋରାପୁଟ ଅତିରିକ୍ତ ଜିଲ୍ଲାପାଳ ତପନ କୁମାର ନାୟକ, ଉପଜିଲ୍ଲାପାଳ ପ୍ରେମଲାଲ ହିଆଲ, କୋରାପୁଟ ସାଂସଦଙ୍କ ପ୍ରତିନିଧି ମନୋଜ ଆଚାର୍ଯ୍ୟ, ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ ଅଧିକାରୀ ସୁଶ୍ରୀ ରାଧାରାଣୀ ସରକାର ଓ ସହରର ବିଶିଷ୍ଟ ବ୍ୟକ୍ତିବିଶେଷ ଉପସ୍ଥିତ ରହି ସ୍କୃତିଚାରଣ କରିଥିଲେ। ଜିଲ୍ଲା ହଲଚାଲ ଆଜି ପାଇଁ ଏତିକି। ଆସନ୍ତାକାଲି ଜିଲ୍ଲା ହଲଚାଲରେ ଶୁଣିବେ ମାଲକାନଗିରି ଜିଲ୍ଲା ସମ୍ପର୍କରେ।
1: ଜିଲ୍ଲା ହଲଚାଲରେ ଶୁଣିଲେ କୋରାପୁଟ ଜିଲ୍ଲା ସମ୍ପର୍କରେ। ଶ୍ରୋତାବନ୍ଧୁମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ପ୍ରଚାରିତ ହେଉଛି 308.6 ମିଟର ତଥା 972 କିଲା ହର୍ଜ ଯୋଗେ।
2: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970 ତିଆରି ହେଇଥିଲା, ରାଇଟ୍? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
3: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି ଏବଂ ଆଜି ମଧ୍ୟ। ଚେଟିନାଡ ସିମେଣ୍ଟ ଉପରେ
4: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢ଼ି ପାଇ ରହିଥାଏ। ଚେଟିନାଡ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ଼ ମୂଳଦୁଆ। ଚେଟିନାଡ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ୍।

0: ଧିଆଣାନ୍ତୁ।
1: ଇଫ୍କୋ ନେନୋ ସାରର ଚମତ୍କାରିତାରେ ପ୍ରତ୍ୟେକ ଚାଷ ଏବଂ ଚାଷୀ ସମୃଦ୍ଧ ହେବେ।
2: ବଦଳାଅ ବଦଳାଅ ଅଭ୍ୟାସ ବଦଳାଅ।
3: ମେସିନରେ ଲୁଗା ପକାଇବା ପୂର୍ବରୁ ଚେକ୍ କରିନଥିଲ କି?
2: ବଦଳାଅ ବଦଳାଅ ଅଭ୍ୟାସ ବଦଳାଅ। ଏବେ ନିକଟସ୍ଥ ବ୍ୟାଙ୍କ ଯାଇ ଫଟା ପୁରୁଣା ନୋଟ୍ ବଦଳାନ୍ତୁ। ଯଦି ବ୍ୟାଙ୍କ ମନା କରେ ତ ଆର୍ବିଆଇର ଅମ୍ବଡ୍ସମ୍ୟାନ୍ ପାଖରେ ଅଭିଯୋଗ କରନ୍ତୁ। ଆର୍ବିଆଇ କହେ ସଚେତନ ହୁଅନ୍ତୁ, ସତର୍କ ରୁହନ୍ତୁ।
4: ପ୍ରଚାର କରୁଛୁ କାର୍ଯ୍ୟକ୍ରମ ବନାନୀ।

ନମସ୍କାର ଶ୍ରୋତା ବନ୍ଧୁ, ଆପଣମାନଙ୍କୁ ଆଜିର ବନାନୀ କାର୍ଯ୍ୟକ୍ରମକୁ ସବୁଜ ସ୍ୱାଗତ। ଉତ୍କଳ କମଳା ବିଳାସ ଦୀର୍ଘିକା, ମରାଳ ମାଳିନୀ ନୀଳାମ୍ବୁ ଚିଲିକା, ଉତ୍କଳର ତୁହି ଚାରୁ ଅଳଙ୍କାର, ଉତ୍କଳ ଭୁବନୀ ଶୋଭାର ଭଣ୍ଡାର। ସେ ସ୍ନେହମୟୀ, ଶାନ୍ତିମୟୀ ଆଉ ସୌନ୍ଦର୍ଯ୍ୟମୟୀ। ବିଶ୍ୱର ପର୍ଯ୍ୟଟନ ମାନଚିତ୍ରରେ ସେ ସ୍ୱତନ୍ତ୍ର ସମ୍ମାନର ଅଧିକାରୀ। ଏସିଆ ମହାଦେଶର ସର୍ବବୃହତ ତଥା ବିଶ୍ୱର ଦ୍ୱିତୀୟ ବୃହତ୍ତମ ଲବଣାକ୍ତ ହ୍ରଦ ଭାବେ ଓଡ଼ିଶାକୁ ଶୀର୍ଷ ସ୍ଥାନରେ ପହଞ୍ଚାଇ ପାରିଛି ଏହି ଚିଲିକା। ବିଶ୍ୱର ଏହି ଅନ୍ୟତମ ପକ୍ଷୀ ତୀର୍ଥ, ପ୍ରକୃତିର ଗନ୍ତାଘର ଚିଲିକା ଆମ ମନରେ ଭରିଦିଏ ଅସୁମାରୀ ସ୍ୱପ୍ନ ଆଉ ସମ୍ଭାବନା। ଓଡ଼ିଶାର ଖୋର୍ଦ୍ଧା, ପୁରୀ ଓ ଗଞ୍ଜାମ ଜିଲ୍ଲା ମଧ୍ୟରେ ଥିଲେ ମଧ୍ୟ ଏହାର ତିନି ଚତୁର୍ଥାଂଶ ଖୋର୍ଦ୍ଧା ଏବଂ ପୁରୀ ଜିଲ୍ଲାରେ ଦେଖିବାକୁ ମିଳିଥାଏ। ଏହାର ଚତୁଃପାର୍ଶ୍ୱରେ ଥିବା 132 ଗ୍ରାମର 2,00,000 ମତ୍ସ୍ୟଜୀବୀଙ୍କର ଜୀବନ ଆଉ ଜୀବିକା ଏହି ଚିଲିକାରୁ ଆରମ୍ଭ ଆଉ ଶେଷ ହୋଇଥାଏ। 225 ପ୍ରକାରର ମାଛ, ଚିଙ୍ଗୁଡ଼ି, କଙ୍କଡ଼ା ଆଉ ଜଳଚର ଜୀବମାନଙ୍କ ସହ ମତ୍ସ୍ୟଜୀବୀମାନଙ୍କର ପ୍ରତିଦିନର ଭାବ ଦିଆନିଆ। କାହିଁ କେଉଁ କାଳରୁ ପାରମ୍ପରିକ ଭାବେ ମାଛ ଧରି ଜୀବନ ଜିଇଁବାର ପଥେ ଏହା ଏକ

0: ସୂକ୍ଷ୍ମ ଦମକଳା ସେଇମାନଙ୍କ ପାଇଁ। ଭୂଗୋଳବିତ୍ମାନଙ୍କ ମତରେ ପୃଥିବୀର ପ୍ରାକୃତିକ ପରିବର୍ତ୍ତନ ସମୟରେ ଭୂସ୍ଖଳନ ଯୋଗୁଁ ଏହା ବଙ୍ଗୋପସାଗରରୁ ଏକ ବାଲିବନ୍ଧ ଦ୍ୱାରା ବିଚ୍ଛିନ୍ନ ହୋଇ ଲବଣାକ୍ତ ହ୍ରଦରେ ପରିଣତ ହୋଇଥିଲା। ଏଥିସହିତ ଏହାର ଚତୁଃପାର୍ଶ୍ୱରୁ ଛୋଟ ବଡ଼ ନଈ ନାଳର ଜଳ ଏହା ଦେହରେ ମିଶି ଲବଣାକ୍ତର ମାତ୍ରାକୁ ସମତୁଲ କରି ଏବଂ ସ୍ୱତନ୍ତ୍ର ଧରଣର ଜଳଜୀବ ସୃଷ୍ଟି କରିବାରେ ହେଉଛି ସହାୟକ। ଚିଲିକାର ସମଗ୍ର କ୍ଷେତ୍ରଫଳରୁ ଏହାର ପୂର୍ବ ଉପକୂଳଠାରୁ କମ୍ ଦୂରରେ ଥିବା ପ୍ରାୟ 15.53 ବର୍ଗ କିଲୋମିଟରକୁ ନଳବଣ ବା ପକ୍ଷୀ ଅଭୟାରଣ୍ୟର ମାନ୍ୟତା ମିଳିଛି। ବିଶେଷ କରି ଏହି ଶୀତ ଦିନେ ରଙ୍ଗ ବେରଙ୍ଗର ବିଦେଶାଗତ ପକ୍ଷୀଙ୍କ କଳରବରେ ଫାଟି ପଡ଼ିଥାଏ ଏହି ଚିଲିକା ଅଞ୍ଚଳ। ପ୍ରକୃତି ପ୍ରଦତ୍ତ ଏହି ବିଭବର ସୁରକ୍ଷା ଏବଂ ସଂରକ୍ଷଣ ଆମମାନଙ୍କର ପ୍ରଥମ ଆଉ ପ୍ରଧାନ କର୍ତ୍ତବ୍ୟ ହେବା ଉଚିତ। ଶ୍ରୋତା ବନ୍ଧୁ, ଏହି ଜୈବ ବିବିଧତାର ସୁରକ୍ଷା ହେଉ ଆଜିର ଅନୁଚିନ୍ତା। ଏହି ପରିପ୍ରେକ୍ଷୀରେ ଆଜିର ବନାନୀ କାର୍ଯ୍ୟକ୍ରମରେ ଚିଲିକାକୁ ନେଇ ରହିଛି ଏକ ସ୍ୱତନ୍ତ୍ର ଆଲୋଚନା। ଆଲୋଚନାର ବିଷୟ ହେଉଛି ପକ୍ଷୀମାନଙ୍କ ପାଇଁ ନଳବଣର ସୁରକ୍ଷା। ଏ ବିଷୟରେ ଆଲୋଚନା କରୁଛନ୍ତି ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ଚିଲିକା ବନ୍ୟପ୍ରାଣୀ ବନଖଣ୍ଡର ସହକାରୀ ବନ ସଂରକ୍ଷକ ପ୍ରଣବ କୁମାର ମହାନ୍ତି। ତାଙ୍କ ସହିତ ଆଲୋଚନାରେ ଅଂଶଗ୍ରହଣ କରିଛନ୍ତି ଦୁର୍ଗା ମାଝୀ। ତେବେ ଆସନ୍ତୁ ଶୁଣିବା ଆଲୋଚନା ପକ୍ଷୀମାନଙ୍କ ପାଇଁ ନଳବଣର ସୁରକ୍ଷା।
1: ପ୍ରଣବ ବାବୁ, ଆପଣଙ୍କୁ ସ୍ୱାଗତ କରୁଛୁ ବନାନୀ କାର୍ଯ୍ୟକ୍ରମକୁ। ନମସ୍କାର।
2: ନମସ୍କାର।
1: ଆମେ ଆଜି ଆଲୋଚନା କରିବା, ବିଶେଷ କରି ଶୀତ ଦିନ ଆସିଲେ ପକ୍ଷୀମାନଙ୍କର ଆଗମନ ହୁଏ, ବିଦେଶାଗତ ପକ୍ଷୀ, ଏବଂ ସେଠି ସ୍ୱତନ୍ତ୍ର ଗୋଟିଏ ନଳବଣ ମଧ୍ୟ ରହିଛି। ତେଣୁ ନଳବଣର ତାର ବିଶେଷତ୍ୱ ମଧ୍ୟ ଅଲଗା। ତେଣୁ ସେ ନଳବଣ ରହିଛି ବୋଲିକି ପକ୍ଷୀମାନେ ମଧ୍ୟ ଆସୁଛନ୍ତି, ତେଣୁ ନଳବଣର ସୁରକ୍ଷା ମଧ୍ୟ ନିହାତି ଜରୁରୀ। ନଳବଣ ସୁରକ୍ଷା ରହିଲେ ପକ୍ଷୀମାନେ ସୁରକ୍ଷିତ। ତେବେ ସେହି ଦୃଷ୍ଟିକୋଣରୁ ତାର ଯେଉଁ ଅଞ୍ଚଳ ପରିବ୍ୟାପ୍ତ ରହିଛି ସେ ବିଷୟରେ ଟିକେ ଧାରଣା ଦେବେ ଶ୍ରୋତାବନ୍ଧୁମାନେ।
2: ନଳବଣକୁ ଆମର ସାଧାରଣତଃ ସେହି ଅଞ୍ଚଳର ଲୋକମାନେ ଜାଣିଛନ୍ତି। ଏହା ଚିଲିକା ବନ୍ୟପ୍ରାଣୀ ବନଖଣ୍ଡର ଗୋଟିଏ ଅଭୟାରଣ୍ୟ, କିନ୍ତୁ ଏହାର ପ୍ରକୃତ ନାମ ହେଉଛି ଚିଲିକା ବନ୍ୟପ୍ରାଣୀ ଅଭୟାରଣ୍ୟ।
1: ଆଚ୍ଛା।
2: କିନ୍ତୁ ସାଧାରଣତଃ ଭାବରେ ସେଠି ଯେଉଁ ଅଞ୍ଚଳରେ ଲୋକମାନେ ସେଠି ଚଳପ୍ରଚଳ କରୁଛନ୍ତି, ତଥା ଆମ ଓଡ଼ିଶା ତଥା ବାହାରେ ବି, ଏହାକୁ ସାଧାରଣ ଭାବରେ ଲୋକମାନେ ନଳବଣ ବୋଲି ଜାଣିଛନ୍ତି। ଏହି ନଳବଣ 1987 ଡିସେମ୍ବର 7 ତାରିଖରୁ ଅଭୟାରଣ୍ୟ ରୂପେ ନୋଟିଫିକେସନ ହେଇଛି।
1: ଆଚ୍ଛା, ଘୋଷିତ ହେଲା,
2: ଘୋଷିତ ହେଇଛି। ଚିଲିକା ହ୍ରଦର କ୍ଷେତ୍ରଫଳ ହେଉଛି 950 ପ୍ରାୟ 1000 ବର୍ଗ କିଲୋମିଟର। ତେଣୁ ସେଇ 950 ବା 1000 ବର୍ଗ କିଲୋମିଟର ମଧ୍ୟରୁ ନଳବଣର କ୍ଷେତ୍ରଫଳ ହେଉଛି କେବଳ ମାତ୍ର 15.53 ବର୍ଗ କିଲୋମିଟର।
1: ଆଚ୍ଛା, ତାମାନେ ସେଇ ଅଞ୍ଚଳଟା ନଳବଣରେ ପରିପୂର୍ଣ୍ଣ
2: ନାହିଁ, ଯଦିଓ ନାଁଟା ତାର ନଳବଣ।
1: ଆଜ୍ଞା।
2: ଅତୀତରେ ଏଇ ଜାଗାଟା ନଳ ଘାସ ଦ୍ୱାରା ପରିପୂର୍ଣ୍ଣ ଥିଲା, ତେଣୁ ସେ ନାଁଟା ନଳବଣ ଥିଲା। କିନ୍ତୁ ବର୍ତ୍ତମାନ ଯଦି ଆପଣ ଯିବେ ନଳବଣକୁ, ନଳ ଘାସ ଆଦୌ ସେଠି ନାହିଁ।
1: ଆଚ୍ଛା, ତାର ଗୋଟେ ସ୍ୱତନ୍ତ୍ର ପ୍ରଜାତିର ସେ ଗଛ ସେଟା ଲୁପ୍ତ ହେଇଯାଇଛି?
2: ନାଇଁ, ସେଠୁ ଲୁପ୍ତ ହେଇଯାଇଛି, କିନ୍ତୁ ଚିଲିକାରେ ନଳ ଘାସ ବର୍ତ୍ତମାନ ଗୋଟିଏ ବଡ ସମସ୍ୟା ସୃଷ୍ଟି କରିଛି, ଯୋଉଟାକି ବର୍ତ୍ତମାନ ଆମର ଚିଲିକା ଡେଭଲପମେଣ୍ଟ ଅଥରିଟି ଇରାଡିକେସନ ପାଇଁ ତାର ବ୍ୟବସ୍ଥା କରୁଛନ୍ତି।
1: ଆଚ୍ଛା, ପକ୍ଷୀମାନେ ନିର୍ଦ୍ଦିଷ୍ଟ ସମୟରେ ଆସୁଥିବେ ଆପଣଙ୍କର?
2: ହଁ, ପ୍ରତ୍ୟେକ ବର୍ଷ ଶୀତ ଦିନେ ଆମର ଗୋଟେ ନିର୍ଦ୍ଦିଷ୍ଟ ସମୟ ଆମେ ଏଠି କହିପାରିବା ଯେ ପ୍ରତ୍ୟେକ ବର୍ଷ କୁମାର ପୂର୍ଣ୍ଣମୀ ଦିନ ପ୍ରାୟ ବିଦେଶରୁ ପକ୍ଷୀମାନେ ଆସି ଏ ନଳବଣରେ ପହଞ୍ଚିଥାନ୍ତି, ଏବଂ ପୁରା ଶୀତ ଦିନଟି ଏ ନଳବଣରେ ସେମାନେ ଅବସ୍ଥାନ କରନ୍ତି। ତାଙ୍କର ଫେରିଯିବାର ସମୟ ମଧ୍ୟ ନିର୍ଦ୍ଦିଷ୍ଟ ଅଛି, ଯୋଉଟାକି ଆମେ କହୁ ବସନ୍ତ ପଞ୍ଚମୀ ବା ସରସ୍ୱତୀ ପୂଜା। ସରସ୍ୱତୀ ପୂଜା ଦିନ ଠିକ୍ ସେମାନେ ତାଙ୍କର ଆସିଥିବା ସ୍ଥାନକୁ ପ୍ରତ୍ୟାବର୍ତ୍ତନ କରିଥାନ୍ତି ନଳବଣରୁ।
1: ପ୍ରଣବ, ଏଠି ମନରେ ପ୍ରଶ୍ନ ଆସୁଛି, ବିଶେଷ କରି ଶୀତ ଦିନେ ଏଇ ଯୋଉ ପକ୍ଷୀମାନେ ସବୁ ଆସୁଛନ୍ତି, ଦେଶ ବାହାରୁ ସବୁ ଆସୁଛନ୍ତି, ସେମାନେ କୋଉଠୁ ଆସୁଛନ୍ତି, କାହିଁକି ନିର୍ଦ୍ଦିଷ୍ଟ ଭାବରେ ଚିଲିକା ଏଇ ଯୋଉ ନଳବଣକୁ ଆସୁଛନ୍ତି, ସେ ବିଷୟରେ ଟିକେ ଧ୍ୟାନ ଦେବେ?
2: ହଁ, ଭଲ ପ୍ରଶ୍ନଟେ ଆପଣ ପଚାରିଛନ୍ତି। ଦେଖନ୍ତୁ, ଏମାନେ ସବୁ ଯୋଉ ଆସୁଛନ୍ତି ଦେଶ ବାହାରୁ, ସେ ସବୁ ଜାଗା ଗୁଡ଼ିକର ହେଲା ଆପଣଙ୍କର ସାଇବେରିଆ, ମଙ୍ଗୋଲିଆ, କାଜାକସ୍ତାନ, କାସ୍ପିଆନ ସାଗର, ଏସବୁ ଅଞ୍ଚଳରୁ ସେମାନେ ପ୍ରାୟ ଆସୁଛନ୍ତି। ସାଇବେରିଆ କିମ୍ବା ମଙ୍ଗୋଲିଆ ବା କାଜାକସ୍ତାନ, ଏ ଅଞ୍ଚଳକୁ ଆମେ ଯଦି ଦେଖିବା, ଦେଖିବେ ଶୀତ ଦିନେ ସେଠି ପ୍ରାୟ ତୁଷାରପାତ ହୁଏ। ତୁଷାରପାତ ହେବା ଫଳରେ ସେଠି ଦେଖିବେ ସ୍ଥଳଭାଗଟା ପ୍ରାୟ ଆପଣଙ୍କର ବରଫାବୃତ ହୋଇଯାଏ। ତେଣୁ ଏଇ ଯୋଉ ଚଢ଼େଇମାନେ ସେଠି ରୁହନ୍ତି ବା ପକ୍ଷୀମାନେ ରୁହନ୍ତି, ସେମାନେ ଆଉ ତାଙ୍କର ଖାଦ୍ୟ ପ୍ରଚୁର ପରିମାଣରେ ମିଳେ ନାହିଁ। ସେ ଖାଦ୍ୟ ସଂଗ୍ରହରେ ତାଙ୍କର ଯୋଉ ଏ ବରଫ ଯୋଉ ବ୍ୟାଘାତ ସୃଷ୍ଟି କଲା, ତେଣୁ ସେମାନେ କ'ଣ କରନ୍ତି, ତାଙ୍କର ସ୍ଥାନ ପରିବର୍ତ୍ତନ କରି ଯୋଉଠି ଭଲ ଖାଦ୍ୟ ବା ଯଥେଷ୍ଟ ଖାଦ୍ୟ ମିଳୁଥିବ ସେହି ସ୍ଥାନକୁ ସେମାନେ ପ୍ରାୟ ମାଇଗ୍ରେଟ୍ କରିକି ଯାଇଥାନ୍ତି।
1: ଆଚ୍ଛା, ତାମାନେ ବର୍ଷ ବର୍ଷ ଧରିକି ଏଇଭଳି ପ୍ରକୃତିର ନିୟମ ଭିତରେ ସେମାନେ ବନ୍ଧା ହେଇଛନ୍ତି, ହଜାର ହଜାର କିଲୋମିଟର ଉଡ଼ି ଉଡ଼ି ଆସିକି ଚିଲିକା ନଳବଣରେ ଆସିକି ପହଞ୍ଚୁଛନ୍ତି। ତେବେ ଯୋଉ ପକ୍ଷୀ ସବୁ ଆସୁଛନ୍ତି ନିର୍ଦ୍ଦିଷ୍ଟ ଭାବରେ, ଯେମିତି ବାହାରୁ ବା ଆମର ବିଦେଶଗତ ପକ୍ଷୀ ଆସୁଛନ୍ତି, ସେଇଭଳି ଆମ ଦେଶ ଭିତରୁ ପକ୍ଷୀ ବି କିଛି ଆସୁଛନ୍ତି କି? ଏଠି
2: ଆପଣ ଗୋଟେ ଭଲ ପ୍ରଶ୍ନ ପଚାରିଲେ। ଏଠି ଖାଲି ଯେ ପକ୍ଷୀମାନେ ଆମର ଦେଶ ବାହାରୁ ଆସୁଛନ୍ତି ତା ନୁହେଁ, ଦେଶ ଭିତରୁ ମଧ୍ୟ

0: ବିଭିନ୍ନ ସ୍ଥାନରୁ ଆସିଥାନ୍ତି। ସେଗୁଡ଼ିକ ହେଲା ଆମର ଦେଖିବା ଯଦି ଆପଣ କାଶ୍ମୀରର ଦାଲ ହ୍ରଦ, ଦାଲ ହ୍ରଦରୁ ମଧ୍ୟ ଆମର କିଛି ଡକ୍ ଭେରାଇଟି ବା ବତକ ଜାତୀୟ ଚଢ଼େଇ ମଧ୍ୟ ଆମର ଏଇ ନଳବଙ୍ଗକୁ ଆସିଥାନ୍ତି।
1: ଆଚ୍ଛା,
0: ଆଉ ଗୋଟେ ଉଦାହରଣ ମୁଁ ଦେଇପାରେ, ଏଠି ଆମର ଦେଖନ୍ତୁ ଗୁଜୁରାଟର କଚ୍ଛ, କଚ୍ଛରୁ ଆମର ଯୋଉ ଏରା ପକ୍ଷୀ ଯୋଉ ଫ୍ଲେମିଙ୍ଗୋ ବୋଲି କହୁଛନ୍ତି, ସେ ଫ୍ଲେମିଙ୍ଗୋ ଚଢ଼େଇ ଗୁଡ଼ା ଆମର କଚ୍ଛ ଉପତ୍ୟକାରୁ ହିଁ ଆସିଥାନ୍ତି ନଳବଙ୍ଗକୁ।
1: ଏ ଯୋଉ ନଳବଙ୍ଗକୁ ନିର୍ଦ୍ଦିଷ୍ଟ ଭାବରେ କାହିଁକି ଆସନ୍ତି, ପସନ୍ଦ କାହିଁ କରୁଛନ୍ତି, ସେଇଟା ଗୋଟେ ପ୍ରଶ୍ନ ମନରେ ଆସୁଛି।
0: ଭୌଗୋଳିକ ସ୍ଥିତି ଦେଖିବାକୁ ଗଲେ ଆପଣ ଜାଣିପାରିବେ ଏହା ହେଉଛି ଗୋଟେ ସବମର୍ସିବୁଲ ଆଇଲ୍ୟାଣ୍ଡ ବା ଆମେ ଓଡ଼ିଆରେ କହିବାକୁ ବର୍ଷା ଦିନେ ଏଇ ଦ୍ୱୀପଟି ପୁରା ସମ୍ପୂର୍ଣ୍ଣ ରୂପେ ଚିଲିକା ପାଣିରେ ବୁଡ଼ିଯାଏ।
1: ଆଚ୍ଛା, ଜଳମଗ୍ନ
0: ଜଳମଗ୍ନ ହେଇଯାଏ। ତେଣୁ ବୁଡ଼ିଗଲା ପରେ ଏ ଯୋଉ ମାଟି ଅଂଶଟି ପାଣି ଭିତରେ ରହିଲା, ପାଣି ଯେତେବେଳେ ଧୀରେ ଧୀରେ ବର୍ଷା ଦିନ ପରେ କମିଯାଏ ଚିଲିକାରୁ, ଏ ମାଟି ଅଂଶଟି ଧୀରେ ଧୀରେ ତାର ମଥା ଟେକି ବାହାରକୁ ବାହାରିଥାଏ। ଏହାଫଳରେ କଣ ହୁଏ ନା, ଯୋଉ ମାଟି ଅଂଶଟି ରହିଲା ଏ ଦ୍ୱୀପର, ସେ ପୁରା ସମ୍ପୂର୍ଣ୍ଣ ଗୋଟେ କାଦୁଅ ପଡ଼ିଆରେ ପରିଣତ ହୋଇଥାଏ।
1: ଆଚ୍ଛା,
0: ଆଉ କାଦୁଅ ପଡ଼ିଆରେ ପରିଣତ ହେବା ଦ୍ୱାରା ଯେ ସେଠି ନିଶ୍ଚିନ୍ତ ଭାବରେ ଜଳଜ ଜନ୍ତୁ ନିଶ୍ଚୟ ଥିବେ, ତା ଭିତରେ ପୋକଠୁ ଆରମ୍ଭ କରି ଯୋଉ କଣ ଜଳଜ ଉଦ୍ଭିଦ ସବୁ ଥିବେ ତା ଭିତରେ, ତେଣୁ ସେଇମାନଙ୍କୁ ଖାଇବା ପାଇଁ ନର୍ମାଲି ଆମର ଚଢ଼େଇମାନେ ସେଠି ପହଞ୍ଚିଥାନ୍ତି। ତା ଛଡ଼ା ଆମର ଏ ଯୋଉ ନଳବଣକୁ ଆମେ ପ୍ରୋଟେକ୍ସନ ଦେଇକି ଆମେ ଜଗି ରଖିଥାଉ, ପୁରା 365 ଦିନ ବର୍ଷର 365 ଦିନ ଆମେ ଯୋଉ ଜଗିଥାଉ, ତାଦ୍ୱାରା ସେଠି ପ୍ରଚୁର ପରିମାଣରେ ମାଛ ମଧ୍ୟ ମିଳେ। ମାଛ ହଉ, କଙ୍କଡ଼ା ହଉ, କି ଆପଣଙ୍କର ଚିଙ୍ଗୁଡ଼ି ହଉ, ଏସବୁ ଜିନିଷ ସେଠି ପ୍ରଚୁର ପରିମାଣରେ ମିଳେ। ମାନେ ଏମିତିକି ଆପଣ ଗେଣ୍ଡା,
1: ଆଚ୍ଛା,
0: ତାକୁ ମଧ୍ୟ ଖାଇବା ପାଇଁ ଆମର ଚଢ଼େଇମାନେ ସେଠି ମଧ୍ୟ ଏକତ୍ରିତ ହେଇଥାନ୍ତି।
1: ଆଜ୍ଞା,
0: ତେଣୁ ଏହା ହିଁ ହେଉଛି ତାର ବିଶେଷତ୍ୱ ନଳବଣରେ, କାହିଁକି ଚଢ଼େଇମାନେ ଆସିକି ପ୍ରାୟ ଶୀତ ଦିନେ ପହଞ୍ଚନ୍ତି।
1: ତାମାନେ ଆପଣମାନଙ୍କର ଅନେକ ଦାୟିତ୍ୱ ବଢି ଯାଉଥିବ, ଯେତେବେଳେ ଅଭୟାରଣ୍ୟ ଭାବରେ ଘୋଷିତ ହେଇଛି 1987 ମସିହାରୁ ଆପଣ ଯାହା କହିଲେ, ତେଣୁ ସେମାନଙ୍କୁ କେମିତି ସୁରକ୍ଷା ଦିଆଯାଇପାରିବ ଯାହାଫଳରେ ସେମାନେ ପ୍ରତିବର୍ଷ ତାଙ୍କର ସଂଖ୍ୟା ମଧ୍ୟ ବଢ଼ିବ, ଏବଂ ପ୍ରକୃତିର ଯେଉଁ ଜୈବ ବିବିଧତା କଥା ଆମେ କହୁଛୁ, ଏଇ ଯେଉଁ ନିର୍ଦ୍ଦିଷ୍ଟ ସେଇ ଅଞ୍ଚଳଟା ଆହୁରି ସମୃଦ୍ଧ ହେବ, ସେ କ୍ଷେତ୍ରରେ ବିଶେଷ କରିକି ଯେଉଁ ଖାଦ୍ୟ କଥା ଆମେ କହୁଛେ ପକ୍ଷୀମାନଙ୍କ ପାଇଁ, ଯେଉଁ ପକ୍ଷୀ ବି ଆସୁଛନ୍ତି ତାଙ୍କ ସୁରକ୍ଷା ପାଇଁ ବନ ବିଭାଗ ନିର୍ଦ୍ଦିଷ୍ଟ ଭାବରେ ଆପଣଙ୍କୁ ପଦକ୍ଷେପ ନେଉଥିବେ, ଦୃଷ୍ଟିପାତ କରୁଥିବେ, ଯତ୍ନବାନ ହେଉଥିବେ ଯେ ସେମାନଙ୍କୁ କେମିତି ସୁରକ୍ଷା ଦେଇପାରିବା ବା ଖାଦ୍ୟ ବ୍ୟବସ୍ଥା ତାଙ୍କର ଠିକ୍ ରହିପାରିବ, ଏ କ୍ଷେତ୍ରରେ କେମିତି କ'ଣ ସବୁ ପଦକ୍ଷେପ ନିଅ?
0: ଯେଉଁ ପକ୍ଷୀମାନେ ଆମ ନଳବଣକୁ ଆସନ୍ତି, ସେଥିପାଇଁ ଆମେ ବିଶେଷ ଭାବରେ କିଛି ଖାଦ୍ୟ ପାଇଁ ବ୍ୟବସ୍ଥା କରିନଥାଉ। ସେମାନେ ସାଧାରଣତଃ ପ୍ରାକୃତିକ ଖାଦ୍ୟ ଉପରେ ହିଁ ନିର୍ଭର କରିଥାନ୍ତି, ଯେଉଁଟା ମୁଁ କହିଲି ଆଗରୁ ସ୍ଥାନୀୟ ଭାବରେ ମିଳୁଥିବା ଯେଉଁ ମାଛ, କଙ୍କଡ଼ା, ଚିଙ୍ଗୁଡ଼ି କିମ୍ବା କୌଣସି ଜଳଜ ଉଦ୍ଭିଦ ହେଉ କିମ୍ବା ଜଳଜ ଜୀବଜନ୍ତୁ ହୁଅନ୍ତୁ, ତାଙ୍କରି ଉପରେ ହିଁ ସେମାନେ ନିର୍ଭର କରିଥାନ୍ତି। ତେଣୁ ତାଙ୍କର ପ୍ରାକୃତିକ ଖାଦ୍ୟ ଯାହା ମିଳେ ତାକୁ ଖାଲି ଆମେ ପରିଚାଳନା କରିଥାଉ। ଗୋଟିଏ ଉଦାହରଣ ମୁଁ ଆପଣଙ୍କୁ ଦେଇପାରେ, ଏଠି ନଳବଣରେ ଯେଉଁ କାଦୁଅ ଅଞ୍ଚଳ ଅଛି ସେଠି ଗୋଟେ ସାଲିକର୍ଣ୍ଣିଆ ବୋଲି ଗୋଟେ ଅନାବନା ଗଛଟେ ଦେଖାଦିଏ। ଏଇ ଅନାବନା ଗଛଟେ କ'ଣ ବହୁତ ଚଞ୍ଚଳ ସେ କାଦୁଅ ଅଞ୍ଚଳରେ ମାଡ଼ିଯାଏ, ଯାହାଫଳରେ ଯେଉଁ ଚଢ଼େଇମାନେ ସେଠି ଆସି ପହଞ୍ଚନ୍ତି ସେମାନେ ଯେଉଁ ଆମର କାଦୁଅକୁ ଖୁମ୍ପିକି ଯେଉଁ ଖାଆନ୍ତି, ସିଏ ଆଉ ଖୁମ୍ପିକି ଖାଇବାରେ ତାଙ୍କର ଗୋଟେ ସେ ଅନ୍ତରାୟ ସୃଷ୍ଟି କରେ। ସେ ସାଲିକନ୍ୟାକୁ ସବୁ ସେଠୁ ଓପାଡ଼ି ସବୁ ପରିଷ୍କାର କରିଥାଉ, ଏବଂ ସେ କାଦୁଅ ଯେମିତି ସମ୍ପୂର୍ଣ୍ଣ ରୂପେ ଖାଲି କାଦୁଅ ରହିବ ଏବଂ ଚଢ଼େଇମାନେ ତା ଦେହରୁ ଖୁମ୍ପିକି କେମିତି ଖାଦ୍ୟ ଖାଇପାରିବେ ସେଠି ତାର ବ୍ୟବସ୍ଥା କରିଥାଉ।
1: ଆଚ୍ଛା,
0: ପ୍ରାୟ ଆମର ଏଠି ମାଇଗ୍ରେଟୋରୀ ବାର୍ଡ ସବୁ ଆସୁଛନ୍ତି ବା ବିଦେଶରୁ ସବୁ ପକ୍ଷୀ ଆସୁଛନ୍ତି, ତେଣୁ ଯେହେତୁ ଏମାନେ ପୃଥିବୀର ଅନ୍ୟ ଅଞ୍ଚଳରୁ ଆସୁଛନ୍ତି, ତେଣୁ ବାର୍ଡ ଫ୍ଲୁ ବ୍ୟାପିବାର ବହୁତ ସମ୍ଭାବନା ଥାଏ।
1: ଆଜ୍ଞା,
0: ତେଣୁ ଏଇ ବାର୍ଡ ଫ୍ଲୁ କିପରି ନ ବ୍ୟାପିବ ବା ବାର୍ଡ ଫ୍ଲୁରେ ଆକ୍ରାନ୍ତ ହେଇ କେମିତି ଚଢ଼େଇ ଆମର ଏଠିକି ନ ଆସନ୍ତି, ବା ଯଦି ଆସିଲେ ତାର ବା ପ୍ରତିକାର କରିବା ପାଇଁ ଆମେ ଯେଉଁ ଷ୍ଟେପ୍ ସବୁ ଆମେ ନଉ ବା ଯେଉଁ ପଦକ୍ଷେପ ଆମେ ନଉ, ସେଗୁଡ଼ିକ ହେଲା ଆମର କ'ଣ ସ୍ଥାନୀୟ ଯେଉଁ ପଶୁ ଚିକିତ୍ସକ ଅଛନ୍ତି ଆମର ବାଲୁଗାଁରେ, ସେମାନେ ଟାଇମ୍ ଟୁ ଟାଇମ୍ ସେଠି ଯାଇ ଆମର ଚଢ଼େଇମାନଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରିଥାନ୍ତି।
1: ତା
0: ଛଡ଼ା ଆମର ଫୁଲନଖରାରେ ଆନିମଲ୍ ଡିଜିଜ୍ ରିସର୍ଚ୍ଚ ଇନଷ୍ଟିଚ୍ୟୁଟ୍,
1: ପଶୁ ରୋଗ ଗବେଷଣା କେନ୍ଦ୍ର,
0: ପ୍ରାଣୀ ରୋଗ ଗବେଷଣା କେନ୍ଦ୍ର, ସେଠୁ ମଧ୍ୟ ତାଙ୍କର ଟିମ୍ ଯାଇ ଆମର ନଳବଣ ତଦାରଖ କରନ୍ତି। ସେଠି ଦେଖିବେ ଯଦି କୌଣସି ପକ୍ଷୀ ରୋଗାକ୍ରାନ୍ତ ହେଇଛି କିମ୍ବା କୌଣସି ସିମ୍ପଟମ୍ ଦେଖାଯାଉଛି ବାର୍ଡ ଫ୍ଲୁର, ତାହେଲେ ସେ ତାର କିଛି ସାମ୍ପଲ୍ କଲେକ୍ସନ୍ କରନ୍ତି, ଏବଂ ସେ ସାମ୍ପଲ୍କୁ ଆମେ କ'ଣ କରୁ ନା, ଭୋପାଳରେ ଯୋଉଟା ଅଛି ଆମର ହାଇ ସିକ୍ୟୁରିଟି ଆନିମଲ୍ ଡିଜିଜ୍ ଲାବୋରେଟୋରୀ ବା HSADL, ତାକୁ ଆମେ ସେଠି ପଠାଉ। ସେଠି ପଠେଇଲେ ସେଠି ସାମ୍ପଲ୍ ସେଠି ଟେଷ୍ଟ ହେବ, ଯଦି କିଛି ବାର୍ଡ ଫ୍ଲୁର ପଜିଟିଭ୍ ଜଣାପଡ଼େ ତାହେଲେ ଆମେ ତାର ଚିକିତ୍ସା କରୁ। ବଡ଼ ସୁଖର କଥା ଯେ ଆଜି ଯାଏଁ ଆମର କୌଣସି ବାର୍ଡ ଫ୍ଲୁ ସେଠି ଦେଖାଯାଇନି।
1: ତେବେ ନିଶ୍ଚିତ ଭାବରେ ସୁରକ୍ଷା ଦାୟିତ୍ୱ ଯେତେବେଳେ ଆମେ କହୁଛେ, ତାଙ୍କ ଖାଦ୍ୟ ପାଇଁ ବି ମଧ୍ୟ ଆପଣମାନେ ଚିନ୍ତିତ ରୁହନ୍ତି, ଏବଂ କିଭଳି ଭାବରେ ସେମାନେ ଠିକ୍ ଭାବରେ ଖାଦ୍ୟ ପାଇପାରିବେ ଏବଂ ସ୍ୱାସ୍ଥ୍ୟ ବି ମଧ୍ୟ କେମିତି ଠିକ୍ ରହିବ, ପ୍ରତିଷେଧକ ବ୍ୟବସ୍ଥା ସବୁ ବିଭିନ୍ନ ପ୍ରକାର ଗ୍ରହଣ କରାଯାଉଛି। ତେବେ ଯେଉଁ ପକ୍ଷୀ ନଳବଣକୁ ଆସୁଛନ୍ତି ସେଠି ରହୁଛନ୍ତି, ଅନେକ ସମୟରେ ସୁରକ୍ଷା ପ୍ରତି ମଧ୍ୟ ବିଭିନ୍ନ ପ୍ରକାର ସମସ୍ୟା ଦେଖାଦେଇପାରେ, କାହିଁକି ନା ଅନେକ ଅସାଧୁ ବ୍ୟକ୍ତିତ୍ୱ ସବୁ ଅଛନ୍ତି, ଅନେକ ସମୟରେ ପକ୍ଷୀ ଶିକାର ମନୋଭାବ ମଧ୍ୟ ଅନେକ ରହିଥାଏ, ତେଣୁ ଏ ସମୟରେ ବନ କର୍ମଚାରୀମାନଙ୍କର ଦାୟିତ୍ୱ ବଢ଼ିଯାଏ, ସେ ସୁରକ୍ଷା ବ୍ୟବସ୍ଥାଟା କେମିତି କ'ଣ ଆପଣମାନେ ନେଇଥାନ୍ତି ସେ ବିଷୟ ଟିକେ ଧ୍ୟାନ ଦେବେ?
0: ତା ପୂର୍ବରୁ ମୁଁ ଆପଣଙ୍କୁ କ'ଣ ସବୁ ଆର ଇସ୍ୟୁ ଅଛି ବା କ'ଣ ସବୁ ବିପଦ ଏ ନଳବଣ ପ୍ରତି, ମୁଁ ତା ପାଇଁ ଟିକେ ଆଲୋକପାତ କରୁଛି। ଗୋଟେ ହେଲା ମତ୍ସ୍ୟଜୀବୀ, ଦେଖନ୍ତୁ ଚିଲିକାର ହ୍ରଦର ପରିମାଣ ବା କ୍ଷେତ୍ରଫଳ ହେଲା ଆପଣଙ୍କ 950 ରୁ ପ୍ରାୟ 1000 ବର୍ଗ କିଲୋମିଟର, ସେମାନେ ସବୁ

0: ଜାଗାରେ ମାଛ ଧରିପାରିବେ। ସେ 950 ବର୍ଗ କିଲୋମିଟର ଭିତରୁ କେବଳ ଆମର ରେଷ୍ଟ୍ରିକ୍ସନ ଏରିଆ ହେଲା ଆମର 15.53 ବର୍ଗ କିଲୋମିଟର, ଯୋଉଟାକି ଆମର ନଳବଣ ବୋଲି କହୁଛୁ। କିନ୍ତୁ ଯେହେତୁ ଏଇଟା ଆମର ବର୍ଷକ 365 ଦିନ ଯାକ ଆମ ସୁରକ୍ଷା ବଳୟରେ ରହୁଛି, ତେଣୁ ସେଠି ପ୍ରାୟ ମାଛର ପ୍ରଜନନ ବହୁତ ଭଲ ହେଇଥାଏ। ତେଣୁ ସବୁ ମତ୍ସ୍ୟଜୀବୀ ମାନଙ୍କ ନଜର ଥାଏ, ଯଦି ଆମେ ଆଧିରେ ଥରେ ପଶିକି ଜାଲ ପକେଇଦେଉ ଆମର ପ୍ରାୟ 15 ଦିନର ଆୟ ସେଥିରେ ହେଇଯିବ। ସମସ୍ତଙ୍କର ପ୍ରାୟ ଲୁଚା ଚୋରାରେ କେମିତି ରାତି ଅଧିଆ କିଛି ରୋଜଗାର କରି ପଳେଇବା, ସେଇଟା ହିଁ ତାଙ୍କର ପ୍ରବୃତ୍ତି।
1: ସେଇ ଅଞ୍ଚଳଟା ଯେହେତୁ ମାଛ ଉତ୍ପାଦନ ବେଶୀ ରହିଛି ବା ମାଛ ପ୍ରଜନନ ବେଶୀ ହେଇପାରୁଛି, ପରିବେଶ ସେଭଳି ରହିଛି, ମାଛ ସଂଖ୍ୟା ଯେତେବେଳେ ଅଧିକ ରହୁଛନ୍ତି ମତ୍ସ୍ୟଜୀବୀ ମାନେ ସେଠି ଆକର୍ଷିତ ହେଇକି
0: ଆସୁଛନ୍ତି। ନିଶ୍ଚୟ।
1: ଆଚ୍ଛା,
0: ତା ଛଡ଼ା ଆମର ପକ୍ଷୀ ଶିକାରୀ, ସବୁ ଲୋକଙ୍କର ଗୋଟେ ଲାଳସା ରହିଛି କ'ଣ ଆମେ ମାଛ ଖାଇବୁ କି ମାଂସ ଖାଇବୁ, ତା ଛଡ଼ା କିଛି ଚଢ଼େଇ ବି ସେମାନେ ମାରିକି ନେଇ ପଳେଇ ଆସନ୍ତି। ତେଣୁ ଏଇସବୁ ଜିନିଷ ଯୋଉ ରହିଲା ଆମର ନଳବଣ ପ୍ରତି ବିପଦ, ତେଣୁ ଏକୁ ସୁରକ୍ଷା ଦେବା ପାଇଁ ଆମର ବନ୍ୟପ୍ରାଣୀ ବିଭାଗ ତରଫରୁ କ'ଣ କରାହେଇଛି ନା, ନଳବଣ ଚାରିକର ଯାକ ଗୋଟେ ଡିମାର୍କେସନ କରାହେଇକି ଖୁଣ୍ଟ ସବୁ ପୋତା ହେଇଛି। ଯୋଉ ପ୍ରତ୍ୟେକ ଜାଗାରେ ଆପଣଙ୍କର ନଳବଣ ଚତୁଃପାର୍ଶ୍ୱରେ ଆମର ସିମେଣ୍ଟ ଖୁଣ୍ଟ ସବୁ ଅଛି, ଯେମିତି ଲୋକମାନେ ସମସ୍ତେ ଜାଣିପାରିବେ ନଳବଣର ପରିସୀମା ଆସିଗଲା। ତା ଛଡ଼ା ସେଠି ଆମର 3 ଫରେଷ୍ଟ ଗାର୍ଡ, ତା ଛଡ଼ା ଆଉ 20 ତାଙ୍କୁ ସାହାଯ୍ୟ କରିବା ପାଇଁ ଲୋକ ସେଠି ନିୟୋଜିତ ହେଇକି ରହିଛନ୍ତି। ସେମାନେ ପ୍ରାୟ ବର୍ଷକର 365 ଦିନ ଯାକ ସେଠି ରୁହନ୍ତି ଏବଂ ରାତି ଦିନ କି 24 ଯାକ ସେମାନେ ଜଗିକି ରହିଥାନ୍ତି। ସେମାନଙ୍କ ଜଗିକି ରହିବା ପାଇଁ ଆମର 3 ୱାଚ୍ ଟାୱାର ମଧ୍ୟ କରାଯାଇଛି। ନର୍ମାଲି ଟୁରିଷ୍ଟ ମାନେ ତା ଭିତରକୁ ଆଲାଉ ନାହିଁ, କିନ୍ତୁ ଯଦି କେହି ଆମର ଉପର ଅଫିସର ମାନେ ଯାଆନ୍ତି ନଳବଣ ଭିତରକୁ ଦେଖିବା ପାଇଁ, ତାହେଲେ ସେ ୱାଚ୍ ଟାୱାର ବସିକି ସେମାନେ ମଧ୍ୟ ନଳବଣର ସ୍ୱାସ୍ଥ୍ୟ ପରୀକ୍ଷା କରିକି ଆସିପାରିବେ। ୱାଚ୍ ଟାୱାରଟାରେ ଯେଉଁମାନେ ରହୁଛନ୍ତି ତେଣୁ ସୁରକ୍ଷା ପାଇଁ ୱାଚ୍ ଟାୱାର 3 ତିଆରି କରାଯାଇଛି।
1: ଆଚ୍ଛା, ଯୋଉ ୱାଚ୍ ଟାୱାର ଆପଣ କହିଲେ 3 15.53 ଯୋଉ ବର୍ଗ କିଲୋମିଟର ଅଞ୍ଚଳ ପରିବ୍ୟାପ୍ତ ଯୋଉ ଅଭୟାରଣ୍ୟ ରହିଛି, ପକ୍ଷୀ ଅଭୟାରଣ୍ୟ ଯୋଉଟା ଆମେ କହୁଛେ ନଳବଣର, ପ୍ରକୃତରେ ସେଇ ଅଞ୍ଚଳ ଧରନ୍ତୁ ୱାଚ୍ ଟାୱାର ମାଧ୍ୟମରେ ଦେଖିକି ଆମେ ପ୍ରକୃତରେ ସେମାନଙ୍କୁ ଠିକ୍ ଜାଗାରେ ଚିହ୍ନିପାରିବା କି ପ୍ରକୃତରେ ଇଏ ଜଣେ ମତ୍ସ୍ୟଜୀବୀ ଆସିଛି ଧରନ୍ତୁ ମାଛ ମାରିବା ପାଇଁ କି ପକ୍ଷୀ ଶିକାର କରିବା ପାଇଁ ଜାଣିପାରିବା କି?
0: ନିଶ୍ଚୟ, ସୁରକ୍ଷା ବାହିନୀ ଅଛନ୍ତି, ତା ଭିତରେ ତାଙ୍କୁ ସବୁ ବାଇନୋକୁଲାର ସବୁ ଦିଆହେଇଛି। ସେମାନେ ପ୍ରତ୍ୟେକ ୱାଚ୍ ଟାୱାର ରହିକି ସେମାନେ ବାଇନୋକୁଲାର ଦ୍ୱାରା ସବୁ ଦିଗକୁ ନଜର କରନ୍ତି। ତେଣୁ ଯୋଉ ଲୋକ ନଳବଣର ପରିସୀମା ଭିତରେ ପ୍ରବେଶ କଲା ସେମାନେ ସେଇ ବାଉଣ୍ଡ୍ରି ଦେହରୁ ସେମାନେ ଜାଣିପାରିବେ ଯେ କୌଣସି ଗୋଟେ ଲୋକ ନଳବଣ ଭିତରୁ ପ୍ରବେଶ କଲା, ଏବଂ ସେମାନେ ସାଙ୍ଗେ ସାଙ୍ଗେ ତାକୁ ଯାଇ ଆମର ଡଙ୍ଗା ବି ସେଠି ଦିଆହେଇଛି, ଯନ୍ତ୍ରଚାଳିତ ଡଙ୍ଗା ଅଛି, ଡଙ୍ଗାକୁ ଚଲେଇବା ପାଇଁ ଲୋକ ବି ମଧ୍ୟ ଅଛନ୍ତି। ସେମାନେ ସାଙ୍ଗେ ସାଙ୍ଗେ ସେ ଡଙ୍ଗାରେ ଯାଇ ତାଙ୍କୁ ସବୁ ସିଜ୍ କରନ୍ତି। ସିଜ୍ କରିକି ଆମର ଯୋଉ ଅଛି ବନ୍ୟପ୍ରାଣୀ ସୁରକ୍ଷା ଆଇନ 1982 ସେଟା ପ୍ରଚଳିତ, ତାହାର ବିଭିନ୍ନ ଧାରା ସବୁ ଅଛି, ସେ ବିଭିନ୍ନ ଧାରାରେ ତାଙ୍କୁ ସବୁ ଆରେଷ୍ଟ କରି କୋର୍ଟକୁ ଫରଣ ମଧ୍ୟ କରିଥାନ୍ତି।
1: ତାମାନେ ସେଇ ଅଞ୍ଚଳଟା ସମ୍ପୂର୍ଣ୍ଣ ଭାବେ ସୁରକ୍ଷିତ, କୌଣସି ଅନୁପ୍ରବେଶ କରାଯାଇ ପାରିବ ନାହିଁ ସେ ଅଞ୍ଚଳକୁ?
0: ନା, କୌଣସି ବାହାର ଲୋକ ନଳବଣ ଭିତରକୁ ଯାଇପାରିବେନି, କାରଣ ଏହା ହେଉଛି ବନ୍ୟପ୍ରାଣୀ ଆଇନର ଖିଲାଫ।
1: ତେବେ ନିଶ୍ଚିତ ପର୍ଯ୍ୟଟକମାନେ ତ ଆସିବେ ଏବଂ ସେମାନେ ଚାହିଁବେ ଯେ ପକ୍ଷୀମାନଙ୍କୁ ଦେଖିବେ, ତାର ଯୋଉ ପ୍ରାକୃତିକ ସୌନ୍ଦର୍ଯ୍ୟ ରହିଛି, ତେଣୁ ସେ ଯୋଉ ପର୍ଯ୍ୟଟକମାନେ ଆସିବେ ପରିବେଶ ପର୍ଯ୍ୟଟକ ଆମେ ସେମାନଙ୍କୁ କହିବା, କାହିଁକିନା ସେମାନେ ଅନୁଭବ କରିବା ଦରକାର ଏବଂ ତାକୁ ଉପଭୋଗ ମଧ୍ୟ କରିବା ଦରକାର। ତାଙ୍କ ପାଇଁ ବିଶେଷ କରି ବନ ବିଭାଗ ତରଫରୁ ତାହେଲେ କ'ଣ ବ୍ୟବସ୍ଥା କରାଯାଇଛି, ସେମାନେ ଦେଖିବେ କେମିତି, ଉପଭୋଗ କରିବେ କେମିତି?
0: ଦେଖନ୍ତୁ, ଆମ ରାଜ୍ୟ ବାହାରୁ ବହୁତ ଲୋକ ଆସୁଛନ୍ତି ଚିଲିକାର ନଳବଣକୁ ଦେଖିବା ପାଇଁ। ନର୍ମାଲି ଆମର ଓଟିଡିସି ତରଫରୁ ଯୋଉ ବରକୁଲ୍ରେ ଅଛି ତାଙ୍କର କ୍ୟାମ୍ପ, ଡଙ୍ଗା ନେଇ ସେମାନେ ପ୍ରାୟ ଯାଇଥାନ୍ତି। ଯୋଉ ପର୍ଯ୍ୟଟକମାନେ ଯାଆନ୍ତି ନଳବଣକୁ ଦେଖିବା ପାଇଁ, ସେମାନେ ନଳବଣ ଭିତରକୁ ତାଙ୍କୁ ପ୍ରବେଶ କରିବାକୁ ଦିଆଯାଏ ନାହିଁ। ନଳବଣର ଯୋଉ ଅଛି ପରିସୀମା ବା ଯୋଉ ଖୁଣ୍ଟି ସବୁ ମୁଁ କହିଲି ଆଗରୁ, ସେ ଖୁଣ୍ଟର ବାହାରେ ସେମାନେ ରୁହନ୍ତି, ସେଠୁ ଥାଇକିରି ସେ ନଳବଣ ଯୋଉ ଚଢ଼େଇ ଅଛନ୍ତି ତାଙ୍କୁ ଦେଖିପାରନ୍ତି। ତା ଛଡ଼ା ଆପଣ ଦେଖନ୍ତୁ, ଚଢ଼େଇ ଯୋଉ ଆସନ୍ତି ତାଙ୍କର କୌଣସି ପରିସୀମା ନାହିଁ ବା କୌଣସି ବାଉଣ୍ଡରି ନାହିଁ, ସେମାନେ ଖାଲି ନଳବଣ ରହିବେ ସେମିତି କିଛି ନାହିଁ। ଯେତେବେଳେ ଏଇ ଶୀତ ଦିନ ଆସିବା ପୁରା ଚିଲିକା ହ୍ରଦ ଦେଖିବେ ସବୁଆଡ଼େ ଚଢ଼େଇ ଭର୍ତ୍ତି ହେଇଥିବ। ତେଣୁ ନଳବଣ ଯେହେତୁ ଆଙ୍କର ଗୋଟିଏ ହେଉଛି କେନ୍ଦ୍ରସ୍ଥଳ, ତେଣୁ ନଳବଣ ଚଢ଼େଇ ରହିବା ସାଙ୍ଗେ ସାଙ୍ଗେ ନଳବଣର ପରିସୀମାର ବାହାରେ ମଧ୍ୟ ବହୁତ ଚଢ଼େଇଥାନ୍ତି। ତେଣୁ ସେମାନେ ନଳବଣରେ ଯେତିକି ଚଢ଼େଇ ପାଆନ୍ତି ନଳବଣ ବାହାରେ ମଧ୍ୟ ସେତିକି ଚଢ଼େଇ ଦେଇଥାନ୍ତି। ତେଣୁ ଯିଏ ବି ଗଲା ନଳବଣକୁ ଦେଖିବା ପାଇଁ ସେ ବାହାରେ ମଧ୍ୟ ବହୁତ ଚଢ଼େଇ ଦେଖି ଫେରିପାରୁ। ଏହା ଛଡ଼ା ଆପଣଙ୍କର ଟୁରିଷ୍ଟ ମାନଙ୍କ ପାଇଁ ଏବେ ସରକାର ବହୁତ ଚିନ୍ତା କରୁଛନ୍ତି। ଗୋଟିଏ ଆମର ପୁରୀ ଜିଲ୍ଲାର ସାତପଡ଼ା ପଟରେ ଆମର ଗୋଟେ ବରହମପୁରା ଇକୋ ଟୁରିଜିମ କମ୍ପ୍ଲେକ୍ସ କରାହେଇଛି, ସେଠି 8 ଶୀତତାପ ନିୟନ୍ତ୍ରିତ କୋଠରୀ ଅଛି। ସେଟା ପ୍ରାୟ ଅନ୍ଲାଇନ୍ରେ ଆମର ବୁକ୍ ହେଉଛି, ସବୁ ଟୁରିଷ୍ଟ ଅଲ୍ ଓଭର ଇଣ୍ଡିଆ ସେମାନେ ସବୁ ଟୁରିଷ୍ଟ ସବୁ ଜାଗାରୁ ସେମାନେ ଇଣ୍ଟରନେଟ୍ ମାଧ୍ୟମରେ ସେମାନେ ନେଟ୍ରେ ବୁକ୍ କରିପାରିବେ,
1: ସିଧାସଳଖ
0: ଭାବରେ ବୁକ୍ କରିପାରିବେ। ସେଠି ଯୋଉ ବୁକ୍ କରିବେ ଯୋଉ ଲୋକମାନେ ବା ଯୋଉ ଟୁରିଷ୍ଟ ବା ଯୋଉ ପର୍ଯ୍ୟଟକମାନେ ବୁକ୍ କରିବେ, ସେମାନେ ସବୁ ଯୋଉ ଶୁଳ୍କ ଦେବେ ସେ ଶୁଳ୍କ ମଧ୍ୟରେ ତାଙ୍କୁ ଚଢ଼େଇ ଦେଖେଇବା, ଚିଲିକାର ମୁହାଣ ବୁଲେଇବା ଏବଂ ସାତପଡ଼ାରୁ ଇକୋ ଟୁରିଜିମ କମ୍ପ୍ଲେକ୍ସକୁ ନେବା ପାଇଁ ନବା ଆଣିବାର ଯୋଉ ଡଙ୍ଗା ପଇସା, ତା ଛଡ଼ା ସେଠି ଖାଇବାକୁ ମଧ୍ୟ ବ୍ୟବସ୍ଥା କରାଯାଉଛି। ଯାହା ଶୁଳ୍କ ଦେଲେ ସେ ଶୁଳ୍କ ଭିତରେ ତାଙ୍କର ଘର ଭଡ଼ାଠୁ ଆରମ୍ଭ କରି ଯିବା ଆସିବା ଡଙ୍ଗା ଭଡ଼ା ଏବଂ ତାଙ୍କୁ ଚଢ଼େଇ ଦେଖେଇବା ମୁହାଣ ବୁଲେଇବା ଏସବୁ ଜିନିଷ ଗୁଡା ତା ଦେହରେ
1: ଅନ୍ତର୍ଭୁକ୍ତ
0: ଅନ୍ତର୍ଭୁକ୍ତ।
1: ସେ ଯୋଉ ସିଧାସଳଖ ଅନ୍ଲାଇନ୍ରେ ବୁକିଂ କରିବା ପାଇଁ ଚାହୁଁଛନ୍ତି, କେମିତି କରିବେ, ତାର କିଛି ବ୍ୟବସ୍ଥା ଅଛି?
0: ଅଛି, ସେ ବୁକିଂ ସାଇଟ୍ ହେଉଛି ଆମର ଇଣ୍ଟରନେଟ୍ରେ ଆମର support@ecotourodisha.com।
1: ଆଜ୍ଞା,
0: ଏହି ସାଇଟ୍କୁ ଯାଇ ସେମାନେ ନର୍ମାଲି ଆମର ବରହମପୁରାରେ ଥିବା ଯୋଉ ଇକୋ ଟୁରିଜିମ କମ୍ପ୍ଲେକ୍ସ ଅଛି ତାର ସେ ଯେକୌଣସି ସୁଟ୍ଟାକୁ ସେ ରିଜର୍ଭ କରିପାରିବେ।
1: ଆଚ୍ଛା,
0: ଛଡ଼ା ମଧ୍ୟ ଆଉ ଗୋଟେ ଆମର

0: ନୂଆ କନଷ୍ଟ୍ରକ୍ସନ ଆମେ କରୁଛୁ ଏବେ ମଙ୍ଗଳାଯୋଡ଼ି।
1: ଆଜ୍ଞା,
0: ଆପଣ ଜାଣିପାରିଥିବେ ଆମର ଚିଲିକାର ନଳବଣ ଯେମିତି ପ୍ରସିଦ୍ଧ, ମଙ୍ଗଳାଯୋଡ଼ି ମଧ୍ୟ ଚିଲିକାର ସେହିଭଳି ପକ୍ଷୀମାନଙ୍କ ପାଇଁ ପ୍ରସିଦ୍ଧ। ମଙ୍ଗଳାଯୋଡ଼ି ଅଞ୍ଚଳରେ ମଧ୍ୟ ଆମେ ଗୋଟିଏ ଇକୋଟୁରିଜିମ୍ କମ୍ପ୍ଲେକ୍ସ ଏବେ ତିଆରି କରୁଛୁ, ସେଇଟା ମଧ୍ୟ ସେ ଅନ୍ଲାଇନ୍ରେ ପର୍ଯ୍ୟଟକମାନଙ୍କ ପାଇଁ ମଧ୍ୟ ସେଇଟା ଉପଲବ୍ଧ ହେବ।
1: ତେବେ ଏଠି ଗୋଟେ ପ୍ରଶ୍ନ ଆସୁଛି ଯେ ଆପଣ କହିଲେ ଯେ 365 ଦିନ ନଳବଣକୁ ଜଗୁଛନ୍ତି ପକ୍ଷୀମାନେ, ତ ନିର୍ଦ୍ଦିଷ୍ଟ ଭାବରେ ଶୀତ ଦିନେ ହିଁ ଆସୁଛନ୍ତି, କେବଳ ଶୀତ ଦିନେ ଜଗିଲେ କିଛି ଅସୁବିଧା ହୁଅନ୍ତି, କ'ଣ କହିବେ ଆପଣ?
0: ବହୁତ ବହୁତ ଭଲ ପ୍ରଶ୍ନଟେ ପଚାରିଲେ। ଦେଖନ୍ତୁ, ଗୋଟେ ଛୋଟିଆ ଉଦାହରଣ ଦଉଛି ମୁଁ। ଆମେ ମାନେ ସମସ୍ତେ ବିଦେଶରେ ଚାକିରି କରୁଛୁ, ଆମର ଘର ଆମ ଗାଁରେ ଅଛି, ତେଣୁ 6 ମାସରେ କି 8 ମାସରେ ଥରେ ଆମେ ଆମ ଚାକିରି ସ୍ଥଳରୁ ଆମେ ଗାଁକୁ ଫେରୁଛୁ। ଯଦି ସେ ଘରଟାକୁ ରକ୍ଷଣାବେକ୍ଷଣ କରାଇକି ଠିକ୍ଠାକ୍ ରଖା ନଯାଇଥିବ, କିମ୍ବା ସେ ଘରଟାକୁ କେହି ଜଗି ନଥିବେ, ହୁଏତ ଆମେ ଫେରିଲା ବେଳକୁ ସେ ଘରଟାକୁ କିଏ ମାଡ଼ି ବସିଥିବ, କିମ୍ବା ଘରଟା ଭାଙ୍ଗିକି ନଷ୍ଟ ହୋଇଯାଇଥିବ। ତେଣୁ ଆମେ ଯଦି 6 ମାସ କି 8 ମାସ ପରେ ଥରେ ଆମେ ସେ ଘରକୁ ଫେରିବା ଆମ ନିଜ ଘରକୁ ଦେଖିବା ପାଇଁ, ସେ ନିଜ ଘରେ ଆଉ ସ୍ଥାନ ଆମ ପାଇଁ ରହିବ ନା, ଯାହାଫଳରେ ଆମେ ଆମ ଗାଁରେ ବି ମଧ୍ୟ ପରଦେଶୀ ହୋଇଯିବୁ। ତେଣୁ ଠିକ୍ ସେହିଭଳି ନଳବଣକୁ ଯଦିଓ ଏମାନେ ଶୀତ ଦିନରେ ଆମର ପକ୍ଷୀମାନେ ଆସୁଛନ୍ତି, ତେଣୁ ବର୍ଷ ତମାମ ଏଟାକୁ ଜଗି ସୁରକ୍ଷା ଦେଲେ ନଳବଣ ଯୋଉ ମିଳୁଥିବା ମାଛ, କଙ୍କଡ଼ା, ଗେଣ୍ଡା, ଜଳଜ ଉଦ୍ଭିଦ ଏସବୁ ସୁରକ୍ଷିତ ହୋଇ ରୁହନ୍ତି, ଯାହାଫଳରେ ଶୀତ ଦିନେ ଯୋଉ ପକ୍ଷୀମାନେ ଏଠିକି ଆସନ୍ତି, ଏଇ ପ୍ରଚୁର ପରିମାଣରେ ଏଟା ମିଳେ ବୋଲି ତାଙ୍କୁ ସେମାନେ ସେଥିପାଇଁ ସେମାନେ ଏଠିକି ଆସନ୍ତି। ତେଣୁ ବର୍ଷ ତମାମ ଆକୁ ଜଗିବାଟା ହିଁ ନିହାତି ଦରକାର।
1: ଦାୟିତ୍ୱ ତ ନିଶ୍ଚୟ ଆମର ରହିଛି। ଧରନ୍ତୁ ଜଣେ ଅତିଥି ଯେତେବେଳେ ଆସୁଛନ୍ତି, ଅତିଥି ଦେବ ଭବ ଯୋଉଟା ଆମେ କହୁଛେ, ଏ ଯୋଉ ବିଦେଶାଗତ ପକ୍ଷୀ ବିଦେଶରୁ ଆସୁଛନ୍ତି, ନିର୍ଦ୍ଦିଷ୍ଟ ଭାବରେ ଶୀତ ଦିନେ ଆସୁଛନ୍ତି ଏବଂ ପୁଣି ତାଙ୍କର ଗନ୍ତବ୍ୟ ସ୍ଥଳକୁ ସେମାନେ ପୁଣି ଫେରି ଯାଉଛନ୍ତି, ସେ ଯୋଉ ଅତିଥି ତାଙ୍କୁ ସୁରକ୍ଷା ଦେବା, ତାଙ୍କୁ ସମ୍ମାନ ଦେବା, ତାଙ୍କୁ ଠିକ୍ ଭାବରେ ଖାଦ୍ୟ ପରିଚାଳନା ସୁରକ୍ଷା ସବୁକିଛି ଦାୟିତ୍ୱ ହେଉଛି ଆମର, ନା କ'ଣ କହୁଛନ୍ତି?
0: ନିଶ୍ଚୟ, ଯେହେତୁ ସେମାନେ ଆମର ଅତିଥି, ଆପଣ କହିଲେ ଯୋଉ ଅତିଥି ଦେବ ହବ, ତେଣୁ ଅତିଥିଙ୍କୁ ଆମେ ଅତିଥି ଭଳିଆ ହିଁ ଆମେ ବ୍ୟବହାର କରିବା ଉଚିତ। ଆମର ଯୋଉ ଭାଇମାନେ ଆମର ଯାଇକି ଚଢ଼େଇ ଶିକାର କରୁଛନ୍ତି, ଏଇ ଆପଣମାନଙ୍କ ମାଧ୍ୟମରେ ମୁଁ ସେମାନଙ୍କୁ ମଧ୍ୟ ଏଇ ମେସେଜ୍ ଦେବାକୁ ଚାହୁଁଛି ଯେ ସେମାନେ ବହୁତ ଦୂରରୁ ଆମ ପାଖକୁ ଆସୁଛନ୍ତି, ସେମାନେ ଆମର ଅତିଥି, ତେଣୁ ଦୟାକରି ଆପଣମାନେ ଚଢ଼େଇ ଶିକାର ବନ୍ଦ କରନ୍ତୁ ବା ଚଢ଼େଇ ଶିକାର କରନ୍ତୁ ନାହିଁ। ତେଣୁ ଚଢ଼େଇମାନଙ୍କୁ ଯୋଉଠି ଦେଖୁଛନ୍ତି ତାଙ୍କୁ ମଧ୍ୟ ସୁରକ୍ଷା ଦିଅନ୍ତୁ, ଯାହାଫଳରେ ସେମାନେ ସୁରକ୍ଷିତ ରହିଲେ ପୁଣି ଆର ବର୍ଷ ମଧ୍ୟ ସେମାନେ ଆସିବେ, ଆସନ୍ତା ବର୍ଷ ଆସିବେ, ଏମିତି ବର୍ଷ ତମାମ ସେମାନେ ମଧ୍ୟ ଆସିପାରୁଥିବେ। ଏବଂ ଏହି ଚଢ଼େଇ ଦେଖିବା ପାଇଁ ରାଜ୍ୟ ବାହାରୁ ଲୋକ ତଥା ଦେଶ ବାହାରୁ ମଧ୍ୟ ଲୋକ ଏ ଚିଲିକା ପରିଦର୍ଶନରେ ଆସିବେ, ଯାହାଦ୍ୱାରା କି ଆପଣମାନେ ମଧ୍ୟ ନିଜର ଗୁଜୁରାଣ ମେଣ୍ଟେଇ ପାରିବେ।
1: ଯେଉଁଟାକି ସରକାର ସ୍ୱତନ୍ତ୍ର ବ୍ୟବସ୍ଥା କରିଛନ୍ତି, ଯେଉଁ ଇକୋ ଟୁରିଜିମ୍ କଥା ଆମେ କହୁଛେ, ସ୍ୱତନ୍ତ୍ର ଭାବେ ଆମେ ଅନ୍ଲାଇନ୍ରେ ବୁକ୍ କରିକି ମଧ୍ୟ ଆମେ ଆସିପାରିବା, ରହିବା ପାଇଁ, ଖାଇବା ପାଇଁ, ବୁଲିବା ପାଇଁ ସବୁକିଛି ବ୍ୟବସ୍ଥା କରାଯାଇଛି। ତେବେ ଆମ ଭିତରେ ସେହି ଚେତନାଟା ରହିବା ଦରକାର, ଏଇଟା ଆମେ ପରିବେଶ ପର୍ଯ୍ୟଟନ ବୋଲି କହୁଛୁ, ନା କ'ଣ କହୁଛନ୍ତି? ଇକୋ ଟୁରିଜିମ୍, ତେଣୁ ଏହାର ଆଖିରିକ ଅର୍ଥ ଯଦି ଆମେ ଚିନ୍ତା କରିବା, ଯୋଉ ପର୍ଯ୍ୟଟକମାନେ ଆସୁଛନ୍ତି କ'ଣ ଚିନ୍ତା କରିବା ଦରକାର ତାଙ୍କ ମନ ଭିତରେ?
0: ପ୍ରଥମ କଥା ଦେଖନ୍ତୁ, ଇକୋ ଟୁରିଜିମ୍, ସେଇଟା ଇକୋ ଟୁରିଜିମ୍ ମାନେ ଆମର ଇକୋଲୋଜି ଯୋଉଟା ଅଛି, ଆମର ଇକୋଲୋଜିଟାକୁ ନଷ୍ଟ ନ କରିକି ଆମେ ଟୁରିଜିମ୍ କରିବା। ଅର୍ଥାତ୍ ଯୋଉ ପର୍ଯ୍ୟଟକ ମାନେ ଇକୋ ଟୁରିଷ୍ଟ ହେଇକି ଆସୁଛନ୍ତି, ସେମାନଙ୍କ ମନ ଭିତରେ ଧାରଣା ରହିବା ଦରକାର ଯେ ସେମାନେ ଏମିତି ଗୋଟିଏ ପରିବେଶକୁ ଯାଉଛନ୍ତି ଯୋଉଠିକି ସେମାନେ ତାଙ୍କର ଜୀବନଶୈଳୀକୁ ଉପଭୋଗ କରିବେ, କିନ୍ତୁ ପରିବେଶକୁ ନଷ୍ଟ କରିବେ ନାହିଁ। ତେଣୁ ପରିବେଶକୁ ସୁରକ୍ଷା ରଖି ନିଜର ଜୀବନଶୈଳୀଟାକୁ ଉପଭୋଗ କରିବାଟା ହିଁ ହେଉଛି ଆପଣଙ୍କର ପରିବେଶ ପର୍ଯ୍ୟଟକମାନଙ୍କ ପ୍ରଧାନ କର୍ତ୍ତବ୍ୟ।
1: ତେବେ ଆଉ ଗୋଟିଏ କଥା, ସେହି ଅଞ୍ଚଳର ଯେଉଁମାନେ ଆମର ଲୋକମାନେ ସବୁ ରହିଛନ୍ତି, ଜନସାଧାରଣ ରହିଛନ୍ତି, ପ୍ରକୃତରେ ତାଙ୍କର ଦାୟିତ୍ୱ ଅଧିକ ଥାଏ ବୋଲି ଆମେ ଅନୁଭବ କରିବା, ସେହି ଯେଉଁ ପକ୍ଷୀମାନେ ସବୁ ଆସୁଛନ୍ତି ତାଙ୍କର ଅତିଥି, ନା କ'ଣ କହିବେ? ତାଙ୍କର ଦାୟିତ୍ୱ କର୍ତ୍ତବ୍ୟ କ'ଣ ହେବା ଦରକାର?
0: ନିଶ୍ଚୟ, ଆମର ସେଠି ଅଞ୍ଚଳର ଯେଉଁ ଲୋକମାନେ ଅଛନ୍ତି ସେମାନେ ଏଇ ଯେଉଁ ପକ୍ଷୀମାନେ ଆସୁଛନ୍ତି ତାଙ୍କୁ ଆଦୌ ଡିଷ୍ଟର୍ବ କରିବାଟା ଅନୁଚିତ, ଏବଂ ଯେଉଁ ବି ପର୍ଯ୍ୟଟକମାନେ ଆସୁଛନ୍ତି ତାଙ୍କୁ ଦେଖିବା ପାଇଁ ପର୍ଯ୍ୟଟକମାନଙ୍କୁ ସେମାନେ ସବୁବେଳେ ମଧ୍ୟ ଉପଦେଶ ଦେବା ଦରକାର, ଚଢ଼େଇଙ୍କ ପାଖକୁ ନ ଯିବା। ଯେକୌଣସି ବନ୍ୟଜନ୍ତୁ ହୁଅନ୍ତୁ କିମ୍ବା ବନ୍ୟ ପକ୍ଷୀ ହୁଅନ୍ତୁ ବା ବନ୍ୟ ପ୍ରାଣୀ ହୁଅନ୍ତୁ, ଯଦି ସେମାନେ ତାଙ୍କ ପାଖକୁ ଯାଆନ୍ତି ସେମାନେ ଭାରି ଭୟାଳୁ, ସେମାନେ ହୁଏତ ତାଙ୍କର ଖାଦ୍ୟ ଶୈଳୀରେ କିଛି ଡିଷ୍ଟର୍ବାନ୍ସ ହେବ, ସେ ସେଠୁ ଉଡ଼ିକି ପଳେଇ ଯାଇପାରନ୍ତି। କିନ୍ତୁ ବନ୍ୟପ୍ରାଣୀରେ ତ ଏଠୁ ଜଙ୍ଗଲ ଭିତରୁ ବାହାରିଗଲେ ହୁଏତ ସେମାନେ ପୁଣି ଫେରିକି ସେଠି ରହିପାରନ୍ତି, କିନ୍ତୁ ପକ୍ଷୀ ତେ ଥରେ ଉଡ଼ିଗଲେ ଏଠି ଏ ଅଞ୍ଚଳରୁ ଗଲା, ଉଡ଼ିକି ଆଉ ଯୋଉଠି ତାଙ୍କର ସେ ନିରାପଦ ଚାହିଁବେ ସେଠି ଯାଇ ସେମାନେ ରହିବେ। ତେଣୁ ସେହି ଅଞ୍ଚଳର ଯୋଉ ଲୋକମାନେ ରହୁଛନ୍ତି ସେମାନଙ୍କ କର୍ତ୍ତବ୍ୟ ହେଉଛି ଏ ପକ୍ଷୀମାନଙ୍କୁ ଆଦୌ ଡିଷ୍ଟର୍ବ ନ କରିବା, ଏବଂ ଯୋଉ ଟୁରିଷ୍ଟ ମାନେ ଆସୁଛନ୍ତି ତାଙ୍କୁ ଏ ପକ୍ଷୀଙ୍କୁ ଡିଷ୍ଟର୍ବ ନ କରାଇକି ତାଙ୍କୁ ଦେଖେଇବା।
1: ଏବଂ ବନ ବିଭାଗ ସହିତ ଯୋଉ କର୍ମଚାରୀ ରହିଛନ୍ତି ସେମାନଙ୍କ ସମନ୍ୱୟରେ କିଭଳି ଭାବରେ ସେ ଅଞ୍ଚଳ ସୁରକ୍ଷିତ ରହିବ, ପକ୍ଷୀମାନେ ସୁରକ୍ଷିତ ରହିବେ, ଏଥିପ୍ରତି ମଧ୍ୟ ଆମେ ଗୁରୁତ୍ୱ ଦେବା ଦରକାର, ନା କ'ଣ
0: କହୁଛନ୍ତି?
1: ତେବେ ଯାହା ହଉ ପ୍ରଣବ ବାବୁ, ଆମେ ଆଲୋଚନା କଲେ ଯେ ପକ୍ଷୀମାନଙ୍କ ପାଇଁ ନଳବଣର ସୁରକ୍ଷା ସମ୍ପର୍କରେ। ଆମେ ଆଶା କରିବା ଶ୍ରୋତା ବନ୍ଧୁମାନେ ଏହି କାର୍ଯ୍ୟକ୍ରମ ଶୁଣି ଅନେକ କଥା ଜାଣିପାରିଛନ୍ତି, ଯେଉଁମାନେ ଯାଇଛନ୍ତି ଅନୁଭବ କରିଛନ୍ତି, ଜାଣିଛନ୍ତି ପ୍ରକୃତରେ ଚିଲିକାରେ ଯୋଉ ପକ୍ଷୀ ଅଭୟାରଣ୍ୟ ଯୋଉ କହୁଛୁ ବା ନଳବଣରେ ଯୋଉ ପକ୍ଷୀ ଅଭୟାରଣ୍ୟ କହୁଛୁ, ନିଶ୍ଚିତ ଭାବରେ ଅନେକ କଥା ସେମାନେ ଜାଣିପାରିଥିବେ। ତେବେ ମନରେ ଏଠି ଗୋଟେ ପ୍ରଶ୍ନ ଆସୁଛି ପ୍ରଣବ ବାବୁ, ଗତ ବର୍ଷ ମଧ୍ୟ ଆପଣଙ୍କର ଏଭଳି ବା ତା ପୂର୍ବ ବର୍ଷ ମଧ୍ୟ ଏଭଳି ପକ୍ଷୀମାନେ ଆଗମନ ରହିଛି, ଯୋଉଟାକି ଏଇ ବର୍ଷ ଯୋଉ ପରିବେଶକୁ ଆମେ ଯଦି ଦେଖିବା ପ୍ରକୃତରେ କେମିତି ତୁଳନାତ୍ମକ କେମିତି ଦେଖୁଛେ ପକ୍ଷୀମାନଙ୍କର ଆଗମନ ସଂଖ୍ୟା ଅନୁସାରେ?

0: ସେ ବିଷୟରେ ଟିକେ ଧାରଣା ଦେବେ କି?
1: ଆମର ଯେତେ ଚଢ଼େଇ ଆସନ୍ତି, ଆମର ନଳବଣକୁ ହଉ କିମ୍ବା ଚିଲିକାକୁ ହଉ, ଆମର ପ୍ରତ୍ୟେକ ବର୍ଷ ଜାନୁଆରୀ ମାସରେ ତାର ଗୋଟେ ଗଣତି କରାଯାଏ। ଆମର ଗଲା ବର୍ଷ ଏ ଚଢ଼େଇର ଗଣତି କରାଯାଇଥିଲା, ସେଠୁ ଆମେ ଦେଖିଥିଲୁ ଆମର ନଳବଣରେ ଥିଲେ ପ୍ରାୟ 374,000 ଚଢ଼େଇ ଥିଲେ, କିନ୍ତୁ ନଳବଣ ବାହାରେ ମଧ୍ୟ ଥିଲେ 572,000। ଆଲୋଚନା ପ୍ରସଙ୍ଗରେ ମୁଁ କହିଥିଲି ଖାଲି ଯେ ନଳବଣରେ ଚଢ଼େଇ ରହୁଛନ୍ତି ତା ନୁହେଁ, ଚିଲିକାର ବିସ୍ତୀର୍ଣ୍ଣ ଅଞ୍ଚଳରେ।

0: ପରିବେଶ ବର୍ତ୍ତମାନ ଦେଖିଲେ ଅନୁକୂଳ ଅଛି ଆମର ଚଢ଼େଇ ମାନଙ୍କ ପାଇଁ। ଯଦି ପାଣିର ଗଭୀରତା ନଳମଣରେ କମିଯିବ ତାହେଲେ ହୁଏତ ଚଢ଼େଇ ସଂଖ୍ୟା ନଳମଣରେ ନିଶ୍ଚୟ ବଢ଼ିବ। ଯଦି ଗଭୀରତା ନ କମିକି ଯଦି ଗଭୀର ପାଣି ରହିଲା ସେଠି ତାହେଲେ ଚଢ଼େଇ ନଳମଣରେ ନ ରହିପାରନ୍ତି, ନଳମଣର ବାହାରେ ଯୋଉଠି କମ୍ ପାଣି ଥିବ ସେ ଅଞ୍ଚଳରେ ନିଶ୍ଚୟ ଦେଖାଦେବେ।
1: ଆପଣଙ୍କୁ ଏ ଆଲୋଚନା ପାଇଁ ବହୁତ ବହୁତ ଧନ୍ୟବାଦ। ନମସ୍କାର।
0: ନମସ୍କାର।

0: ବୃଦ୍ଧି ଆଣନ୍ତୁ।
1: ଇଫ୍କୋ ନେନୋ ସାରର ଚମତ୍କାରିତାରେ ପ୍ରତ୍ୟେକ ଚାଷ ଏବଂ ଚାଷୀ ସମୃଦ୍ଧ ହେବେ।
2: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା ରାଇଟ୍? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
3: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି ଏବଂ ଆଜି ମଧ୍ୟ। ଚେଟିନାଡ ସିମେଣ୍ଟ ଉପରେ
4: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢ଼ି ପାଇ ରହିଥାଏ। ଚେଟିନାଡ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ଼ ମୂଳଦୁଆ। ଚେଟିନାଡ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ୍।
5: ଆପଣ କାର୍ଯ୍ୟକ୍ରମ ଶୁଣୁଛନ୍ତି।
6: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ବଲାଙ୍ଗୀର କେନ୍ଦ୍ରରୁ। କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି ଏଫ୍ଏମ୍ ବ୍ୟାଣ୍ଡ 101.9 MHz ଯୋଗେ। ତା ସହିତ ପ୍ରସାର ଭାରତୀର ନ୍ୟୁଜ୍ ଅନ୍ AIR ଆପ୍ ଓ www.prasarbharati.gov.in ଲାଇଭ୍ ରେଡ଼ିଓ ଟ୍ୟାପ୍ରେ ମଧ୍ୟ କାର୍ଯ୍ୟକ୍ରମ ଏକ ସମୟରେ ପ୍ରଚାରିତ ହେଉଛି। ପ୍ରଚାର କରୁଛୁ ଗଳ୍ପଝର କାର୍ଯ୍ୟକ୍ରମରେ। ଆଜି ଶୁଣନ୍ତୁ ଗଳ୍ପ ମା ନିଷାଦ। ଗାଳ୍ପିକ ଉତ୍ତମ କୁମାର ପ୍ରଧାନ, ଉପସ୍ଥାପନା ରାଜୀବ ଲୋଚନ ଆଚାର୍ଯ୍ୟ, ପ୍ରଯୋଜନା ମନୋଜ କୁମାର ପୂଜାରୀ।
7: ଗଳ୍ପ ମା ନିଷାଦ, ଗାଳ୍ପିକ ଉତ୍ତମ କୁମାର ପ୍ରଧାନ। ବହୁ ବର୍ଷ କାରାଗାରରେ ଆବଦ୍ଧ ରହିବା ପରେ ବନ୍ଦୀଙ୍କୁ ମୁକ୍ତି ମିଳିଲା। ବନ୍ଦୀ ଜନ୍ମଭୂମି ପ୍ରତ୍ୟାବର୍ତ୍ତନ ବେଳେ ରାସ୍ତାକଡ଼ରେ ଜଣେ ବ୍ୟାଧ ପଞ୍ଜୁରୀ ଭିତରେ ଅନେକ ପକ୍ଷୀ ଶାବକ ବିକ୍ରି କରୁଥିବାର ଦେଖିଲେ। ସମସ୍ତ ପକ୍ଷୀଙ୍କର ମୂଲ୍ୟ ଦେଇ କିଣି ଗୋଟି ଗୋଟି କରି ମୁକ୍ତ ଆକାଶକୁ ଉଡ଼େଇ ଦେଲେ। ବିଶ୍ୱବିଖ୍ୟାତ ଏ କାହାଣୀ ଆଉ ଯାହାକୁ ପ୍ରଭାବିତ କରୁ ନ କରୁ, ମୋର 14 ବର୍ଷର ପୁଅ ଅଂଶୁମାନ ମନରେ ଗଭୀର ପ୍ରଭାବ ପକାଇଥିଲା। ମୋ ଘରେ ଗୋଟିଏ ଶୁଆ, ଗୋଟିଏ ଧଳା ଠେକୁଆ ଏବଂ ନେଉଳଟିଏ ପୋଷା ହୋଇଥାନ୍ତି। ଶୁଆକୁ ଛାଡ଼ିଦେଲେ ଆଉ ଦୁଇ ପ୍ରାଣୀ ପ୍ରାୟ ଘର ସାରା ବୁଲୁଥାନ୍ତି। ତିନିଙ୍କର ଦେଖାରେଖା ଖିଆପିଆର ଦାୟିତ୍ୱ ଅଂଶୁମାନର, ସେମାନେ ତାର ଖେଳ ସାଥି। ଶୁଆ କଥା କହି ଶିଖିଲାଣି। ଦିନ ଦ୍ୱିପହର ନିଛାଟିଆ ବେଳ ଦେଖି ଅଂଶୁମାନ ଅଂଶୁମାନ ଅଂଶୁମାନ କହି ଘର କମ୍ପାଉଥାଏ। ଅଂଶୁମାନ ତା ପାଇଁ ପିଜୁଳି, ଆପଲ, କଲରା, ପୋଟଳ ଦେଇ ପ୍ରତ୍ୟହ ଘଡ଼ିଏ ଲେଖାଏଁ ବଜର ବଜର ହୁଏ। ସ୍କୁଲ ଯିବା ଆଗରୁ ତାକୁ ଗାଧୋଇ ଖାଇବାକୁ ଦେଇଥାଏ। କିନ୍ତୁ ବିଦ୍ୟାଳୟର ଶମ୍ଭୁନାଥ ବାବୁ ଏହି ବନ୍ଦୀ ଜୀବନର ଦୁଃସହ ନିସଙ୍ଗତା ଏବଂ ମୁକ୍ତି ପିପାସୁ ପ୍ରାଣର ଅସହ୍ୟ ବେଦନାର ମର୍ମାନ୍ତିକ କାହାଣୀ ଶୁଣାଇ ପଶୁପକ୍ଷୀଙ୍କ ପ୍ରତି ଅଂଶୁମାନର ଆଭିମୁଖ୍ୟକୁ ପୁରା ଓଲଟାଇ ଦେଲେ। ସେଇଦିନ ହିଁ ସେ ସ୍କୁଲରୁ ଫେରି 3ଟି ପ୍ରାଣୀଙ୍କୁ ମୁକ୍ତି ଦେବାର ଆୟୋଜନରେ ବ୍ୟସ୍ତ। ମୁଁ କେବଳ କହିଲି, ସେମାନେ ତାଙ୍କର ସ୍ୱାଧୀନତା ମଧ୍ୟରେ ନିରାପଦ ରହିବେ ତ? ଅଂଶୁମାନ ପ୍ରଥମେ ଶୁଆକୁ ମୁକ୍ତ କରିଦେଲା। ଅନଭ୍ୟସ୍ତ ଅଯାଚିତ ସ୍ୱାଧୀନତାରେ ହତବାକ ପକ୍ଷୀ ଡେଣା ମେଲାଇ ତୀରକାୟ ପାଇନ ଗଛକୁ ଉଡ଼ିଯାଇ ବିମୁଗ୍ଧ କଣ୍ଠରେ କୃତଜ୍ଞତାର ଡାକ ଛାଡ଼ିଲା, ଅଂଶୁମାନ ଅଂଶୁମାନ ଅଂଶୁମାନ। ପଞ୍ଜୁରୀ ପୀଡ଼ିତ ପକ୍ଷୀକୁ ମୁକ୍ତି ଦେଇଥିବାରୁ ଅଂଶୁମାନ ଆନନ୍ଦରେ ନାଚିବାକୁ ଲାଗିଲା। ଗଛରୁ ଗଛକୁ ଡେଇଁ ଶୁଆଟି ଶେଷରେ ନିକଟସ୍ଥ ଆମ୍ବତୋଟା ଆଡ଼କୁ ଉଡ଼ିଗଲା। ଉଲ୍ଲସିତ ଅଂଶୁମାନ ଏଥର ନେଉଳ ଏବଂ ଠେକୁଆର ମୁକ୍ତି ଯୋଜନା ଆରମ୍ଭ କଲା। କିନ୍ତୁ ବଡ଼ ଅଡ଼ୁଆ, ଠେକୁଆକୁ ବାହାରକୁ ତଡ଼ିଦେଲେ ଲୋକେ ଉଠେଇ ନେବେ, ଆଉ ନେଉଳକୁ ମାରି ଗୋଡ଼େଇଲେ ମଧ୍ୟ ଘର ଇଲାକା ଛାଡ଼ିବ ନାହିଁ। ଏଭଳି ଦ୍ୱନ୍ଦ୍ୱ ସମୟରେ ଘରେ ଫୋନ୍ ବାଜି ଉଠିଲା। ଅଂଶୁମାନ ଲନ୍ରୁ ଉଠିଯାଇ ଫୋନ୍ ଧରିଲା। ରମେଶ ମୋ ସାଙ୍ଗ, ଜଙ୍ଗଲ ବିଭାଗର ଜଣେ ବଡ଼ ଅଫିସର। ଅଂଶୁମାନଙ୍କୁ ଫୋନ୍ରେ କହିଲା, ବାପାଙ୍କୁ କହିବ ତାଙ୍କ କହିବା ଅନୁସାରେ ସପ୍ତଶଯ୍ୟା ଡାକବଙ୍ଗଳା ରିଜର୍ଭେସନ୍ ହୋଇସାରିଛି, ଆସନ୍ତାକାଲି ସୂର୍ଯ୍ୟୋଦୟ ଆଗରୁ ସଭିଆଁ ବାହାରିବା। ଫୋନ୍ଟି ଅଂଶୁମାନର ସମସ୍ୟାର ଆଶୁ ସମାଧାନ କରିଦେଲା। ସ୍ଥିର ହେଲା ଠେକୁଆ ଆଉ ନେଉଳ ଦିହିଁକି ସେଇଠି ଛଡ଼ାଯିବ। ବାହାରକୁ ଆସି ଖୁସି ମନରେ ଲନ୍ରେ ପରିତ୍ୟକ୍ତ ଶୂନ୍ୟ ପଞ୍ଜୁରୀକୁ ବୁଟ୍ରେ ଏମିତି ସୁଟ୍ରେ ମାରିଲା ଯେ ପଞ୍ଜୁରୀଟି ଲୋଚାକୋଚା ହୋଇ କୋଣରେ ଥିବା ଡଷ୍ଟବିନ୍ ଉପରେ ଅସହାୟରେ ନଟକି ଝୁଲି ରହିଲା।

ତା ଭିତରେ ଥିବା ପାଣି ପିଇବା ଆଲୁମିନିୟମ ଟ୍ରେ ଛିଟକି ପଡ଼ି କୁକୁଡ଼ା ଶାବକ ଚିଲ କବଳରୁ ବିକଳରେ ଦୌଡ଼ିବା ଭଳି କରୁଣ ଚିତ୍କାରର ମୂର୍ଚ୍ଛନାଟିଏ ସୃଷ୍ଟି କରି ପଛ ନର୍ଦ୍ଦମା ଭିତରକୁ ପଡ଼ିଗଲା। ପିକନିକ୍ ପାଇଁ ଗାଡ଼ିରେ ସଭିଏଁ ବସିସାରିଥିଲେ। ଅଂଶୁମାନ ଠେକୁଆ ଏବଂ ନେଉଳକୁ ଆଣି ଗୋଟାଏ ଚେନ୍ର ଦୁଇ ପାଖରେ ବାନ୍ଧି ଚୁପଚାପ ବସିଥାଏ ଗାଡ଼ି ଷ୍ଟାର୍ଟ ହେବା ଉପରେ। ସାମ୍ନାରେ ଆକାଶ ଲାଲ ଦେଖାଯାଉଥାଏ। ହଠାତ୍ ଏକ ମଧୁର ସୁଆକଣ୍ଠର ତରଙ୍ଗିତ ଆବାଜ ଆମ ସମସ୍ତଙ୍କୁ ଚମକେଇ ଦେଲା। ଅଂଶୁମାନ ଅଂଶୁମାନ ଅଂଶୁମାନ। ଗାଡ଼ି ବନ୍ଦ କରି ସଭିଏଁ ଅନେଇଲୁ ଶବ୍ଦ ଆସୁଥିବା ବଣକୁ। ଭଙ୍ଗା ପଞ୍ଜୁରୀ ଦେହରେ ଶୁଆକୁ ଦେଖି ଆମେ ସ୍ତବ୍ଧ। ଶୁଆଟି ଲୋଚାକୋଚା ପଞ୍ଜୁରୀ ଭିତରକୁ ବଡ଼ କଷ୍ଟରେ ପ୍ରବେଶ କରୁଥାଏ। ଶିଶିର ଭିଜା ଶୀତରେ ଥରୁଥାଏ ଏବଂ କ୍ଷୁଧାତୁର ମନେ ହେଉଥାଏ। ଅଂଶୁମାନ ଦୌଡ଼ିଯାଇ ନାସ୍ପାତିଟାଏ ଆଣି ବଢ଼ାଇ ଦେବାକ୍ଷଣି ବିକଳରେ ତାହା ଖାଇବାକୁ ଲାଗିଲା। ସମସ୍ତେ ଚୁପଚାପ। ଶୁଆଟି ସବାର ହେଲା ଗାଡ଼ିରେ ସପ୍ତଶଯ୍ୟା ଉଦ୍ଦେଶ୍ୟ। ନିଘଞ୍ଚ ଜଙ୍ଗଲର ସୁଉଚ୍ଚ ବୃକ୍ଷରାଜିର ସୁଶୀତଳ ଛାୟାରେ ଆମେ ସପ୍ତଶଯ୍ୟାର ନିର୍ଜନ ଗାମ୍ଭୀର୍ଯ୍ୟ ମାପୁଥିବା ବେଳେ ଅଂଶୁମାନ ବ୍ୟସ୍ତ ଥାଏ କିଅ ଦୂରରେ ଠେକୁଆ ନେଉଳ ଏବଂ ଶୁଆକୁ ନେଇ। ଅଂଶୁମାନ ପ୍ରଥମେ ଠେକୁଆକୁ ଭୂଇଁରେ ଛାଡ଼ିଦେଲା। ନୂତନ ପରିବେଶ ଓ ସ୍ୱାଧୀନତା ପରେ କିଙ୍କର୍ତ୍ତବ୍ୟ ବିମୂଢ଼ ଠେକୁଆ ନିରୀହ କୃତଜ୍ଞ ଆଖିରେ ଆମ ସମସ୍ତଙ୍କୁ କିଛି କ୍ଷଣ ନୀରବରେ ଅନାଇ ରହିଲା। ପୁଣି ପ୍ରକୃତିସ୍ଥ ହୋଇ ଇତସ୍ତତ ଦୌଡ଼ିବାକୁ ଲାଗିଲା। ଶୁଖିଲା ପତ୍ର ଟିକି ଟିକି ବଣବୁଦା ଗହଳ ଅସଂଖ୍ୟ ବଲ୍ମିକ ବିଲ ମଧ୍ୟରେ ସଦ୍ୟ ସ୍ୱପ୍ନର ଝାପ୍ସା ଝାପ୍ସା ସ୍ମୃତି ଭଳି ଅଛି ନାହିଁ ଅଛି ନାହିଁ ରୀତିରେ ଦୂରକୁ ଦୂରକୁ ନିଭିଗଲା ଟିକି ଟିକି ସଫେଦ ଡଟ୍। କିଛି କ୍ଷଣ ପାଇଁ ତାର ପାଦର ବହଳ ବହଳ ଶୁଖିଲା ପତ୍ରର କଡ଼ଲେଉଟା ଶବ୍ଦ ନିସ୍ତବ୍ଧତା ବନାନୀରେ ଯେଉଁ ନୈସର୍ଗିକ ବିୟୋଗାତ୍ମକ ସିଫୋନି ସୃଷ୍ଟି କରୁଥିଲା ତାହା ହଠାତ୍ ନୀରବ ହୋଇଗଲା। ପରେ ପରେ ଅଂଶୁମାନ ମୁକ୍ତ କଲା ନେଇ ନେଉଳକୁ। ନେଉଳ କିନ୍ତୁ ବିଦାୟ ସମ୍ଭାଷଣର ଟିକିଏ ହେଁ ପ୍ରତାରଣା ନକରି ସଙ୍ଗେ ସଙ୍ଗେ ଖେପି ପଡ଼ିଲା ସମ୍ମୁଖସ୍ଥ ବିଶାଳ ଶାଳ ଗଛର ବୃହତ୍ ବଳକଳିତ ବକ୍ଷକୁ। ହଠାତ୍ ତା ସମ୍ମୁଖରେ ସଁ ସଁ ହେଇ ଫଣାଟିକି ଛିଡ଼ା ହେଲା ଦୀର୍ଘ ପିତଳ ରଙ୍ଗର ନାଗଟିଏ। ଅଂଶୁମାନ ଦୌଡ଼ି ଆସିଲା ଆମ ପାଖକୁ। ନେଉଳ ପଛଗୋଡ଼ ଏବଂ ଲାଙ୍ଗୁଡ଼ରେ ଭରା ଦେଇ କଙ୍ଗାରୁ ଭଳି ଆଗ ଦୁଇ ଗୋଡ଼କୁ ତୀବ୍ର ବେଗରେ ଫଣା ସମ୍ମୁଖରେ ହଲାଇବାକୁ ଲାଗିଲା। ସାପଟି ସୁଜ କୁଣ୍ଡି ଦ୍ରୁତ ଗତିରେ ଦୀର୍ଘ ବୃକ୍ଷର ଗଣ୍ଡି ଉପରକୁ ଉଠିବାକୁ ଲାଗିଲା। ନେଉଳ ତା ପଛରେ ମାରାତ୍ମକ ଭଙ୍ଗୀରେ ଅନୁଧାବନ କରିବା କ୍ଷଣି ସାପଟି ନେଉଳ ଉପରେ ବିଦ୍ୟୁତ୍ ବେଗରେ ଚୋଟ ଦେଲା। ନେଉଳ ସର୍ପାଘାତରେ ଛିଟକି ଯୁଦ୍ଧମ ଦେହି ମୁଦ୍ରାରେ ପୁଣି ଉଠିଲା ବେଳକୁ ନାଗ ବିସ୍ତାରିତ ବୃକ୍ଷର ବାହୁମାଳା ଭିତରେ ଅଦୃଶ୍ୟ ହୋଇସାରିଥାଏ। ନେଉଳ ବିରକ୍ତ ଓ ରକ୍ତାକ୍ତ ରାଗରେ ଲେଉଟି ହୁଙ୍କା ଗହଳରେ ହଜିଗଲା। କିନ୍ତୁ ଆମେ ସମସ୍ତେ ଦୀର୍ଘ ସମୟ ଧରି ଉର୍ଦ୍ଧ୍ୱମୁଖ ହୋଇ ସାପର ଗତିକୁ ନିରୀକ୍ଷଣ କରୁ କରୁ ଅଜଣା ଆଶଙ୍କାରେ ଆତଙ୍କିତ ହେବାକୁ ଲାଗିଲୁ। ପ୍ରାରମ୍ଭର ବିହ୍ୱଳ ଉଲ୍ଲାସ ଫେରିଆସିଲା ନାହିଁ। ବାହୁରେ ବାହୁଛନ୍ଦି ପ୍ରାକୃତିକ ଚନ୍ଦ୍ରାତପ ସୃଷ୍ଟି କରୁଥିବା ବୃକ୍ଷରାଜିର ଶାଖା ପ୍ରଶାଖାରେ ଶହ ଶହ ସର୍ପ ଲହ ଲହ ଜିହୁଆ ଖୋଲି ଲମ୍ଫ ଦେବାକୁ ଉଦ୍ୟତ ଭଳି ମନେ ହେଲା। ବାଧ୍ୟ ହୋଇ ଗଣ୍ଡ ନିକଟସ୍ଥ ଫର୍ଚ୍ଚା ଜାଗାକୁ ଘୁଞ୍ଚି ଯିବାକୁ ହେଲା। ଏଇଠି ମହାନଦୀ ଦୁଇ କୂଳ ଖାଇ ଭୟଙ୍କର ଅତଡ଼ା ସୃଷ୍ଟି କରିଛି ତଳେ ବିସ୍ତୃତ ଗଣ୍ଡ। ହଠାତ୍ ଶୁଆକଣ୍ଠର ଅଂଶୁମାନ ଅଂଶୁମାନ ଶବ୍ଦରେ ଆମେ ଦୂରକୁ ଦେଖିଲୁ। ମୁକ୍ତ ଶୁଆ ପୁଷ୍ପିତ ଶାଖା ଗହଳରେ ଏ ଡାଳରୁ ସେ ଡାଳ ଏ ଗଛରୁ ସେ ଗଛଟେ ହିଁ ବୁଲୁଥାଏ। ଅଂଶୁମାନ ଗୋଟାଏ ଚଟାଣ ଉପରେ ଗଣ୍ଡ ଆଡ଼କୁ ମୁହଁ କରି ଶୁଆକୁ ନିର୍ମିମେଷ ଲକ୍ଷ୍ୟ କରୁଥାଏ। ଡାଳରୁ ଡାଳ ଛାଇରୁ ଆଲୁଅ ଏବଂ ଆଲୁଅରୁ ଛାଇକୁ ଡେଇଁ ଡେଇଁ ଅଂଶୁମାନ ଅଂଶୁମାନ ଡାକ ବନର ଅନ୍ୟ ପକ୍ଷୀଙ୍କର କାକଳି ମଧ୍ୟରେ ଅସ୍ପଷ୍ଟ ହୋଇ ନିଭିଗଲା। ସେଇଦିନଠାରୁ ଆମ ଘରେ କୌଣସି ପଶୁପକ୍ଷୀ ପୋଷା ହୋଇନାହାନ୍ତି। ଅଂଶୁମାନ ଏବେ ପଢ଼ା ସାରି ଦିଲ୍ଲୀ ବିଶ୍ୱବିଦ୍ୟାଳୟର ଅଧ୍ୟାପକ। ଦଶହରା ଛୁଟିରେ ଘରକୁ ଆସିଥାଏ। ଏହି ସୁଯୋଗରେ ତାର ବିବାହ ପ୍ରସ୍ତାବ ଠିକ୍ କରିବା ଆମର ଉଦ୍ଦେଶ୍ୟ। ଡକ୍ଟର ଯୋଶୀଙ୍କର ଏକମାତ୍ର କନ୍ୟା ସୋନାଲି। ଅଂଶୁମାନ ତାକୁ ଆଗରୁ ଦେଖିଛି। ତେବେ ନିୟମତଃ ଅଂଶୁମାନ ସହ ଆମେ ଡକ୍ଟର ଯୋଶୀଙ୍କର ଘର ଆଡ଼େ ବୁଲି ଆସିବାର ଯୋଜନା କଲୁ। ଡକ୍ଟର ଯୋଶୀ ବିଖ୍ୟାତ ବୈଜ୍ଞାନିକ। ତାଙ୍କର ପୁସ୍ତକ ପଶୁପକ୍ଷୀର କ୍ଷୁଧା ତଥା

ଗବେଷଣାଲବ୍ଧ ନିବନ୍ଧ ପଲ୍ୟୁସନ୍ ଆଣ୍ଡ ପେଲିକାନ୍ରେ ବିଦେଶରୁ ଡକ୍ଟରେଟ୍ ପାଇଛନ୍ତି। ବିଶିଷ୍ଟ ପ୍ରାଣୀବିତ୍ ଭାବରେ ବହୁ ଅଙ୍କର ବୃତ୍ତି ଲାଭ କରି ଉତ୍ତର ବୟସରେ ଏବେ ମଧ୍ୟ ଗବେଷଣାରତ। ଆମେ ପହଞ୍ଚିବା କ୍ଷଣି ହସ ହସ ଡକ୍ଟର ଯୋଶୀ ତାଙ୍କ କନ୍ୟାଙ୍କୁ ଡାକିଲେ ଏବଂ ସୋନାଲି କଥାବାର୍ତ୍ତା ମଝିରେ ବାପାଙ୍କର ବ୍ୟକ୍ତିଗତ ଆଲବମ୍ର ଥାକ ଆଣି ଦେଖାଇଲା। ବିଭିନ୍ନ ଆନ୍ତର୍ଜାତୀୟ ଅନୁଷ୍ଠାନରେ ଡକ୍ଟର ଯୋଶୀଙ୍କୁ ସମ୍ବର୍ଦ୍ଧନା ଦେବାର ସୁନ୍ଦର ସୁନ୍ଦର ଛବି। କିଛି କ୍ଷଣ ପରେ ନିଜେ ଡକ୍ଟର ଯୋଶୀ ଆମକୁ ତାଙ୍କ ଗବେଷଣାଗାର ଦେଖିବା ପାଇଁ ନିମନ୍ତ୍ରଣ କଲେ। ଘରକୁ ଲାଗି ତାଙ୍କର ଗବେଷଣାଗାର, ଆବଦ୍ଧ କୋଠରୀମାନଙ୍କର କୃତ୍ରିମ କୁଞ୍ଜରେ ଶହ ଶହ ଜାତି ଜାତିକା ପକ୍ଷୀ, ବିଭିନ୍ନ ପ୍ରକାର ବିଭିନ୍ନ ରଙ୍ଗର। ଅନ୍ୟ ଏକ କୋଠରୀରେ ଅସଂଖ୍ୟ ମୂଷା। ସବା ଶେଷ ଘରେ ନାନା ପ୍ରକାର ଠେକୁଆ ରଖା ହୋଇଥାନ୍ତି। ଆମେ ଗୋଟିଏ ଶୀତତାପ ନିୟନ୍ତ୍ରିତ କାଚ ଘରେ ପହଞ୍ଚିଲୁ। ସେଠି ସ୍ପିରିଟ୍ ଇଥରର ବାସ୍ନା ଉଜ୍ଜ୍ୱଳ ବିଜୁଳି ଆଲୋକରେ ଏକ ଗମ୍ଭୀର ପରିବେଶ ସୃଷ୍ଟି କରୁଥାଏ। କୋଠରୀର ଗୋଟିଏ କୋଣରେ କେତେଜଣ ଯୁବକ ଆମେରିକାରୁ ସଦ୍ୟ ଅଣା ହୋଇଥିବା ଯନ୍ତ୍ରଟିଏ ପରୀକ୍ଷା କରୁଥାନ୍ତି। ଯନ୍ତ୍ରର ବିଶେଷତ୍ୱ ହେଲା, କୌଣସି ଜୀବର ସ୍ୱର ଉଚ୍ଚାରଣ ହେବା କ୍ଷଣି ତତ୍ସଂଲଗ୍ନ ଏକ ନୀଳ ପରଦାରେ ଟିକ୍ ଟିକ୍ ହୋଇ ଗୋଟିଏ କମ୍ପ୍ୟୁଟର ଇଙ୍ଗିତ ନାଚି ଉଠିବ। ମାତ୍ର ନିମିଷକ ମଧ୍ୟରେ କହୁଥିବା ଜୀବର ଶ୍ୱାସ ପ୍ରଶ୍ୱାସରେ ଅକ୍ସିଜେନ୍ ଭାଗ, ପ୍ରଶ୍ୱାସ ମିଶ୍ରିତ ଜୀବାଣୁର ଗତିବିଧି ତଥା ଜୀବର ହୃଦୟ ମଧ୍ୟରେ ନିବୃତ ଦୁଗ୍ଧୁକିର ସମସ୍ତ ତଥ୍ୟ ଜଣାପଡ଼ିଯିବ। ଡକ୍ଟର ଯୋଶୀ 2,00,000 ଟଙ୍କାର ସେହି ଭାଇବ୍ରେସନ୍ ଟେଷ୍ଟିଂ, ଇଲେକ୍ଟ୍ରୋକାର୍ଡିଓଗ୍ରାମ ଓ କମ୍ପ୍ୟୁଟର ଆଣିବାରେ ତାଙ୍କର ସୁନାମ କିପରି ସାହାଯ୍ୟ କଲା ତାହା ଅତି ଉଲ୍ଲସିତ ଗଡ଼ଜଣା ଠାଣିରେ କହି ଚାଲିଲେ। ତାପରେ ଆମେ କାନ୍ଧକୁ ଆଉଜା ବଡ଼ ବଡ଼ ତିନୋଟି କାଚ ବାକ୍ସ ଦେଖିଲୁ। ପ୍ରଥମ ବାକ୍ସଟିରେ ବିରାଟ ବୁଢ଼ା ନେଉଳଟାଏ ମୁହଁ ମାଡ଼ି ପଡ଼ିଥାଏ। ଦ୍ୱିତୀୟ ବାକ୍ସରେ ଗୋଟାଏ ପରଛିଣ୍ଡା ବୁଢ଼ା ଶୁଆ ରଖା ହୋଇଥାଏ। ତୃତୀୟ ବାକ୍ସର ଜୀବଟି ଗୋଟିଏ ଧଳା ଠେକୁଆ, ନିଶ୍ଚଳ ନିଷ୍ପନ୍ଦିତ। ପ୍ରତ୍ୟେକ କାଚ ବାକ୍ସକୁ ସଂଯୋଗ କରୁଥାଏ ସୂକ୍ଷ୍ମ ତାର। ତାର ସବୁ ଶୁଆ, ନେଉଳ ଏବଂ ଠେକୁଆର ଶରୀରରେ ଗୁଡ଼େଇ ହୋଇଥାଏ। ତାର ରଗ୍ରଭାଗ ଖୁବ୍ ତୀକ୍ଷ୍ଣ ଛୁଞ୍ଚି ଭଳି ଦେଖାଯାଉଥାଏ ଏବଂ ଛୁଞ୍ଚିର ମୁନ ତିନି ପ୍ରାଣୀଙ୍କର ହୃତ୍ପିଣ୍ଡ ପାଖରେ ନାଖିଥାଏ। ତାର ସବୁର ଅନ୍ୟ ମୁଣ୍ଡ ଗୋଟାଏ ବିରାଟ ଟେଲିଭିଜନ ଭଳି ଦେଖାଯାଉଥିବା ଇଲେକ୍ଟ୍ରୋନିକ ମେସିନ୍ରେ ସଂଯୋଗ ହୋଇଥାଏ। ଆମେ ସେହି ତିନୋଟି ପ୍ରାଣୀକୁ ଜିଜ୍ଞାସୁ ଦୃଷ୍ଟିରେ ଦେଖିବାରୁ ଡକ୍ଟର ଯୋଶୀ ହସି ହସି କହିଲେ, କୁମାର ବାବୁ, ଏ ମୋର ଗୋଟାଏ ବିରାଟ ଆବିଷ୍କାର। ଏ ସଂକ୍ରାନ୍ତୀୟ ଥେସିସ୍ଟି ପ୍ରାୟ ସମ୍ପୂର୍ଣ୍ଣ ହୋଇ ଆସିଲାଣି। ଆଜି ଯାଏଁ ଅନାବିଷ୍କୃତ କେତେକ ଅମୂଲ୍ୟ ତଥ୍ୟ ମୁଁ ଏହି ପରୀକ୍ଷା ଦ୍ୱାରା ଉଦ୍ଘାଟିତ କରି ସମଗ୍ର ପାଶ୍ଚାତ୍ୟ ଜଗତକୁ ଚମତ୍କୃତ କରିଦେଇଛି। ଏ ପ୍ରାଣୀ ସବୁ ବଡ଼ କୋଅପରେଟିଭ। ଏମାନଙ୍କ ପାଇଁ ହିଁ ମୁଁ ଦୁଃସାଧ୍ୟ ଜଳାତଙ୍କ ଜୀବାଣୁ ଓ ପାରାଲିସିସ୍ ପାରାସାଇଟ୍ର ନିର୍ଦ୍ଦିଷ୍ଟ କାରଣ ଆବିଷ୍କାର କରିବାକୁ ସକ୍ଷମ। ଡକ୍ଟର ଯୋଶୀଙ୍କୁ ମେସିନ୍ ପାଖରେ ଦେଖି ଶୁଆ ନେଉଳ ଆତଙ୍କରେ ଥରିବାକୁ ଲାଗିଲେ। ତାଙ୍କର ପ୍ରାଣକେନ୍ଦ୍ରକୁ ଯୋଗ କରୁଥିବା ନାଲି ବୋତାମ ପାଖକୁ ଡକ୍ଟର ଯୋଶୀ ହାତ ବଢ଼ାଇବା କ୍ଷଣି ନେଉଳଟି ବିକଳରେ ଚେଁ ଚେଁ କରିବାକୁ ଲାଗିଲା। ଡକ୍ଟର ଯୋଶୀ କିଛି କ୍ଷଣ ପାଇଁ ନାଲି ବୋତାମକୁ ଚିପି ଧରିଲେ। ଆର ମୁଣ୍ଡର ତୀକ୍ଷ୍ଣ ଛୁଞ୍ଚିଟି ତତ୍କ୍ଷଣାତ୍ ନେଉଳ ହୃତ୍ପିଣ୍ଡକୁ ବିଦ୍ଧ କରିବା ଦ୍ୱାରା ନେଉଳ ଅତି ବିକଳରେ ଚିହିଁକି ଉଠିଲା। ତାର ଦୁଇ ଆଖିରୁ ଝରଝର ଲୁହ ଏବଂ ମୁଖରୁ ଟୋପା ଟୋପା ରକ୍ତ ସମ୍ମୁଖରେ ରଖା ହୋଇଥିବା ତିନୋଟି ପୃଥକ୍ କାଚ ପାତ୍ରରେ ଖସି ପଡ଼ିଲା। ନାଲି ରକ୍ତ ଏବଂ ଲୁହକୁ ଅତି ସନ୍ତର୍ପଣରେ ଡକ୍ଟର ଯୋଶୀ ସିରିଞ୍ଜରେ ଆଣି ଗୋଟାଏ ବିରାଟ ମାଇକ୍ରୋସ୍କୋପ ମୁହଁରେ ରଖି ଉଲ୍ଲସିତ ଆନନ୍ଦରେ କହିଲେ, ଦୁର୍ଜୟ ଜଳାତଙ୍କ ଜୀବାଣୁ କିପରି ଏହି ନେଉଳର ପ୍ରାଣସତ୍ତାକୁ ଖାଇଯାଉଛନ୍ତି ଦେଖନ୍ତୁ। ଏହି ରକ୍ତରେ ହେମୋଗ୍ଲୋବିନ୍ ଅନୁପାତରେ କେତେ ଫରକ! ଏଇ ମାତ୍ର କେଇ ଘଣ୍ଟା ତଳେ ତାର ବାମ ନିଳୟରେ ଜଳାତଙ୍କ ଜୀବାଣୁ ଛାଡ଼ି ଦେଇଥିଲେ। ଆଉ ଏଇ କେସ୍ଟା ପାରାଲିସିସ୍ ଡାଇଗ୍ନୋସିସ୍ ପାଇଁ ଗୋଟାଏ ଅଦ୍ୱିତୀୟ ଘଟଣା। ଏଯାଏଁ ଅନାବିଷ୍କୃତ ରହସ୍ୟାବୃତ୍ତ ପାରାଲିସିସ୍ ପାରାସାଇଟ୍କୁ ସମ୍ପୂର୍ଣ୍ଣ ରୂପେ ପୃଥକ୍ କରିବାରେ ମୁଁ ହିଁ ବିଶ୍ୱର ପ୍ରଥମ ବ୍ୟକ୍ତି। ଠିକ୍ 10 ଘଣ୍ଟା ତଳେ ପାରାଲିସିସ୍ ପାରାସାଇଟ୍କୁ ଶୁଆ ରକ୍ତରେ ଛାଡ଼ିଦେବା ଦ୍ୱାରା ଶୁଆର ବାମପକ୍ଷ ଅଚଳ ହୋଇଗଲାଣି। ଆଉ କେତେ ସମୟ ପରେ ପାରାସାଇଟ୍ ସବୁ ତାର ବାମ ନିଳୟକୁ ଭେଦି କରି ଆଗେଇ ଯିବେ। କଣ୍ଠନଳୀର ସଂଯୋଜକ ସ୍ନାୟୁକୁ ଛିନ୍ନ ଭିନ୍ନ କରିବା ପାଇଁ ଏହି ପାରାସାଇଟ୍କୁ ଲାଗେ ମାତ୍ର କେଇ ମିନିଟ୍। ଏ ଶୁଆଟି ବେଶ୍ ମଣିଷ ଭଳି କଥା କହିପାରେ କୁମାର ବାବୁ। ତେଣୁ ସେହି ଭାଇବ୍ରେସନ୍ ଟେଷ୍ଟିଂ ECGରେ ମୁଁ ତାର ସ୍ୱରକୁ ଫିଡ଼୍ କରିଦେଇ କେତେକ ଯୁଗାନ୍ତକାରୀ ତଥ୍ୟର ସନ୍ଧାନ ପାଇଛି। ଆମେ
ସ୍ୱାର

0: କରୁଣ ନିଃସହାୟ ନିରୀହ ଡୋଳାକୁ ଦେଖୁଥିଲୁ। ଶୁଆଟି ବାମପକ୍ଷକୁ ବାରମ୍ବାର ଉଠାଇବାକୁ ଉଦ୍ୟମ କରି ବିଫଳ ହେଉଥାଏ। ଡକ୍ଟର ଯୋଶୀ ବୋତାମକୁ ଟିପି ଧରିବା କ୍ଷଣି ତୀକ୍ଷ୍ଣ ଛୁଞ୍ଚି ଭେଦ କଲା ଶୁଆର ଶରୀର। ପ୍ରାଣାନ୍ତକ ଯନ୍ତ୍ରଣାରେ ଛଟପଟ ହୋଇ ନିସ୍ତେଜ ଭାବରେ ପାଟି ଫିଟାଇବା କ୍ଷଣି ପାଟିରୁ ଗଡ଼ି ପଡ଼ିଲା ଦୁଇ ତିନି ଟୋପା ରକ୍ତ। ଆଉ ଟିକିଏ ଜୋରରେ ଡକ୍ଟର ଯୋଶୀ ବୋତାମ ଚିପି ରଖିବାରୁ ପକ୍ଷୀଟି ବିକଳରେ ଡାକିଲା, ଅଂଶୁମାନ ଅଂଶୁମାନ ଅଂଶୁମାନ। ଡକ୍ଟର ଯୋଶୀଙ୍କର ଆନନ୍ଦ କହିଲେ ନ ସରେ। ଭାଇବ୍ରେସନ୍ ଟେଷ୍ଟିଂ ମେସିନ୍କୁ ଚଳାଇ ଦେଇ କହିଲେ, ଏଇ ଦେଖ ତାର ନିଳୟ ଭିତରକୁ ପାରାସାଇଟ୍ ଖାଇଗଲେଣି। ଶ୍ୱାସନଳୀକୁ ମଧ୍ୟ ସେମାନେ କିଭଳି ମାଡ଼ି ଯାଉଛନ୍ତି ଦେଖନ୍ତୁ। ଏହି ନିର୍ଦ୍ଧାରିତ ଧ୍ୱନିର ତରଙ୍ଗିତ ରେଖା ଅଂଶୁମାନ। କିନ୍ତୁ ଆମକୁ ତାଙ୍କର ସ୍ୱର ଅତି ବିଭତ୍ସ ଏବଂ ପୁରାଣ ବର୍ଣ୍ଣିତ କଂସର ଦର୍ପୋକ୍ତି ଭଳି ବିକଟାଳ ଶୁଭୁଥାଏ। ଏକ ଗଭୀର ନିରବତା ମଧ୍ୟରେ ପ୍ରକୃତିସ୍ଥ ହେଲି ପ୍ରଥମେ। ପକେଟରୁ ରୁମାଲ କାଢ଼ି ଅତମ୍ୟ କୋହରୁ ଉଠୁଥିବା ତରଳ ଲୁହକୁ ନୁଚେଇ ପୋଛି ନେବାବେଳେ ସୀମା ପଣତ କାନିରେ ତାଙ୍କ ଆଖିର ବନ୍ୟାକୁ ଆକଟ କରିବାର ବୃଥା ଉଦ୍ୟମ କରୁଥାନ୍ତି। ଅଂଶୁମାନ ପଥର ଭଳି ଅନେଇ ରହିଥାଏ ଧୀରେ ଧୀରେ ନିଭି ଆସୁଥିବା ଶୁଆର ଆଖିକୁ। ତିନୋଟି ପ୍ରାଣୀଙ୍କୁ ଅଶ୍ରୁଳ ଆବେଗରେ ଅନେଇ ରହି ଝପ୍ଟି ଚାଲିଗଲା କୋଠରୀ ବାହାରକୁ କିଛି କ୍ଷଣ ପରେ। ଡକ୍ଟର ଯୋଶୀ କିନ୍ତୁ କହି ଚାଲିଥାନ୍ତି, କୁମାର ବାବୁ ଏଇ ରେବିଟ୍ଟା କିନ୍ତୁ ବଡ଼ ଟେଣ୍ଡର, ନିରବଚ୍ଛିନ୍ନ ନିରନ୍ଧ୍ର ଅନ୍ଧକାର ହାର୍ଟ ଉପରେ କି ପ୍ରଭାବ ପକାଏ ତାର ଗୋଟାଏ ସାଧାରଣ ପରୀକ୍ଷା ମୋର ଉଦ୍ଦେଶ୍ୟ। ସେଥିପାଇଁ ଠେକୁଆର ଦୁଇଟି ଡୋଳାକୁ କାଢ଼ି ନେଇଥିଲି ମାତ୍ର, କିନ୍ତୁ ସବୁ ଗଡ଼ବଡ଼ କରିଦେଲା ଏଇ ପ୍ରାଣୀଟା। ତାର ହାର୍ଟ ଆଉ ମୋଟେ କାମ କଲା ନାହିଁ, ବ୍ଲଡି ରେବିଟ୍ ଇଜ୍ ଡେଡ୍। ମୁଁ ଯଥାସମ୍ଭବ ନିଜକୁ ସମ୍ଭାଳି ପ୍ରଶ୍ନ କଲି, କିନ୍ତୁ ଡକ୍ଟର ଯୋଶୀ ଏ ଶୁଆଟି ଆପଣ ପାଇଲେ କିପରି? ଡକ୍ଟର ଯୋଶୀ ଶୁଆର ମୁଖ ନିର୍ଗତ ରକ୍ତ ଟୋପାକୁ ମାଇକ୍ରୋସ୍କୋପ ପାଖରେ ରଖୁ ରଖୁ କହିଲେ, ସପ୍ତଶଯ୍ୟା। ଆଜି କି କେଇ ବର୍ଷ ତଳେ ମୁଁ ସପ୍ତଶଯ୍ୟା ଯାଇଥିଲି ବଣ ମୂଷା ଆଉ ଠେକୁଆ ସଂଗ୍ରହ ପାଇଁ। ମଧ୍ୟାହ୍ନରେ ଖାଇବା ପାଇଁ ଜଳଖିଆ ବାକ୍ସ କାଢ଼ି ନଈରୁ ହାତ ଧୋଇ ଫେରିଲା ବେଳକୁ ଏହି ତିନି ପ୍ରାଣୀ ମୋ ବାକ୍ସ ଖୋଲି ଖାଇବାରେ ବ୍ୟସ୍ତ। ମୁଁ ପାଖକୁ ଆସିଲି, କିନ୍ତୁ ନିର୍ଭୟରେ ପ୍ରାଣୀ ତିନୋଟି ଖାଉଥାନ୍ତି। ତାପରେ ଏ ସମୟରେ କାଚ ଝରକା ଦେଇ ଡକ୍ଟର ଯୋଶୀ କ'ଣ ଦେଖି ଚମକି ପଡ଼ିଲେ। ସର୍ବସ୍ୱ ହରାଇଥିବା ପାଗଳ ଭଳି ଚିତ୍କାର କରି ବାହାରକୁ ଦୌଡ଼ିଗଲେ। ଆମେ ସମସ୍ତେ ତାଙ୍କୁ ଅନୁସରଣ କଲୁ। ବାହାରେ ଦେଖିଲୁ ଶୁଆ ଠେକୁଆ ଓ ନେଉଳ ରଖା ହୋଇଥିବା ଘର କବାଟ ସବୁ ଖୋଲା ଏବଂ ଶହ ଶହ ସଂଖ୍ୟାରେ ଶୁଆ ସବୁ ଉଡ଼ି ପଳାଉଥାନ୍ତି। ଠେକୁଆ ଏବଂ ନେଉଳ ଲନ୍ ଅତିକ୍ରମ କରି ହଜାର ହଜାର ସଂଖ୍ୟାରେ ନିକଟସ୍ଥ ପାହାଡ଼ ଆଡ଼କୁ ମୁହାଉଥାନ୍ତି। ଡକ୍ଟର ଯୋଶୀ ପାଗଳଙ୍କ ଭଳି ଦୌଡ଼ୁଥାନ୍ତି। ତାଙ୍କର ଚିତ୍କାରରେ ତ୍ରସ୍ତ ପଶୁ ପକ୍ଷୀ ଆପଣ ଆପଣାର ବେଗକୁ ଦ୍ୱିଗୁଣିତ କରିଦେଉଥାନ୍ତି। ମୁଁ ଆଉ ସୀମା ଗେଟ୍ ପାଖକୁ ଆସିଲା ବେଳକୁ ଅଂଶୁମାନ ଲମ୍ବା ଲମ୍ବା ପାହୁଣ୍ଡ ପକାଇ ରାସ୍ତାରେ ଯାଉଛି।
1: ଗଳ୍ପ ଝର କାର୍ଯ୍ୟକ୍ରମରେ ଶୁଣୁଥିଲେ ଗଳ୍ପ ମା ନିଷାଦ, ଗାଳ୍ପିକ ଉତ୍ତମ କୁମାର ପ୍ରଧାନ, ଉପସ୍ଥାପନା ରାଜୀବ ଲୋଚନ ଆଚାର୍ଯ୍ୟ, ପ୍ରଯୋଜନା ମନୋଜ କୁମାର ପୂଜାରୀ। ଏଥର ଶ୍ରୋତାବନ୍ଧୁ ଆସନ୍ତୁ ଶୁଣିବା ଭକ୍ତଚରଣ ଦାସକୃତ ମଥୁରା ମଙ୍ଗଳର ଅଷ୍ଟମ ଭାଗ।

କୃଷ୍ଣ ଛଳରେ ଯେଉଁ ଅଲୌକିକ ଲୀଳା ଗୋପରେ ସଂଘଟିତ ହେଲା ତାର ସମାପ୍ତି ସମୟ ଉପଗତ। କୃଷ୍ଣ ବଳରାମ ରଥରେ ଉପବେଶନ କରିସାରିଲେଣି, ଅକ୍ରୁର ରଥ ଚାଳନା ପାଇଁ ଉଦ୍ୟତ ହେଲେଣି। ଗୋପ ଲଳନାଙ୍କ ହୃଦୟରେ ନୈରାଶ୍ୟର ସ୍ଫୁରଣ ସହିତ ମନରେ ଅପାରଗତାର କ୍ଷୁର୍ଣ୍ଣ ଭାବ। କ'ଣ କରିବେ ସେମାନେ? ଦୀନବନ୍ଧୁ କ'ଣ ତାଙ୍କୁ ଇଚ୍ଛାକୃତ ଭାବରେ ଦୀନହୀନ କରି ଚାଲିଯାଉଛନ୍ତି? କୃଷ୍ଣ ସଖାଙ୍କର ପ୍ରବୋଧନା ତାଙ୍କୁ ତୃପ୍ତି ଦେଇପାରୁନାହିଁ। ସଂସାର ତାଙ୍କୁ ବିଷତୁଲ୍ୟ ବୋଧ ହେଉଅଛି। ଅକ୍ରୁର ରଥ ବାହିନେଲେ।

ଏତେବେଳ ପର୍ଯ୍ୟନ୍ତ ଆପଣମାନେ ଶୁଣୁଥିଲେ ବିବିଧ ଭାରତୀ କାର୍ଯ୍ୟକ୍ରମ। ଶ୍ରୋତାବନ୍ଧୁମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ବଲାଙ୍ଗୀର କେନ୍ଦ୍ରରୁ। କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି ଏଫ୍ଏମ୍ ବ୍ୟାଣ୍ଡ 101.9 ମେଗାହର୍ଚ୍ଚ ଯୋଗେ। ତା ସହିତ ପ୍ରସାର ଭାରତୀର ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ ଓ www.prasarbharati.gov.in ଲାଇଭ୍ ରେଡିଓ ଟ୍ୟାପ୍ରେ ମଧ୍ୟ କାର୍ଯ୍ୟକ୍ରମ ଏକ ସମୟରେ ପ୍ରଚାରିତ ହେଉଛି। ପ୍ରଚାର କରୁଛୁ ଓଡ଼ିଆ କଥାଚିତ୍ର ଗୀତ।

କଥାଚିତ୍ର ଧର୍ମର ହେବ ଜୟ। ଗୀତଟିକୁ ଦ୍ୱୈତକଣ୍ଠରେ ଗାଇଛନ୍ତି ଶୈଳଭାମା ଏବଂ ସୌରଭ। ଗୀତିକାର ଅରୁଣ ମନ୍ତ୍ରୀ, ସଙ୍ଗୀତ ମଳୟ ମିଶ୍ର।

ପରବର୍ତ୍ତୀ କଥାଚିତ୍ର ଧନରେ ରଖିବୁ ଶପଥ ମୋର। ଗୀତଟିକୁ ଗାଇଛନ୍ତି ମହମ୍ମଦ ଅଜିଜ ଏବଂ ନିବେଦିତା। ଗୀତିକାର ଡକ୍ଟର ନିର୍ମଳ ନାୟକ। ସଙ୍ଗୀତ ଶାନ୍ତିରାଜ ଖୋସଲା।

ଓଡ଼ିଆ କଥାଚିତ୍ର ଗୀତ କାର୍ଯ୍ୟକ୍ରମର ଏଥର ପରବର୍ତ୍ତୀ କଥାଚିତ୍ର ପାଗଳ ପ୍ରେମୀ। ଗୀତିକାର ବସନ୍ତରାଜ ସାମଲ, ସଙ୍ଗୀତ ମନ୍ମଥ ମିଶ୍ର। ଗୀତଟିକୁ ଗାଇଛନ୍ତି କୁମାର ବାପି।

ଆକାଶବାଣୀ ବଲାଙ୍ଗୀର କେନ୍ଦ୍ରରୁ ଆପଣମାନେ ଶୁଣୁଛନ୍ତି ଓଡ଼ିଆ କଥାଚିତ୍ର ଗୀତ। ଏଥର କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତ କଥାଚିତ୍ର ଦିୱାନା। ଗୀତଟିକୁ ଗାଇଛନ୍ତି ବାବୁଲ ସୁପ୍ରିୟ, ଗୀତିକାର ଅରୁଣ ମନ୍ତ୍ରୀ, ସଙ୍ଗୀତ ମଳୟ ମିଶ୍ର।

କଥା ଚିତ୍ର ତୋ ପାଇଁ ଗୀତଟିକୁ ଦ୍ୱୈତକଣ୍ଠରେ ଗାଇଛନ୍ତି ଶକ୍ତି ମିଶ୍ର ଏବଂ ତପୁ ମିଶ୍ର। ଗୀତିକାର ବସନ୍ତରା ସାମଲ। ସଙ୍ଗୀତ ମନ୍ମଥ ମିଶ୍ର।

କଥାଚିତ୍ର ଥିଲା ଛାତିରେ ଲେଖିଛି ତୋରି ନା। ଗୀତଟିକୁ ଗାଇଥିଲେ ଉଦିତ ନାରାୟଣ ଏବଂ ଇରା ମହାନ୍ତି। ଗୀତିକାର ଅରୁଣ ମନ୍ତ୍ରୀ। ସଙ୍ଗୀତ ମଳୟ ମିଶ୍ର।

ଏଥିସହିତ ଏଇଠି ଶେଷ କରୁଛୁ ଓଡ଼ିଆ କଥାଚିତ୍ର ଗୀତର କାର୍ଯ୍ୟକ୍ରମ। ଆଜିର କଥାଚିତ୍ରଗୁଡ଼ିକ ଥିଲା ଧର୍ମର ହେବ ଜୟ, ଧନରେ ରଖିବୁ ଶପଥ ମୋର, ପାଗଳ ପ୍ରେମୀ, ଦିୱାନା, ତୋ ପାଇଁ ଏବଂ ଛାତିରେ ଲେଖିଛି ତୋରି ନାଁ। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ବଲାଙ୍ଗୀର କେନ୍ଦ୍ରରୁ। ବର୍ତ୍ତମାନ ପ୍ରଚାର କରୁଛୁ ଶାସ୍ତ୍ରୀୟ ସଙ୍ଗୀତ କାର୍ଯ୍ୟକ୍ରମରେ ଉସ୍ତାଦ ସବ୍ରି ଖାନଙ୍କ ସାରଙ୍ଗୀ ବାଦନ। ଶିଳ୍ପୀ ପ୍ରଥମେ ପରିବେଷଣ କରୁଛନ୍ତି ରାଗ ମୁଲତାନୀ। ଶିଳ୍ପୀଙ୍କ ସହିତ ତବ୍ଲାରେ ସଙ୍ଗତ କରୁଛନ୍ତି ରସିଦ ମୁସ୍ତାଫା ଥିରାକୁଆ। ସ୍ୱରମଣ୍ଡଳରେ ଅଛନ୍ତି କମଲା ସବ୍ରି ଏବଂ ତାନପୁରାରେ ଅଛନ୍ତି ଗୁଲଫାମ ସବ୍ରି।

ଶାସ୍ତ୍ରୀୟ ସଙ୍ଗୀତ କାର୍ଯ୍ୟକ୍ରମରେ ଶୁଣୁଛନ୍ତି ଉସ୍ତାଦ ସବରି ଖାଁଙ୍କ ସାରଙ୍ଗୀ ବାଦନ। ଶେଷରେ ଶିଳ୍ପୀ ପରିବେଷଣ କରୁଛନ୍ତି ରାଗ ପୁରିଆ କଲ୍ୟାଣ।

ଅଧିବେଶନ କାର୍ଯ୍ୟକ୍ରମ ସମ୍ପର୍କରେ ବର୍ତ୍ତମାନ ସମୟ ରାତି 11:11। ଏଥିସହିତ ଏଇଠି ଶେଷ କରୁଛୁ ଚଳିତ ପ୍ରସାରଣକୁ। ଆଗାମୀକାଲି ପୁଣି ଆମର ଅଧିବେଶନ ଆରମ୍ଭ କରିବୁ 5:53। ତାହେଲେ ଶ୍ରୋତାବନ୍ଧୁ ଆଜି ପାଇଁ ବିଦାୟ ଦିଅନ୍ତୁ। ଶୁଭରାତ୍ରି। ଜୟ ହିନ୍ଦ୍।